ଆକାଶବାଣୀ ରାଉରକେଲା। ଆଜି ରବିବାର 1948 ଶତାବ୍ଦ, ଆଷାଢ଼ 28 ଦିନ, 2026 ମସିହା, ଜୁଲାଇ 19 ତାରିଖ। ସମୟ ବର୍ତ୍ତମାନ ସକାଳ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

ପରବର୍ତ୍ତୀ ଭଜନ ଉଠ ସ୍ୱାମୀ ବ୍ରହ୍ମାଣ୍ଡ ଠାକୁର ହେ ବିଜେକର ବେଳ ହେଉଛି ଉଛର। ରଚନା କରିଛନ୍ତି ଭୀମ ଭୋଇ, ଶିଳ୍ପୀ ସୁଶ୍ରୀ ପଟ୍ଟନାୟକ।

ପରବର୍ତ୍ତୀ ଭଜନ। କାଳିଆ ତୋ କଳାବୁଳା ଚିକ୍କଡ଼ ମୁହଁକୁ କାହିଁକି ଏ ନେତ୍ରଝୁରେ ନୀତି ଦେଖିବାକୁ। ରଚନା କରିଛନ୍ତି ନନ୍ଦକିଶୋର ସିଂ, କଣ୍ଠଶିଳ୍ପୀ ଅଳକା ଚାନ୍ଦ।

0: ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢେଇଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ମୋଠୁ ଆଉ କାହାଠୁ?
0: ତମଠୁ। ଆଚ୍ଛା ତାହେଲେ କୁହ।
1: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡ଼େ ଅଛି।
0: ସେଥିରେ ମୋର କ'ଣ ଲାଭ ହେବ?
1: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ୍ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ ଲଗାଉଛି, 870-001।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି କିଛି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ। ପରବର୍ତ୍ତୀ ଭଜନ ମନକୁ କରିଛି କାଳିଆ ଘୋଡ଼ା ମୁଁ କାଳିଆ ଆସିବା ପାଇଁ, ଆଖିକୁ କରିଛି ମାଣିକ ପାଟଣା ବସିଛି ତା ବାଟ ଚାହିଁ। କଣ୍ଠଶିଳ୍ପୀ ସୁଧୀର କୁମାର ବେହେରା, ରଚନା ବିରଞ୍ଚି ନାରାୟଣ ସାହୁ।

ଧ୍ରୁପଦୀପ ଦିଲ୍ଲୀ ଅରଚନା କଲି ତୁମକୁ ପାଇଲି ନାହିଁ। ଗୀତ ରଚନା କରିଛନ୍ତି ମହେଶ୍ୱର ପଣ୍ଡା। କଣ୍ଠଶିଳ୍ପୀ ତାରିଣୀ ରଞ୍ଜନ ଜେନା।

ଶୁଣିଲେ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ଆସନ୍ତୁ ଶୁଣିବା ଶ୍ରୀ ରାମଚରିତ ମାନସ। ଆଜି ଶୁଣିବା ଏହାର 229ତମ ଭାଗ।

29 ଭାଗ ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

କରି ବ୍ଲକ୍ କରାଯାଇଛି। ଖାଲି ଅଫିସିଆଲ ୱେବସାଇଟ୍ ଆଉ ଯାଞ୍ଚ କରାଯାଇଥିବା ଆପ୍ ଜରିଏ ହୋଟେଲ ଆଉ ଯାତ୍ରା ବୁକ୍ କରବାର୍କେ କ୍ରାଇମବ୍ରାଞ୍ଚ ତରଫରୁ ଭକ୍ତମାନଙ୍କୁ ସଚେତନ କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟର 4 ବିଦ୍ୟୁତ୍ ବିତରଣ କମ୍ପାନୀ TPCODL, TPNODL, TPSODL ଆର୍ TPWODL ବୋର୍ଡ ବୈଠକଟି ଅଧ୍ୟକ୍ଷତା କରି ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ବୈଠକଟି ଅକ୍ଷୟ ଶକ୍ତିର ବିକାଶ ଲାଗି ପଦକ୍ଷେପ, ବିଦ୍ୟୁତ୍ ବିତରଣ ଭିତ୍ତିଭୂମିର ସୁଦୃଢ଼ୀକରଣ ଆଉ ସ୍ମାର୍ଟ ମିଟରିଂ ଉପରେ ଖାସ୍ ଜୋର୍ ଦିଆଯାଇଥିଲା। ଆଇବା ଦିନେ ରାଜ୍ୟର ସବୁ ସରକାରୀ ଅନୁଷ୍ଠାନମାନଙ୍କରେ ଥିବା ବିଦ୍ୟୁତ୍ ସଂଯୋଗମାନଙ୍କୁ ପୋଷ୍ଟପେଡ୍ନୁ ପ୍ରିପେଡ୍ ସ୍ମାର୍ଟ ମିଟରକେ ବଦଲାଯିବା। ଆଇବା ଅଗଷ୍ଟ ଶେଷ ତକ୍ ସବୁ ସରକାରୀ ଅନୁଷ୍ଠାନ ସ୍ମାର୍ଟ ମିଟର ଲଗାଯିବା, ଯେଉଁଥିଲାଗି ମାସିକ ବିଜୁଳି ବିଲ୍ ଥି 4% ରିହାତି ମିଳିବ ବୋଲି ବୈଠକନୁ ସୂଚନା ମିଳିଛି। 3 LLB ପାଠ୍ୟକ୍ରମ ଥି ନାଁ ଲେଖାବା ଲାଗି ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକେ ଯାଇକରି ଇ ପାଠ୍ୟକ୍ରମ ଲାଗି ନିଜର କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ। ଅନ୍ଲାଇନ୍ ଫର୍ମ ଆବେଦନ ଗଲାକାଲିଠାରୁ ମୂଲ ହୋଇଥିବା ବେଳେ ଆଇବା 30 ରାତି 11:45 ତକ୍ ୱେବ୍ସାଇଟ୍ ଖୋଲା ରହିବା। ଅଗଷ୍ଟ 6 ଦିନ ପହିଲା ମେଧା ତାଲିକା ବାହାରିବା। ଇନ ଜଣାଇ ଦିଆଯାଇପାରେ ଯେ ଏହି ପାଠ୍ୟକ୍ରମ ଲାଗି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 4 ଶିକ୍ଷାନୁଷ୍ଠାନ ଥି ମୋଟ 390 ସିଟ୍ ରହିଛି। କେନ୍ଦ୍ର ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଅମୃତ 2.0 ଯୋଜନା ଅଧୀନ ଥି ସହରାଞ୍ଚଳର ବର୍ଷା ପାଣି ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ବହୁତଟେ ପଦକ୍ଷେପ ନିଆଯାଉଛି। ପାଣି ସୁରକ୍ଷା ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାର ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ତରଫରୁ ହୋଇଥିବା 10 2 ବୋର୍ଡ ପରୀକ୍ଷା ଫଲ ବାହାରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ଭିତରୁ 60% ଛାତ୍ରଛାତ୍ରୀଙ୍କର ଇମ୍ପ୍ରୁଭମେଣ୍ଟ ହୋଇଛି। ସେନ୍ତା ମୋଟ ପରୀକ୍ଷାର୍ଥୀଙ୍କର ଭିତରୁ 96.78% ଛାତ୍ରଛାତ୍ରୀ ପାସ୍ କରିଛନ୍। ଲଘୁଚାପ ବୋଲେ ଆଜି ରାଜ୍ୟର 11 ଜିଲ୍ଲାର ବର୍ଷା ହୋଇପାରେ, ହେଲେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆର୍ ନୂଆପଡ଼ାନ ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ଓଡ଼ିଶା ଆଉ ଓଡ଼ିଶାର ଦକ୍ଷିଣ ଭାଗନ ପାଗ ପାଖାପାଖି ସୁଖା ରହିପାରେ। ଗଲାକାଲି ମାଲକାନଗିରିନ ସବୁନ ଏତକା 22.4 mm ବର୍ଷା ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ନ 10 mm ଆଉ ବଲାଙ୍ଗୀରନ 5 mm ବର୍ଷା ରେକର୍ଡ ହୋଇଛି। ଏସିନି ଆଞ୍ଚଳିକ ଖବର ନା ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 7:25 ରହିଛି କାର୍ଯ୍ୟକ୍ରମ ଶିଶୁ ରାଇଜ ଶ୍ରୀକ୍ଷେତ୍ର ମଧୁରୀ 8:30 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ଏଥିରେ ଶୁଣିବା ସର୍ବାଙ୍ଗ ନୀତି ପ୍ରଯୋଜନାରେ ପ୍ରଦୀପ୍ତ ଶ୍ରୀଚନ୍ଦନ। 8:45 ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ ଶୁଣିବା ଆମ କେନ୍ଦ୍ରରୁ। ଆଜି ଏଥିରେ ଶୁଣିବା କିଷାନ ଗୀତ ଶିଳ୍ପୀ ଶିବ କିଷାନ ଏବଂ ସାଥୀ କଳାକାର। 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ। 10:00 ହିନ୍ଦୀ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। 11:00 ବିବିଧ ଭାରତୀ। 12:00 ଶୁଣିବା ନାରୀମହଲ କାର୍ଯ୍ୟକ୍ରମ। 12:30 5:00 ପର୍ଯ୍ୟନ୍ତ ଶୁଣିପାରିବା କାର୍ଯ୍ୟକ୍ରମ ବିବିଧ ଭାରତୀ। 5:00 ରହିଛି ଆରତୀ କାର୍ଯ୍ୟକ୍ରମ। 5:20 ଶ୍ରୀମଦ୍ ଭାଗବତ ପ୍ରଯୋଜନା ସୁହାସ ମହାନ୍ତି। ପ୍ରଗତି ସିଟି କାର୍ଯ୍ୟକ୍ରମ 5:30। 6:10 ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। 7:30 କିଷାନବାଣୀ କାର୍ଯ୍ୟକ୍ରମ। 8:00 ସିନେ ସଙ୍ଗୀତ। 10:00 ଶୁଣିବା ନାଟକ 22 ପାହାଚ। ସ୍କ୍ରିପ୍ଟ ଲେଖିଛନ୍ତି ରଜତ କୁମାରଙ୍କର ପ୍ରଯୋଜନା ରମାପଦ ନନ୍ଦ। 10:52 ଓଡ଼ିଆ ଭକ୍ତି ଗୀତ। ଶ୍ରୋତାବନ୍ଧୁ ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବିଧିରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉମାନଙ୍କର ଦର୍ଶନ ଆଜି ସକାଳ 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଠାକୁରମାନଙ୍କର ଏହି ମାନବୀୟ ଲୀଳା ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆନନ୍ଦ ବିଭୋର ହୋଇଛନ୍ତି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମହାଜନ ପାଣିଗ୍ରାହୀ ସେବାୟତମାନେ ଶ୍ରୀଜୀଉଙ୍କୁ ଧାଡ଼ି ପହଣ୍ଡିରେ ଆଣି ଆଡ଼ପ ମଣ୍ଡପ ବିଜେ ନୀତିକାନ୍ତି ସହ ବଡ଼ସିଂହାର ବେଶରେ ସଜ୍ଜିତ କରିଥିଲେ। ଶ୍ରଦ୍ଧାଳୁମାନେ ଆଜିଠାରୁ ଶ୍ରୀଜୀଉଙ୍କର ଆଡ଼ପ ଅବଢ଼ା ପାଇପାରିବେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଗଣତି ମଣତି ଆଜିଠାରୁ ପୁଣି ଥରେ ଆରମ୍ଭ ହେବ। ଶ୍ରୀବିଗ୍ରହମାନଙ୍କର ଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓ ଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ନୀତିବହୁଳତା କାରଣରୁ ଗତ ମେ ମାସ 23 ଅଳଙ୍କାରଗୁଡ଼ିକର ଗଣତି ମଣତି ବନ୍ଦ ରହିଛି। ରଥଯାତ୍ରା ସମୟରେ ସାଇବର ଠକେଇଠାରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ 121 ନକଲି ୱେବସାଇଟ୍କୁ ନିଷିଦ୍ଧ କରାଯାଇଛି। ଜୁନ୍ ମାସ 1 ଚଳିତ ମାସ 18 ମଧ୍ୟରେ ସାଇବର କ୍ରାଇମ୍ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ସାଇବର ଠକେଇରେ ବ୍ୟବହୃତ 893 ମୋବାଇଲ୍ ନମ୍ବର ଏବଂ 793 ଏମ୍ଆଇ ନମ୍ବରକୁ ନିଷିଦ୍ଧ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ତରଫରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସହାୟତା ପାଇପାରିବେ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଭୀମଭୋଇ ସାମର୍ଥ୍ୟ, ପାରାସ୍ପୋର୍ଟସ୍, ଡିଆଇ ଋଣ ସମେତ ବିଭିନ୍ନ ସ୍କିମ୍ର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବର୍ଗରେ 150,000 ହିତାଧିକାରୀ ଭତ୍ତା ପାଉଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମୋସନ ପିକ୍ଚର୍ସ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ଓଡ଼ିଶା ମାଟିର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶର ଚିତ୍ର ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ପୁରୀଠାରେ ଗତ 4 ମଧ୍ୟରେ 345.8 mm ବର୍ଷା ରେକର୍ଡ କରାଯାଇଛି। ଗତ 36 ମଧ୍ୟରେ ପୁରୀ ଜିଲ୍ଲାର ସତ୍ୟବାଦୀ ସର୍ବାଧିକ 105 mm ଏବଂ ଗୋପଠାରେ 96 mm ବର୍ଷା ରେକର୍ଡ କରାଯାଇଥିଲା। ଜଗତସିଂହପୁରର ବାଲିକୁଦାଠାରେ 98.4 ଏବଂ କେନ୍ଦ୍ରାପଡ଼ାରେ 92 mm ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ପ୍ରାୟ 50 ବାକ୍ ଶ୍ରବଣ ଶକ୍ତିବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଦିବ୍ୟାଙ୍ଗ ବାଳିକାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମାଧ୍ୟମରେ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। 3 ଆଇନ ପାଠ୍ୟକ୍ରମ ଏଲ୍ଏଲ୍ବିରେ ନାମ ଲେଖାଇବା ପାଇଁ

0: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲର ଚଳିତ ମାସ 30 ତାରିଖ ରାତ୍ର 11:45 ସମୟ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ମାସ 6 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଧିକ ବୟସର ଗର୍ଭଧାରଣ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସସ୍ମିତା ସ୍ୱାଇଁ।
2: 30 ବର୍ଷ ବା ତହିଁରୁ ଅଧିକ ବୟସ ପରେ ପ୍ରଥମ ଗର୍ଭ ଧାରଣ କଲେ ତାକୁ ବୟସ୍କା ପ୍ରଥମ ଗର୍ଭ କୁହାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗର୍ଭଧାରଣ କଲେ ଏଥିରେ କେତେକ ଜଟିଳତା ଦେଖାଯାଇଥାଏ। ଅଧିକ ବୟସରେ ଗର୍ଭଧାରଣ ମହିଳାଟି ଡେରିରେ ବିବାହ କରିବାରୁ ହୋଇଥାଇପାରେ କିମ୍ବା ଶୀଘ୍ର ବିବାହ କରି ମଧ୍ୟ ପ୍ରଜନନ କ୍ଷମତାରେ କୌଣସି ଅସୁବିଧା ଥିବା ଯୋଗୁଁ ହୋଇଥାଇପାରେ। ଦ୍ୱିତୀୟ କ୍ଷେତ୍ରରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ଗର୍ଭଧାରଣ ଶକ୍ତି କମିଯାଏ, କାରଣ ବୟସ୍କ ମହିଳାଙ୍କ ଡିମ୍ବକୋଷରୁ ଡିମ୍ବ ନିର୍ଗତ ହେବା କମିଯାଏ। ଏହି ଡିମ୍ବରେ ଜନ୍ମଗତ ବିକଳାଙ୍ଗ ବେଶୀ ଦେଖାଯିବା ଯୋଗୁଁ ବେଶୀ ପରିମାଣରେ ଗର୍ଭ ନଷ୍ଟ ହୋଇଥାଏ। ଗର୍ଭପାତ ନହେଲେ ମଧ୍ୟ ଅନେକ କ୍ଷେତ୍ରରେ ଯମଜ ଗର୍ଭ ଓ ଜନ୍ମଗତ ବିକଳାଙ୍ଗ ଶିଶୁ ଅଧିକ ହୋଇଥାନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତଚାପ ବଢ଼ିଥାଏ। ଏହାଦ୍ୱାରା ପ୍ରସବ ସମୟରେ ଉଚ୍ଚ ରକ୍ତଚାପ ଜନିତ ଜଟିଳତା ଯଥା ପ୍ରି ଏକ୍ଲାମ୍ସିଆ ଏକ୍ଲାମ୍ସିଆ ଅଧିକ ହୋଇଥାଏ। ବେଶୀ ବୟସରେ ଗର୍ଭଧାରଣ କଲେ ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ଯଦି ବୟସ ଅଧିକ ହୋଇଯାଇଛି ଗର୍ଭ ରଖିବା ଆଗରୁ ରକ୍ତରେ ଶର୍କରା ପରିମାଣ ପରୀକ୍ଷା କରାଇ ନିଅନ୍ତୁ। ପ୍ରାୟ 10% ବୟସ୍କା ମାଆମାନଙ୍କର ଗର୍ଭାଶୟରେ ଫାଇବ୍ରଏଡ୍ ବା ଅର୍ବୁଦ ହୋଇଥାଏ। ଏହାଦ୍ୱାରା ବହୁ ଜଟିଳତା ଯେପରିକି ଗର୍ଭପାତ, ଅପରିଣତ ପ୍ରସବ, ରେଡ୍ ଡିଜେନେରେସନ୍ ଦ୍ୱାରା ପ୍ରବଳ ଯନ୍ତ୍ରଣା ହେବା, ପ୍ରସବ ପରେ ପ୍ରଚୁର ରକ୍ତସ୍ରାବ ହେବାର ସମ୍ଭାବନା ରହିଥାଏ। ପ୍ରସବ ସମୟରେ ଏମାନଙ୍କର ଗର୍ଭସ୍ଥ ଶିଶୁ ଅସ୍ୱାଭାବିକ ଭାବେ ଅବସ୍ଥାନ କରିଥାନ୍ତି, ଯଥା ନିତମ୍ବ ବା ସ୍କନ୍ଧ ଉପସ୍ଥାନ। ମନକୁ ମନ ପ୍ରସବ ବେଦନା ଆରମ୍ଭ ହୁଏ ନାହିଁ। ଇଞ୍ଜେକ୍ସନ୍ ଦ୍ୱାରା ପ୍ରସବ ବେଦନା ଆରମ୍ଭ କରାଯାଇଥାଏ ଏବଂ ଅପରେସନ୍ ଯଥା ଫୋର୍ସେସ୍, ଭ୍ୟାକ୍ୟୁମ୍ ବା ସିଜେରିଆନ୍ ହେବାର ସମ୍ଭାବନା ଅଧିକ ରୁହେ। ପ୍ରସବ ପରେ ମଧ୍ୟ ଅଧିକ ରକ୍ତକ୍ଷରଣ ହୋଇଥାଏ, ଅନେକ ସମୟରେ ଦୁଗ୍ଧକ୍ଷରଣ ହୋଇନଥାଏ। ବୟସ୍କା ଗର୍ଭବତୀମାନଙ୍କର ଶିଶୁମାନେ ଅଳ୍ପ ଓଜନର ହୋଇଥାନ୍ତି, କାରଣ ଗର୍ଭଫୁଲ ଦେଇ ରକ୍ତ ଶିଶୁ ଦେହକୁ ଯାଇପାରେ ନାହିଁ ଏବଂ ଶିଶୁ ବଢ଼ିପାରେ ନାହିଁ। ଏହାଛଡ଼ା ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଶିଶୁର ଓଜନ କମିଯାଏ। ଅଧିକ ବୟସରେ ଗର୍ଭଧାରଣ କଲେ ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ବା ମଙ୍ଗଲ ଚାଇଲ୍ଡ ହେବାର ସମ୍ଭାବନା ଅଧିକ ଥାଏ। ଏଥିରେ ଗର୍ଭସ୍ଥ ଶିଶୁର ବହୁ ପ୍ରକାର ଅସୁବିଧା ଦେଖାଯାଇଥାଏ। ଜନ୍ମ ହେଲା ପରେ ଏହାର ଶାରୀରିକ ବୃଦ୍ଧି ହେଲେ ମଧ୍ୟ ମାନସିକ ବୃଦ୍ଧି ହୁଏ ନାହିଁ, ପିଲାଟି ମାନସିକ ଅନଗ୍ରସର ହୋଇଥାଏ। ଯଦି ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ହୋଇଥିବା ଜଣାଯାଏ ତେବେ ଏହି ଗର୍ଭକୁ ନଷ୍ଟ କରି ଦିଆଯାଇଥାଏ। ମାଆର ବୟସ ବଢ଼ିବା ସହିତ ଗର୍ଭସ୍ଥ ଶିଶୁର ଡାଉନ୍ ସିଣ୍ଡ୍ରୋମ୍ ହେବାର ସମ୍ଭାବନା ଅଧିକ ହୋଇଥାଏ। 20 ବର୍ଷ ବୟସରେ ପ୍ରତି 1500 ଗର୍ଭରେ ଗୋଟିଏ ଡାଉନ୍ ସିଣ୍ଡ୍ରୋମ୍ ଶିଶୁ ହୋଇଥିଲେ 30 ବର୍ଷରେ ପ୍ରତି 900 ଏବଂ 40 ବର୍ଷରେ ପ୍ରତି 80 ଗର୍ଭରେ ଜଣେ ଡାଉନ୍ ବେବି ହେବାର ସମ୍ଭାବନା ଥାଏ। ତେଣୁ 25-29 ବର୍ଷ ମଧ୍ୟରେ ଗର୍ଭଧାରଣ କଲେ ଭଲ, କିନ୍ତୁ ଯଦି କୌଣସି କାରଣରୁ ଗର୍ଭଧାରଣ କରିବାକୁ ଡେରି ହେଉଛି ତେବେ ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ନିଜର ଡିମ୍ବାଣୁକୁ ଶୀତଳୀକରଣ କରି ସଂରକ୍ଷିତ କରି ରଖାଯାଇପାରୁଛି ଏବଂ ପରେ ଏହାକୁ ଗର୍ଭଧାରଣ କରିବା ପାଇଁ ଉପଯୋଗ କରାଯାଇପାରୁଛି। ତେଣୁ ଏହିସବୁ ଅସୁବିଧାକୁ ଜାଣି ବୟସ୍କା ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଗର୍ଭ ରକ୍ଷା ପୂର୍ବରୁ ଯଦି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ ଥାଏ ତାହାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରିତ କରି ସାରିବା ପରେ ଗର୍ଭ ରଖିବା ଉଚିତ। ଥାଇରଏଡ୍ ହରମୋନର ମଧ୍ୟ ପରୀକ୍ଷା କରିନେବା ଠିକ୍। ଗର୍ଭ ରଖିବାର 3 ମାସ ପୂର୍ବରୁ ଫଲିକ୍ ଏସିଡ୍ ଖାଇବା ଉଚିତ, ଏହାର ଗର୍ଭସ୍ଥ ଶିଶୁଟି ସୁସ୍ଥ ରହିଥାଏ। ଅଲ୍ଟ୍ରାସାଉଣ୍ଡ ଓ ରକ୍ତ ପରୀକ୍ଷା ଦ୍ୱାରା ଗର୍ଭସ୍ଥ ଶିଶୁର ସୁସ୍ଥତା ବିଷୟରେ ଜାଣିବା ଉଚିତ। ପ୍ରସବ ପରେ ଶିଶୁର ଯତ୍ନ, ସ୍ତନ୍ୟପାନ ଆଦି ବିଷୟରେ ମଧ୍ୟ ସତର୍କ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଧିକ ବୟସର ଗର୍ଭଧାରଣ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସସ୍ମିତା ସ୍ୱାଇଁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 17:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ।

0: 호텔이.
1: 아카서바니 ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଏହି ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏସ୍ତୋନିଆକୁ ସରକାରୀ ଗସ୍ତ ଅବସରରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ତାଲିନ୍ଠାରେ ଅନୁଷ୍ଠିତ ଭାରତ ଏସ୍ତୋନିଆ ବ୍ୟବସାୟିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ ବାଣିଜ୍ୟ, ନିବେଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତର ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ବ୍ୟାପକ ଉତ୍ପାଦନ କ୍ଷେତ୍ର, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଗତିଶୀଳ ସଂସ୍କାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ମାର୍ଗ ଉନ୍ମୋଚନ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସରକାରୀ ପ୍ରତିନିଧି, ଉଦ୍ୟୋଗୀ ଏବଂ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଏହି ଫୋରମରେ ଏକତ୍ରିତ ହୋଇଛନ୍ତି। ଏସ୍ତୋନିଆର ବୈଦେଶିକ ମନ୍ତ୍ରୀ ମାର୍ଗସ ସାହାକାନଙ୍କ ସ୍ୱାଗତ ଭାଷଣ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା। ଅନ୍ଲାଇନ୍ ମାଧ୍ୟମରେ ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ନେଇ ଛାତ୍ର ଓ ଅଭିଭାବକଙ୍କ ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସତର୍କତାମୂଳକ ପରାମର୍ଶବଳୀ ଜାରି କରିଛି। ସମୀକ୍ଷା ପାଇଁ ଦାଖଲ ହୋଇଥିବା କେତେକ ଓଏମ୍ଆର୍ ସିଟ୍ ନକଲି ବା କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ବୋଲି ଏନ୍ଟିଏ ସୂଚନା ଦେଇଛି। ଏ ସଂକ୍ରାନ୍ତ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ଏନ୍ଟିଏ ପକ୍ଷରୁ ଯାଞ୍ଚ କରାଯାଉଛି। ତେବେ ନକଲି କିମ୍ବା କୃତ୍ରିମ ବୁଦ୍ଧିମତା ଦ୍ୱାରା ପ୍ରସ୍ତୁତ ଓଏମ୍ଆର୍ ସିଟ୍ଗୁଡ଼ିକ କ୍ଷେତ୍ରରେ ଦାଖଲକାରୀଙ୍କ ପାଇଁ କଠୋର ଆଇନଗତ ପରିଣାମ ଆଣିପାରେ ବୋଲି ଏନ୍ଟିଏ ସତର୍କ କରାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ର ଏବଂ ଅଭିଭାବକଙ୍କ ଯାଞ୍ଚ ପାଇଁ କେବଳ ମୂଳ ଓଏମ୍ଆର୍ ସିଟ୍ ଦାଖଲ କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଇଥାନଲ ମିଶ୍ର ବ୍ୟବସ୍ଥା ଦେଶର ସବୁଠାରୁ ବଡ଼ ସାର୍ବଜନୀନ ସଫଳ ନୀତିଗୁଡ଼ିକ ମଧ୍ୟରେ ଅନ୍ୟତମ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କୃଷକଙ୍କ ଆୟ ବୃଦ୍ଧି ହେବା ସହ ଶକ୍ତି ସୁରକ୍ଷା କ୍ଷେତ୍ର ସୁଦୃଢ଼ ହୋଇଛି। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାଲବ୍ୟ କହିଛନ୍ତି, 2014-15 ପରଠାରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବା ସହ 1,98,000 କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚିତ ହୋଇପାରିଛି। ଇଥାନଲ ଅର୍ଥନୀତି ଅତିରିକ୍ତ ରାଜସ୍ୱ ଆଦାୟ ମାଧ୍ୟମ ସୃଷ୍ଟି କରିବା ସହ ଚିନି ମିଲ୍ଗୁଡ଼ିକ ପାଇଁ ନଗଦ ପ୍ରବାହକୁ ବ୍ୟାପକ କରିଛି, ଫଳରେ ଆଖୁ ଚାଷୀ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ ହୋଇପାରୁଛନ୍ତି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥ ଜୀ ଯାତ୍ରା ଆଜିଠାରୁ ସ୍ଥଗିତ ରହିଛି। ଉଭୟ ବାଲତାଲ ଏବଂ ପହଲଗାମ୍ ପଥ ଦେଇ ଯାତ୍ରା ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ପ୍ରଶାସନିକ

0: ଅଧିକାରୀ କହିଛନ୍ତି କିଛିଦିନ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ପରିସ୍ଥିତି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାଲତାଲ ଏବଂ ନୋନୱାନ ଅଥବା ଚନ୍ଦନବରୀ ବେସ୍ କ୍ୟାମ୍ପରୁ ଯାତ୍ରାକୁ ବନ୍ଦ ରଖାଯାଇଛି। ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ପୁନଃ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ 370,000 ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ଗତ 3 ତାରିଖରୁ ଆରମ୍ଭ ହୋଇଥିବା ଚଳିତ ବର୍ଷର ଯାତ୍ରା 57 ଦିନ ପରେ ଆସନ୍ତା ମାସ 28 ତାରିଖ ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ପର୍ବ ସହିତ ସମାପ୍ତ ହେବ। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପକ୍ଷରୁ ମଧ୍ୟ ବୈଷ୍ଣୋଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରତିକୂଳ ପାଗ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୋର୍ଡ କହିଛି। ଜାମ୍ମୁ କାଶ୍ମୀର କେତେକ ଅଞ୍ଚଳ ପ୍ରବଳ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE 10ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା 2026ର ଫଳାଫଳ ଘୋଷଣା କରାଯାଇଛି। ଡିଜିଲକର ପରୀକ୍ଷାଫଳ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କର ଫଳାଫଳ ସମ୍ପର୍କରେ ତଥ୍ୟ ପାଇପାରିବେ। ଜାତୀୟ ଶିକ୍ଷାନୀତି ଆଧାରରେ ଚଳିତ ବର୍ଷଠାରୁ 10ମ ଶ୍ରେଣୀ ପାଇଁ CBSE ପରୀକ୍ଷାର 2ଟି ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ମୁଖ୍ୟ ବୋର୍ଡ ପରୀକ୍ଷା 17 ଫେବୃଆରୀରୁ March 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ଗତ May 15ରୁ 21 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। 2ଟିଯାକ ବୋର୍ଡ ପରୀକ୍ଷାର ଫଳାଫଳକୁ ମିଶ୍ରଣ କରିବା ପରେ ସାମଗ୍ରିକ ପାସ୍ର 96.78% ରହିଥିବା CBSE କହିଛି। ବିଦେଶରେ ଥିବା ଛାତ୍ରଛାତ୍ରୀ ମଧ୍ୟ ଡିଜିଲକର ମାଧ୍ୟମରେ ସେମାନଙ୍କର ଫଳାଫଳ ତଥା ଅନ୍ୟାନ୍ୟ ତଥ୍ୟ ପାଇପାରିବେ ବୋଲି CBSE ସୂଚନା ଦେଇଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ପୁଣି ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ଇରାନ ରେଭଲ୍ୟୁସନାରୀ ଗାର୍ଡ ପକ୍ଷରୁ ଜୋର୍ଡାନର ଆମେରିକୀୟ ସେନାଘାଟି ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଜୋର୍ଡାନରେ ଇରାନର ଆକ୍ରମଣ ଦ୍ୱାରା 2 ଜଣ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହେବା ସହ ଜଣେ ନିଖୋଜ ଅଛନ୍ତି। ଆହତ 4 ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ହର୍ମୁଜ୍ ପ୍ରଣାଳୀ ଦେଇ ଇରାନର ତେଲ ଟ୍ୟାଙ୍କରଗୁଡ଼ିକର ଯାତାୟତକୁ ସୀମିତ କରିବା ସହ ଏହାର କ୍ଷମତା ହ୍ରାସ ନେଇ ଏହି ଆକ୍ରମଣ କରାଯାଇଛି। ଯୁଦ୍ଧ ପୂର୍ବରୁ ଏହି ଜଳପଥ ଦେଇ ବିଶ୍ୱ ତୈଳ ଯୋଗାଣର ପ୍ରାୟ 20% କାରବାର ହେଉଥିଲା। ଆକାଶବାଣୀର ଲୋକଙ୍କ ପଦ୍ମ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଆର୍ ମାଧବନଙ୍କ ସହ ସାକ୍ଷାତକାର ପ୍ରଚାର କରାଯିବ। ଶ୍ରୀ ମାଧବନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆକାଶବାଣୀର 100.1 ଗୋଲ୍ଡ ଚ୍ୟାନେଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉଙ୍କର ଦର୍ଶନ ଆଜି 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଂଲଣ୍ଡ ତୃତୀୟ ସ୍ଥାନ ହାସଲ କରିଛି। ମିଆମି ଷ୍ଟାଡିୟମଠାରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 6-4 ଗୋଲ୍ରେ ଫ୍ରାନ୍ସକୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲଣ୍ଡ 4ଟି ଗୋଲ୍ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ 4ଟି ଏବଂ ଇଂଲଣ୍ଡ ଆଉ 2ଟି ଗୋଲ୍ ସ୍କୋର କରିଥିଲା। ଫ୍ରାନ୍ସର ତାରକା ଖେଳାଳି ଏମ୍ବାପେ 10ଟି ଗୋଲ୍ ସ୍କୋର କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି। ତେବେ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ସେ ଲିଓନେଲ୍ ମେସିଙ୍କଠାରୁ 2ଟି ଗୋଲ୍ ଆଗରେ ଅଛନ୍ତି। ଆଜି ଫାଇନାଲ ମ୍ୟାଚ୍ ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଚଳିତ ଥରର ଫିଫା ବିଶ୍ୱକପ୍ ଟାଇଟଲ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍ପରକୁ ଭେଟିବେ। ଭାରତୀୟ ସମୟ 12:30 ଏହି ମ୍ୟାଚ୍ ଖେଳାଯିବ। ହଙ୍ଗେରୀର ବୁଦାପେଷ୍ଟ ର୍ୟାଙ୍କିଂ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା କୁସ୍ତି ଖେଳାଳି କାଜଲ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 76 କିଲୋଗ୍ରାମ ବର୍ଗରେ ଆମେରିକା ପ୍ରତିପକ୍ଷକୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଟୁର୍ଣ୍ଣାମେଣ୍ଟରେ ଭାରତ ତୃତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି। ଅନ୍ୟପକ୍ଷରେ 53 ଏବଂ 57 କିଲୋଗ୍ରାମ ବର୍ଗରେ ଭାରତୀୟ ଖେଳାଳି 2ଟି ରୌପ୍ୟ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ପ୍ରଚାର କରୁଛୁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ତେବେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ନେଇଯିବା କିଛି ସମୟର ବିଜ୍ଞାପନ ବିରତି।
2: ଶ୍ରୋତାବନ୍ଧୁ, ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟ ପାଇଁ ଦରକାର କି ଶ୍ରେଷ୍ଠମାନର FMCG ସାମଗ୍ରୀ? ତେବେ ଆଉ ଚିନ୍ତା କାହିଁକି, ଆଜି ହିଁ ସମ୍ପର୍କ କରନ୍ତୁ ରତ୍ନମାଳା ଏଣ୍ଟରପ୍ରାଇଜେସ୍ ସହିତ। ଆମ ପାଖରେ ରହିଛି ସବୁ ପ୍ରକାରର ଖାଦ୍ୟ ଓ ପାନୀୟ, ପର୍ସନାଲ କେୟାର, ହୋମ୍ କେୟାର ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀର ବିଶାଳ ସମ୍ଭାର। ସବୁକିଛି ଗୋଟିଏ ଜାଗାରେ ଓ ଉଚିତ ମୂଲ୍ୟରେ। ଅଧିକ ଜାଣିବା ପାଇଁ କିମ୍ବା ଅର୍ଡ଼ର ଦେବା ପାଇଁ ଆଜି ହିଁ କଲ୍ କରନ୍ତୁ 7008900554। ରତ୍ନମାଳା ଏଣ୍ଟରପ୍ରାଇଜେସ୍, ଗୁଣବତ୍ତା ଆଉ ବିଶ୍ୱାସର ପ୍ରତୀକ। ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ ଅଗ୍ରଗାମୀ ସାଥୀ। ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ ନମ୍ବର 9437083025। ଶ୍ରୋତାବନ୍ଧୁ, ଆଜିର ନାରୀ, ଆଗାମୀକାଲିର ଭବିଷ୍ୟତ। କିନ୍ତୁ ଏହି ସ୍ୱପ୍ନ ପାଇଁ ଆବଶ୍ୟକ ଟିକେ ସହଯୋଗ ଆଉ ସଠିକ୍ ମାର୍ଗଦର୍ଶନ। ଆଜ୍ଞା ହଁ, ମହିଳା ସଶକ୍ତିକରଣ ଏବଂ ଶିଶୁଙ୍କ ଦକ୍ଷତା ବିକାଶ ପାଇଁ ଆମେ ପ୍ରସ୍ତୁତ। ଆମ ସଂସ୍ଥା ଲେଡି ଲାୟନ୍ ଦ ହେଲ୍ପିଙ୍ଗ ହ୍ୟାଣ୍ଡ ଆମେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଶିଶୁଙ୍କୁ ପ୍ରଦାନ କରୁଛୁ ଏକ ସୁନ୍ଦର ଭବିଷ୍ୟତ। ଆମ ସହ ଯୋଡ଼ି ହୁଅନ୍ତୁ। ଆମର ଠିକଣା JF308 ଜଗଦା ଝିରପାଣି ରାଉରକେଲା। ଅଧିକ ସୂଚନା ପାଇଁ କଲ୍ କରନ୍ତୁ।
3: ଏକ ପ୍ରକାର ସେ PM ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

0: 4162-38 ଲେଡି ଲାୟନ୍ ଦ ହେଲ୍ପିଂ ହ୍ୟାଣ୍ଡ ସମାଜସେବାରେ ଆମେ ସର୍ବଦା ଆପଣଙ୍କ ପାଖରେ।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
2: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
1: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
2: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
1: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001-4242।
2: ହଁ, 8700001-4242।

0: ପିଲାଏ ତମେ ମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 MHz ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା। ପିଲାମାନେ କହିଲ ଦେଖି, ତୁମେମାନେ ଚନ୍ଦ୍ର ବା ଜହ୍ନ ଦେଖିଛ? ଠିକ୍ କହିଲ, ଜହ୍ନ ବା ଚନ୍ଦ୍ର ଆମେମାନେ ରାତିରେ ଆକାଶରେ ଦେଖିଥାଉ। ହଁ ନା, ଆଉ ତୁମେମାନେ ତ ଜାଣିଥିବ ଆମେମାନେ ଜହ୍ନକୁ ଜହ୍ନ ମାମୁଁ ବୋଲି ସମ୍ବୋଧନ କରିଥାଉ। ରାତିରେ ଅନ୍ଧାର ଆକାଶରେ ଜହ୍ନ ମାମୁଁଙ୍କୁ ଦେଖି ଆମେ କେତେ ଖୁସି ହେଉ। ରାତିରେ ଆକାଶରେ ଜହ୍ନ ମାମୁଁ ବଡ଼ ତୋଫା ଦିଶେ।
1: ତୁମେମାନେ ଶୁଣିଥିବ, କୁନି କୁନି ପିଲାମାନେ କାନ୍ଦିଲେ ରାତିରେ ଜହ୍ନ ଆଡ଼କୁ ଆଙ୍ଗୁଠି ଦେଖାଇ ମା ମାନେ ଆଈ ମାନେ ଗୀତ ବୋଲି କହିଥାନ୍ତି, ଆ ଜହ୍ନ ମାମୁଁ ସରଗ ଶସି ମୋ କାନୁ ହାତରେ ପଡ଼ରେ ଖସି।
2: ଆ

0: ଏଇ କଥା ଶୁଣି ସେଇ କୁନି ପିଲାମାନେ କାନ୍ଦ ବନ୍ଦ କରିଦିଅନ୍ତି।
1: ଏଇମିତି ଜନମାମୁଁ ସମ୍ପର୍କରେ ଅନେକ କଥା ରହିଛି, ଯାହା ଜାଣିଲେ ଆମର ଆକର୍ଷଣ ତା ପ୍ରତି ଆହୁରି ବଢ଼ିଯିବ। 1969 ଜୁଲାଇ ମାସ 20 ତାରିଖରେ ମଣିଷ ଚନ୍ଦ୍ର ବିଷୟରେ ଆହୁରି କେତେ କଥା ଜାଣିପାରିଲା। ଚନ୍ଦ୍ର ସବୁବେଳେ ମଣିଷ ମନରେ ଏକ ସ୍ୱତନ୍ତ୍ର ଆକର୍ଷଣ ସୃଷ୍ଟି କରିଛି। ଏହି ଚନ୍ଦ୍ର ସହ ବିଭିନ୍ନ ଧର୍ମ, ଦର୍ଶନ ଓ ଜ୍ୟୋତିଷ ଶାସ୍ତ୍ର ଜଡ଼ିତ ଅଛି। ମାତ୍ର ଆଜିର ବିଜ୍ଞାନ ସେହିସବୁ ଧାର୍ମିକ ଓ ଜ୍ୟୋତିଷ ଚେତନାକୁ ପ୍ରଭାବିତ କରିପାରୁନାହିଁ। ଚନ୍ଦ୍ରର ବୈଜ୍ଞାନିକ ଅନୁସନ୍ଧାନ ଧର୍ମ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ। ମଣିଷ ଚନ୍ଦ୍ରକୁ ଛୁଇଁବାର ସ୍ୱପ୍ନ ଆଜି ସାକାର ହୋଇଛି। କ'ଣ ପିଲେ, ତମମାନଙ୍କ ମନରେ ବି ଚନ୍ଦ୍ରକୁ ଛୁଇଁବାର ଆଶା ଜାଗ୍ରତ ହେଲାଣି ନା? ଏହିପରି 1969 ସୋଭିଏତ ରୁଷ ପ୍ରଥମେ ମହାକାଶଯାନ ପଠାଇଥିଲା। ଏହାପରେ 1969 ଜୁଲାଇ ମାସ 20 ତାରିଖରେ ଆମେରିକାର ଆପୋଲୋ 11 ଯାନ ମଣିଷକୁ ନେଇ

ଚନ୍ଦ୍ରପୃଷ୍ଠରେ ପହଞ୍ଚି ଯାଇଥିଲା। ସେହି ମଣିଷଙ୍କ ନାମ ଥିଲା ନିଲ୍ ଆଲଡ୍ରେନ୍ ଆର୍ମଷ୍ଟ୍ରଙ୍ଗ। ଆମେରିକା ଓ ରୁଷ ଚନ୍ଦ୍ର ଅଭିଯାନରେ ପରସ୍ପର ପ୍ରତିଯୋଗୀ ହିସାବରେ ବହୁବାର ଚନ୍ଦ୍ର ଅଭିଯାନ ଚାଲୁ ରଖିଛନ୍ତି। 1965 ରୁ 1975 ମଧ୍ୟରେ ଏହି ଦୁଇ ଜଣ ମୋଟରେ 65 ମହାକାଶ ଅଭିଯାନ କରିଥିଲେ। ନିଲ୍ ଆଲଡ୍ରେନ୍ ଆର୍ମଷ୍ଟ୍ରଙ୍ଗଙ୍କର ଚନ୍ଦ୍ରରେ ଉପସ୍ଥିତ ଅନ୍ୟ ବୈଜ୍ଞାନିକମାନଙ୍କୁ ଏ ଦିଗରେ କାମ କରିବାକୁ ଉତ୍ସାହିତ କରିଥିଲା। ହଁ ପିଲେ, ଏମିତି ମଣିଷ ମନରେ ବହୁତ ଆଶା ସ୍ୱପ୍ନ ଜାଗ୍ରତ ହୋଇଥାଏ। ପିଲେ, ଏବେ ତମେମାନେ ବି ଚେଷ୍ଟା କଲେ ଆକାଶକୁ ଯାଇ ଚନ୍ଦ୍ରକୁ ଛୁଇଁ ପାରିବ ଏବଂ ଚନ୍ଦ୍ରପୃଷ୍ଠରେ ଯାଇ ପହଞ୍ଚି ପାରିବ। କ'ଣ ପିଲେ, ତମେମାନେ ବି ସେହିପରି ପାଠ ପଢ଼ିବ ନା ଏବେଠାରୁ? ବହୁତ ବଢ଼ିଆ କଥା। ଜାଣିଲ ତ ପିଲେ, ବିଜ୍ଞାନ ଆମ ପାଇଁ କ'ଣ ନ କରିଛି। ଏହି ବିଜ୍ଞାନ ଫଳରେ ମଣିଷ ଯାଇ ଚନ୍ଦ୍ରପୃଷ୍ଠରେ ପହଞ୍ଚି ତା ବିଷୟରେ ଅନେକ ତଥ୍ୟ ମଧ୍ୟ ସଂଗ୍ରହ କରିପାରିଛି।

ପଞ୍ଚମ ଶତାବ୍ଦୀରେ ଭାରତରେ ଖେଳାଯାଉଥିବା ଚତୁରଙ୍ଗ ହିଁ ଚେସ୍। ଏହା ସମସ୍ତେ ସ୍ୱୀକାର କରିଛନ୍ତି। ଏହା ବିଶ୍ୱର ଅନ୍ୟତମ ପ୍ରାଚୀନ କ୍ରୀଡ଼ା। ଭାରତରୁ ଏହା ପର୍ସିଆ ଯାଇଥିଲା ଏବଂ ଯେତେବେଳେ ଆରବୀୟ ପର୍ସିଆକୁ ଅଧିକାର କଲେ ଚେସ୍ ମୁସଲମାନ ରାଷ୍ଟ୍ରଗୁଡ଼ିକରେ ବ୍ୟାପକ ହେଲା। ପରେ ପରେ ଏହାକୁ ୟୁରୋପର ଲୋକେ ଖେଳିଲେ। ବର୍ତ୍ତମାନର ଚେସ୍ର ରୂପ ପଞ୍ଚଦଶ ଶତାବ୍ଦୀରେ ୟୁରୋପରେ ହିଁ ପ୍ରଥମେ ଦେଖାଯାଇଥିଲା। ହଁ ପିଲାମାନେ, ସାରା ପୃଥିବୀରେ ଚେସ୍ ହେଉଛି ମନୋରଞ୍ଜନକାରୀ ଓ ମେଧାଶକ୍ତିର ଅପୂର୍ବ ସମନ୍ୱୟ ଥିବା କ୍ରୀଡ଼ା ଭାବେ ବେଶ୍ ଲୋକପ୍ରିୟ। 1861 ମସିହାରେ ଏଥିରେ ନିର୍ଦ୍ଦିଷ୍ଟ ସମୟସୀମା ଯୋଡ଼ି ଖେଳାଯିବା ଆରମ୍ଭ ହୋଇଥିଲା। ତାପରେ 2012 ମସିହାର ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରାୟ 600 ନିୟୁତ ବୟସ୍କ ଲୋକ ନିୟମିତ ଚେସ୍ ଖେଳିଥାନ୍ତି। 1924 ମସିହା ଜୁଲାଇ ମାସ 20 ତାରିଖରେ ଅଷ୍ଟମ ଫ୍ରାନ୍ସର ପ୍ୟାରିସ୍ଠାରେ ଅଷ୍ଟମ ଗ୍ରୀଷ୍ମକାଳୀନ ଅଲମ୍ପିକ୍ କ୍ରୀଡ଼ା ସମୟରେ FIDE ଗଠିତ ହୋଇଥିଲା। ଏହି କାରଣରୁ 1966 ମସିହାରୁ ଆନ୍ତର୍ଜାତିକ ଚେସ୍ ଦିବସ ଭାବେ ଜୁଲାଇ ମାସ 20 ତାରିଖକୁ ପାଳନ କରାଯାଇ ଆସୁଅଛି। 1851 ମସିହାରେ ଲଣ୍ଡନରେ ପ୍ରଥମ ଆଧୁନିକ ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ପିଲାଏ, ତୁମେମାନେ ତ ଜାଣିଛ, ରଥଯାତ୍ରା ଠାରୁ 5 ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରା ପଞ୍ଚମୀ କୁହାଯାଏ। ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବା ପରେ ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି। ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦିଅନ୍ତି। ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୂରରେ ଲକ୍ଷ୍ମୀ ଆଳତି କରନ୍ତି। ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ 2 ଦିନ ମଧ୍ୟରେ ଫେରିଯିବାର ପ୍ରତିଶ୍ରୁତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି। ଲୋକାଚାର ଦୃଷ୍ଟିରୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ କ୍ରୋଧ ଜର୍ଜରିତ ପତ୍ନୀ ରଥର କିଛି ଅଂଶ ଭାଙ୍ଗିଦେଇ ହେରାଗୌରୀ ସାହି ବାଟେ ଫେରି ଆସନ୍ତି। ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନୀଳାଦ୍ରି

ଜାଣିଛ ପିଲାମାନେ 1987 ମସିହାରୁ ପ୍ରତି ବର୍ଷ ଜୁଲାଇ ମାସ 22 ତାରିଖକୁ ଜାତୀୟ ଆମ୍ବ ଦିବସ ଭାବେ ପାଳନ କରାଯାଏ। 5000 ବର୍ଷ ପୂର୍ବେ ଭାରତରେ ପ୍ରଥମ କରି ଅମଳ ହୋଇଥିଲା ଆମ୍ବ। ଭାରତର ଜାତୀୟ ଫଳ ଆମ୍ବ, ଏହାକୁ ଫଳ ମଧ୍ୟରେ ରାଜା ବୋଲି ମଧ୍ୟ କୁହାଯାଏ। ଖରାଦିନରେ ପ୍ରାୟତଃ ଉପଲବ୍ଧ ହେଉଥିବା ଏହି ଫଳକୁ ପ୍ରାୟ ସମସ୍ତେ ବେଶ ପସନ୍ଦ କରିଥାନ୍ତି। ତେଣୁ ପ୍ରତିବର୍ଷ ଜୁଲାଇ 22 ତାରିଖକୁ ଜାତୀୟ ଆମ୍ବ ଦିବସ ରୂପେ ପାଳନ କରାଯାଏ। ତାହେଲେ ପିଲାମାନେ ଏବେ ଆସନା ଜାଣିବା ଆମ୍ବର ଇତିହାସ ବିଷୟରେ କିଛି କଥା। ପ୍ରାୟ 5000 ବର୍ଷ ପୂର୍ବେ ଭାରତରେ ପ୍ରଥମ କରି ଅମଳ ହୋଇଥିଲା ଆମ୍ବ। ପରେ ପରେ ଏହା ଦକ୍ଷିଣ ଏସିଆକୁ ବ୍ୟାପ୍ତ ହୋଇଥିଲା। ଖ୍ରୀଷ୍ଟାବ୍ଦ 10ମ ଶତାବ୍ଦୀ ବେଳକୁ ଏହି ସ୍ୱାଦିଷ୍ଟ ଏବଂ ମଧୁର ଫଳ ଚାଷ ପୂର୍ବ ଆଫ୍ରିକାରେ ହେବାକୁ ଲାଗିଲା। କୁହାଯାଏ ଯେ ଭାରତରେ ବିକଶିତ ପେସ୍ଲି ଢାଞ୍ଚା ଆମ୍ବର ଆକୃତି ଉପରେ ଆଧାରିତ। ଆମ୍ବ ଭାରତ ସହ ପାକିସ୍ତାନ ଏବଂ ଫିଲିପାଇନ୍ସର ମଧ୍ୟ ଜାତୀୟ ଫଳ ଅଟେ। ବାଂଲାଦେଶରେ ଆମ୍ବ ଗଛ ହେଉଛି ଜାତୀୟ ବୃକ୍ଷ। 1987 ମସିହା ପରଠାରୁ ଭାରତର ନୂଆଦିଲ୍ଲୀଠାରେ ଏକ ଅନ୍ତର୍ଜାତୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି। ଏଥିରେ ଦେଶର 50ରୁ ଅଧିକ ଆମ୍ବ ଉତ୍ପାଦନକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଉତ୍ସବ ସମୟରେ ଆମ୍ବର ଅନେକ ଦିଗ ଉପରେ ପ୍ରତିଯୋଗିତା ଏବଂ କୁଇଜ୍ ହୋଇଥାଏ, ଯେଉଁଥିରେ ବିଭିନ୍ନ ବ୍ୟଞ୍ଜନରେ ଆମ୍ବର ବ୍ୟବହାର ଏବଂ ବିଭିନ୍ନ ପ୍ରକାରର ଆମ୍ବ ବିଷୟରେ ଆଲୋଚନା ହୁଏ। ଆମ୍ବ ଅଧିକାଂଶ ବରଫମୁକ୍ତ ଉଷ୍ଣ ଜଳବାୟୁରେ ଚାଷ କରାଯାଏ ଏବଂ ବିଶ୍ୱର ଉତ୍ପାଦିତ ଓ ଯୋଗାଣ ହେଉଥିବା ଆମ୍ବର ପ୍ରାୟ ଅଧା ଭାରତରେ ଅମଳ ହୁଏ। ଦ୍ୱିତୀୟ ବୃହତ୍ତମ ଉତ୍ସ ହେଉଛି ଚୀନ। ଜାଣିଛ ପିଲେ, ବାର୍ଷିକ 20 ନିୟୁତ ଟନ୍ ଆମ୍ବ ଚାଷ କରାଯାଏ। ଆମ୍ବ କାଜୁ ଏବଂ ପିସ୍ତା ସହିତ ଜଡ଼ିତ। ତୁମର ଦୈନିକ ଭିଟାମିନ୍ ସିର 100% ଆମ୍ବରୁ ମିଳିଥାଏ। ଭାରତରେ ଗୋଟିଏ ଟୋକେଇ ଆମ୍ବ ହେଉଛି ବନ୍ଧୁତ୍ୱର ପ୍ରତୀକ। ଆମ୍ବ ଗଛଗୁଡ଼ିକ 30 ମିଟର ଉଚ୍ଚ ହୋଇପାରେ। ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଆମ୍ବ ମେକ୍ସିକୋ, ପେରୁ, ଇକ୍ୱେଡର, ବ୍ରାଜିଲ, ଗୁଆଟେମାଲା ଏବଂ ହାଇତିରୁ ଆସିଥାଏ। କାନାଡ଼ା, ଜାମାଇକା, ଫିଲିପାଇନ୍ସ ଏବଂ ଆମେରିକା ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଆମ୍ବ ଉତ୍ସବ ପାଳନ କରାଯାଏ। ଜାଣିଛ ପିଲାମାନେ, ଭାରତର ଜାତୀୟ ପତାକା ସମ୍ପୂର୍ଣ୍ଣ ଭାରତ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଏକ ପତାକା ଅଟେ। ଏହା 1947 ମସିହା ଜୁଲାଇ ମାସ 22 ତାରିଖରେ ପିଙ୍ଗଳି ଭେଙ୍କୟାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ପତାକାଟି ଏକ ନିର୍ଦ୍ଦିଷ୍ଟ ଶୈଳୀରେ ନିର୍ମିତ, ଯାହାର ପ୍ରତିଟି ଅଂଶର ନିର୍ଦ୍ଦିଷ୍ଟ ଅର୍ଥ ରହିଛି। ଭାରତୀୟ ସ୍ୱାଧୀନତା କ୍ରାନ୍ତି ସମୟ ମଧ୍ୟରେ ଭାରତୀୟ ପତାକାର ନକ୍ସା ବହୁତ ପରିବର୍ତ୍ତନ ଦେଇ ଗତି କରିଥିଲା। 1857 ମସିହା

ବିଦ୍ରୋହ ସମୟରେ ପ୍ରଥମେ ଜଣେ ଇଂରେଜ ଶାସକଙ୍କ ଦ୍ୱାରା ଭାରତର ଏକକୀୟ ପତାକା ନିର୍ମାଣର ପ୍ରସ୍ତାବ ଆସିଥିଲା। ଅତୀତରେ ବହୁ ପରିବର୍ତ୍ତନ ଘଟିବା ପରେ ଶେଷରେ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି। ଭାରତର ପ୍ରଥମ ଜାତୀୟ ପତାକା 1906 ଅଗଷ୍ଟ ମାସ 7 ତାରିଖରେ କଲିକତାସ୍ଥିତ ପାର୍ସି ବାଗାନ ଛକରେ ଉତ୍ତୋଳନ କରାଯାଇଥିବା କୁହାଯାଏ। ସେତେବେଳେ ଏହି ପତାକାର ରଙ୍ଗ ଲାଲ, ହଳଦୀ ଓ ସବୁଜ ଥିଲା। ଦ୍ୱିତୀୟ ଜାତୀୟ ପତାକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ 1907 ମସିହା ଅଗଷ୍ଟ ମାସ 22 ତାରିଖରେ ଉତ୍ତୋଳନ କରାଯାଇଥିଲା। ଏହାକୁ ସେତେବେଳେ ସପ୍ତର୍ଷି ପତାକା କୁହାଯାଉଥିଲା। 1906 ମସିହା ପତାକା ଠାରୁ ଏହା ଦେଖିବାକୁ ଟିକେ ଭିନ୍ନ ଥିଲା। ଏହି ପତାକାର ଉପରେ ପଦ୍ମଚିହ୍ନ ଓ ସପ୍ତର୍ଷିଙ୍କୁ ଦର୍ଶାଉଥିବା 7ଟି ତାରା ଥିଲା। 1917 ମସିହାରେ ତୃତୀୟ ଥର ପାଇଁ ପତାକାର ପରିବର୍ତ୍ତନ ହୋଇଥିଲା। ଡକ୍ଟର ଆନିବେସନ୍ତଙ୍କ ହୋମ୍ ରୁଲ୍ ଆନ୍ଦୋଳନ ସମୟରେ ପତାକାର ରଙ୍ଗ ଲାଲ ଓ ସବୁଜ ରଙ୍ଗ ଥିଲା। 1921 ମସିହାରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଜାତୀୟ କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ପିଙ୍ଗଳି ଭେଙ୍କୟା ନାମକ ଆନ୍ଧ୍ରପ୍ରଦେଶର ଜଣେ ଯୁବକ ଭାରତୀୟ ଜାତୀୟ ପତାକାର ଏକ ଡିଜାଇନ୍ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ। ଏହି ପତାକାରେ ଲାଲ ଓ ସବୁଜ ଏହିପରି ଦୁଇଟି ରଙ୍ଗ ଥିଲା। ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା। ତେବେ ଏହି ଦୁଇ ସମ୍ପ୍ରଦାୟକୁ ଛାଡ଼ି ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧୀଜୀ ପ୍ରସ୍ତାବ ଦେଇଥିଲେ। 1931 ମସିହାରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା। ପତାକାର ମଝିରେ ଅରଟ ଚିହ୍ନ ଥିଲା, ତେବେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା। ଶେଷରେ ପତାକାର ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନ ଭାଗ ଘନ ସବୁଜ ରଙ୍ଗ ଓ ସମସ୍ତ ରଙ୍ଗ ସମାନ ପ୍ରକାରର ଆୟତନରେ ସଜ୍ଜିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ପତାକାର ମଝିରେ 24 ଅର ବିଶିଷ୍ଟ ନୀଳ ରଙ୍ଗର ଚକ୍ର ରହିବା ଆବଶ୍ୟକ। ଏହି ଆକୃତିର ପତାକାକୁ ଜୁଲାଇ 22 1946 ମସିହାରେ ସାମ୍ବିଧାନିକ କମିଟି ଗ୍ରହଣ କରି ନେଇଥିଲା। ସେହିଦିନଠାରୁ ଭାରତର ଜାତୀୟ ପତାକାକୁ ତ୍ରିରଙ୍ଗା କୁହାଯାଉଛି। ଏହି ପତାକାର ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳେ ସବୁଜ ରହିଛି। ମଝିରେ ଥିବା ଧଳା ରଙ୍ଗ ଉପରେ 24 ଅକ୍ଷ ଥିବା ଅଶୋକ ଚକ୍ର ମଧ୍ୟ ଅଛି। ପତାକାର ଉପରେ ଥିବା କେଶରୀ ରଙ୍ଗ ଦେଶବାସୀଙ୍କ ସାହସ ଓ ବୀରତ୍ୱକୁ ସୂଚାଇଥାଏ। ସେହିପରି ମଝିରେ ଥିବା ଧଳା ରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ ଏବଂ ନିମ୍ନରେ ଥିବା ଘନ ସବୁଜ ରଙ୍ଗ ଭ୍ରାତୃତ୍ୱର ପ୍ରତୀକ ବହନ କରେ। ମଝିରେ ଥିବା ଅଶୋକ ଚକ୍ର ଦେଶର ପ୍ରଗତିକୁ ସୂଚାଇଥାଏ। ପତାକାର ମଝିରେ ଶୋଭା ପାଉଥିବା ଅଶୋକ ଚକ୍ର ବା ଧର୍ମ ଚକ୍ର ଦେଶ ପ୍ରଗତିର ପ୍ରତୀକ। ଏଥିରୁ ନାଗରିକଙ୍କୁ ଦେଶଭକ୍ତିର ପ୍ରେରଣା ମିଳିଥାଏ। ମୌର୍ଯ୍ୟ ସମ୍ରାଟ ଅଶୋକ ସାରନାଥଠାରେ ଏକ ସିଂହ ସହ ଏହି ଚକ୍ରର ନିର୍ମାଣ କରିଥିଲେ। ଏହାର ସବୁ ରଙ୍ଗ ମହାନତାର ପ୍ରତୀକ ଅଛି। 2002 ମସିହା ଜାନୁଆରୀ 26 ତାରିଖରେ ଜାତୀୟ ପତାକା କୋଡ଼ରେ ସଂଶୋଧନ କରାଯାଇଥିଲା। ଜଣେ ନାଗରିକ ବା କୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଜାତୀୟ ପତାକା ଉଡ଼ାଇବାକୁ ଚାହୁଁଥିଲେ କେତେଗୁଡ଼ିଏ ନିୟମ ଅନୁକରଣ କରିବା ଉଚିତ, ଯେମିତିକି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ ଯେକୌଣସି ଦିନ ପତାକା ଉତ୍ତୋଳନ କରିପାରିବେ। ପତାକାର ଗରିମା ଯେପରି କ୍ଷୁଣ୍ଣ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ବିଦେଶୀ ନାଗରିକମାନେ ମଧ୍ୟ ଭାରତ ମଧ୍ୟରେ ପତାକା ଉତ୍ତୋଳନ କରିପାରିବେ। ସେମାନଙ୍କ ଘର ବା କାର୍ଯ୍ୟାଳୟ ଉପରେ ପତାକା ଲଗାଇପାରିବେ। କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପୃଥକ ଭାବେ ଜାତୀୟ ପତାକା ବ୍ୟବହାର କରିପାରିବେ ନାହିଁ। ଏହା ବ୍ୟତୀତ ଜାତୀୟ ପତାକାରେ କୌଣସି ପୋଷାକ କିମ୍ବା ଅନ୍ୟ ବ୍ୟବହୃତ ବା ପରିଧାନ ସାମଗ୍ରୀ ପ୍ରସ୍ତୁତ କରିବା ଉଚିତ ନୁହେଁ। ପାଗ ଯେପରି ହେଉନା କାହିଁକି, ସୂର୍ଯ୍ୟୋଦୟ ପରଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବାର ବିଧି ରହିଛି। ପତାକାକୁ ଭୂମିରେ ଛୁଆଁଇବା କିମ୍ବା ପାଣିରେ ବୁଡ଼ାଇବା ବେଆଇନ। କୌଣସି ଗାଡ଼ି, ଟ୍ରେନ୍, ପାଣିଜାହାଜ ଓ ଉଡ଼ାଜାହାଜରେ

ଜାତୀୟ ପତାକା ଲଗାଇବା ଉଚିତ ନୁହେଁ। ପତାକାଠାରୁ ଉଚ୍ଚରେ ଅନ୍ୟ କୌଣସି ଜିନିଷ ରଖିବା ବେଆଇନ। ଖଦି କିମ୍ବା ହସ୍ତତନ୍ତରେ ଜାତୀୟ ପତାକା ତିଆରି ହେବା ଆବଶ୍ୟକ। ଅନ୍ୟ କୌଣସି ସାମଗ୍ରୀରେ ପତାକା ପ୍ରସ୍ତୁତ କରିବା ବେଆଇନ। ଏଥିପାଇଁ ଜୋରିମାନା ସହ 3 ବର୍ଷ ଜେଲ୍ ହୋଇପାରେ।

0: ପିଲାମାନେ, ତୁମେମାନେ ଚନ୍ଦ୍ରଶେଖର ଆଜାଦଙ୍କ ନାଁ କେବେ ଶୁଣିଛ? ହଁ, ତୁମେମାନେ ତାଙ୍କ ନାଁ ନିଶ୍ଚୟ ଶୁଣିଥିବ ଆଉ ବହିରେ ପଢ଼ିଥିବ ମଧ୍ୟ, ନୁହେଁ?
1: ହଁ,
0: ସେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ହିନ୍ଦୁସ୍ତାନ ରିପବ୍ଲିକାନ ଆସୋସିଏସନର ପ୍ରତିଷ୍ଠାତାମାନଙ୍କ ମୃତ୍ୟୁ ପରେ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆର୍ମି ଗଠନ କରିଥିଲେ। ସେ 1906 ଜୁଲାଇ ମାସ 23 ତାରିଖରେ ମଧ୍ୟପ୍ରଦେଶର ଅଲିରାଜପୁର ସ୍ଥିତ ଭର୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂର୍ବଜମାନେ କାନପୁର ନିକଟସ୍ଥ ଭନ୍ନାଭ ଜିଲ୍ଲାରେ ବସବାସ କରୁଥିଲେ। ସେ ତାଙ୍କ ମାତା ଜଗରାଣୀ ଦେବୀ ଓ ପିତା ଶିବରାମ ତିୱାରୀଙ୍କ ତୃତୀୟ ସନ୍ତାନ ଥିଲେ। ଚନ୍ଦ୍ରଶେଖରଙ୍କ ବଡ଼ ଭାଇ ସୁଖଦେବ ତିୱାରୀଙ୍କ ଜନ୍ମ ପରେ ତାଙ୍କ ପରିବାର ଅଲିରାଜପୁରକୁ ଚାଲି ଆସିଥିଲେ। ଚନ୍ଦ୍ରଶେଖର ଆଜାଦଙ୍କ ମା ଚାହୁଁଥିଲେ ଯେ ସେ ଜଣେ ସଂସ୍କୃତ ବିଦ୍ୱାନ ବନନ୍ତୁ, ତେଣୁ ପିତା ତାଙ୍କୁ ବାରଣାସୀର କାଶୀ ବିଦ୍ୟାପୀଠକୁ ପଠାଇଥିଲେ। 1921 ମସିହାରେ ଯେତେବେଳେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନର ସୂତ୍ରପାତ କଲେ, 15 ବର୍ଷୀୟ ଚନ୍ଦ୍ରଶେଖର ସେଥିରେ ଯୋଗ ଦେଇଥିଲେ। ଯେତେବେଳେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖକୁ ନିଆଗଲା, ସେ ନିଜ ନାମ ଆଜାଦ, ପିତାଙ୍କ ନାମ ସ୍ୱତନ୍ତ୍ରତା ଏବଂ ନିଜ ଘର ଜେଲ୍ ବୋଲି ଉତ୍ତର ଦେଇଥିଲେ। ଜାଣିଛ, ସେବେଠାରୁ ସେ ଚନ୍ଦ୍ରଶେଖର ଆଜାଦ ନାମେ ଜଣା। ଚନ୍ଦ୍ରଶେଖର 1931 ଫେବୃଆରୀ 27 ତାରିଖରେ ଆହ୍ଲାବାଦର ଆଲଫ୍ରେଡ୍ ପାର୍କରେ ମୃତ୍ୟୁବରଣ କରିଥିଲେ। ନିଜ ଭାଇ ଏବଂ ନିଜକୁ ବଞ୍ଚାଇବାର ଉଦ୍ୟମରେ ସେ ନିଜେ କ୍ଷତବିକ୍ଷତ ହେବା ସହ 3 ଜଣ ପୋଲିସଙ୍କୁ ମଧ୍ୟ ମାରିଦେଇଥିଲେ ଓ କେତେକଙ୍କୁ ଆଘାତ କରିଦେଇଥିଲେ। ଇତିମଧ୍ୟରେ ସୁଖଦେବ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଜାଣିଛ ପିଲେ, ସେ ନିଜେ କେବେ ଜୀବିତ ଅବସ୍ଥାରେ ଇଂରେଜମାନଙ୍କ ଦ୍ୱାରା ଧରା ହେବାକୁ ଚାହୁଁନଥିବାରୁ ନିଜ ପିସ୍ତଲରେ ସେ ନିଜକୁ ଗୁଳି କରିଦେଇଥିଲେ।

0: ଆଚ୍ଛା ପିଲାମାନେ, ତୁମେମାନେ ଜାଣିଛ କି ଭାରତୀୟ ପ୍ରସାରଣ ଦିବସ ବା ଜାତୀୟ ପ୍ରସାରଣ ଦିବସ କେବେ ପାଳନ କରାଯାଏ?
1: ହଁ ପିଲେ, 1923 ମସିହା ଜୁଲାଇ 23 ତାରିଖ ଠାରୁ ପାଳନ କରାଯାଇ ଆସୁଅଛି ଏହି ଦିବସ। ଅଲ୍ ଇଣ୍ଡିଆ ରେଡ଼ିଓ, ଯାହାକି ସରକାରୀ ଭାବେ ଆକାଶବାଣୀ ନାମରେ ପରିଚିତ, ଅର୍ଥ ଆକାଶର ବାଣୀ, ଭାରତର ଜାତୀୟ ଆଞ୍ଚଳିକ ରେଡ଼ିଓ ପ୍ରସାରଣ ସେବା ଓ ପ୍ରସାର ଭାରତୀର ଏକ ଅଂଶ। 1930 ସ୍ଥାପିତ ଏହି ସଂସ୍ଥା ପ୍ରସାର ଭାରତୀର ଟେଲିଭିଜନ ପ୍ରସାରଣ ସେବା ଦୂରଦର୍ଶନର ଏକ ସହଯୋଗୀ ଅନୁଷ୍ଠାନ। ଅଲ୍ ଇଣ୍ଡିଆ ରେଡ଼ିଓ ପୃଥିବୀର ବିଶାଳତମ ରେଡ଼ିଓ ପ୍ରସାରଣ ସେବାମାନଙ୍କ ମଧ୍ୟରୁ ଅନ୍ୟତମ। ଏହାର ମୁଖ୍ୟ କାର୍ଯ୍ୟାଳୟ

ନୂଆଦିଲ୍ଲୀଠାରେ ଆକାଶବାଣୀ ଭବନରେ ଅବସ୍ଥାପିତ, ଯେଉଁଠାରେ ଆକାଶବାଣୀର ନାଟକ ଓ ଏଫ୍ଏମ୍ ବିଭାଗ ଏବଂ ଜାତୀୟ ସେବାର କାର୍ଯ୍ୟକ୍ରମମାନ ହୋଇଥାଏ। ପ୍ରତ୍ୟେକ ରାଜ୍ୟରେ ପ୍ରାୟ ନିଜସ୍ୱ ମୁଖ୍ୟ ଭାଷାରେ ପ୍ରସାରଣ କରାଯାଇଥାଏ। ଓଡ଼ିଶାରେ ଓଡ଼ିଆ, ଆନ୍ଧ୍ରରେ ତେଲୁଗୁ, ପଶ୍ଚିମବଙ୍ଗରେ ବଙ୍ଗଳା, ମହାରାଷ୍ଟ୍ରରେ ମରାଠୀ ଓ ଗୁଜୁରାଟରେ ଗୁଜୁରାଟୀ ଭାଷାରେ ପ୍ରସାରଣ ହୋଇଥାଏ। ଆଉ ଜାଣିଛ ପିଲେ, କେନ୍ଦ୍ରର ଏଫ୍ଏମ୍ ପ୍ରସାରଣ ମଧ୍ୟ 102.6 MHz ଉପଲବ୍ଧ ହେଉଛି।

ପିଲାମାନେ ଜାଣିଛ, ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ବଡ଼ ଭାଇ ବଳଭଦ୍ର ଓ ସୁଭଦ୍ରଙ୍କୁ ନେଇ ତାଙ୍କ ମାଉସୀ ମା ଘରକୁ ଯିବାକୁ ଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା କୁହାଯାଇଥାଏ। ଆଉ ଯେତେବେଳେ ସେମାନେ ତାଙ୍କ ନିଜ ଘରକୁ ଫେରନ୍ତି ସେହି ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଜନ୍ମବେଦୀରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ। ରଥରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ ଓ କାହାଳୀ ତାଳେ ତାଳେ ଝୁଲି ଝୁଲି ମହାପ୍ରଭୁ ଶ୍ରୀଜଗନ୍ନାଥ ଏକ ଭାବବିହୋଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରିଛନ୍ତି। ଗୋଟି ପହଣ୍ଡିରେ ନାକଚଣା ଦ୍ୱାର ଦେଇ ଚକ୍ରରାଜ ଶ୍ରୀ ସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୁଏ। ଭକ୍ତିମୟ ପରିବେଶ ମଧ୍ୟରେ ସେବାୟତଙ୍କ ଦ୍ୱାରା ଦେବୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ର ଧାଡ଼ି ପହଣ୍ଡିରେ ରଥକୁ ବିଜେ କରନ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଦଣ୍ଡାମାନ ହୋଇ ରହିଥାନ୍ତି ତିନି ରଥ। ତାପରେ ତାଙ୍କର ନୀତିକାମ ଆରମ୍ଭ ହୁଏ। ଆଉ ପରେ ପରେ ଗଜପତି ଦିବ୍ୟସିଂହ ଦେବ ପ୍ରଭୁମାନଙ୍କର ଛେରାପହଁରା କଲା ପରେ ଦୈତାପତିମାନେ ଟାଣି ଆଣିଥାନ୍ତି ବଡ଼ ଦାଣ୍ଡକୁ। ଆଉ ପିଲାମାନେ ଏହାକୁ ହିଁ କହନ୍ତି ବାହୁଡ଼ା ଯାତ୍ରା।

0: ଜାଣିଛ ପିଲାମାନେ, ସୁନା ବେଶ ବା ରାଜବେଶ ବା ବଡ଼ ଚଢ଼ାଉ ବେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ।
1: ଶ୍ରୋତା ବନ୍ଧୁ, ପ୍ରଚାର କଲୁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: आइए घरों ऑफिसों में रेन वाटर हार्वेस्टिंग तकनीक अपनाएं, रिचार्ज पिट और शाफ्ट बनवाएं, अनुपयोगी बोरवेलों को ठीक करें, जलाशयों से गाद निकालें, अधिक

ପତିତ ପାବନ ଜଗବନ୍ଧୁ ଜଗନ୍ନାଥ କାହିଁ କେଉଁ କାଳରୁ ଉତ୍କଳରେ ସାଗର ବେଳାରେ ବିରାଜିତ। ଭାରତବର୍ଷରେ ଯେଉଁ ଚତୁର୍ଥାମ ଶ୍ରେଷ୍ଠ ଧାମ ଭାବରେ ବିବେଚିତ ତନ୍ମଧ୍ୟରୁ ଜଗନ୍ନାଥ ଧାମ ହେଉଛି ଅନ୍ୟତମ। ନୀଳାଚଳ ଓ ନୀଳାଚଳନାଥଙ୍କର ଦର୍ଶନ ପ୍ରୟାସୀ ଭକ୍ତ ଚତୁର୍ବର୍ଗ ଫଳପ୍ରାପ୍ତି ନିମିତ୍ତ ଏହି କ୍ଷେତ୍ରକୁ ଆଗମନ କରିଥାନ୍ତି। ଭକ୍ତି ତଦ୍ଗତ ଚିତ୍ତରେ ଭକ୍ତ ପ୍ରାଣ ଆଲୋଡ଼ିତ ହୁଏ ସେହି କାଳିଆ ଠାକୁରଙ୍କ ନାମରେ, ଚକାଡୋଳାଙ୍କର ଦର୍ଶନରେ, ଦାରୁ ବ୍ରହ୍ମଙ୍କର ସାକ୍ଷାତରେ।

0: ତୋର ବିବିଧ ବେଶ ଦେଖି ନିର୍ମଳ ହେଲା ବେନି ଆଖି, ଧନ୍ୟ ତ ନୀଳାଦ୍ରିମଣ୍ଡଳ ଭକତ ଭାବେ ହେଲୁ ଭୋଳ। ଚତୁର୍ବିଂଶତି ତତ୍ତ୍ୱ କଥା ଚବିଶ ବେଶର ବ୍ୟବସ୍ଥା, କିଦିବା ନିଶିତୁ ମଗନ ଚବିଶ ବେଶରେ ମୌନ, ନାହିଁ ସେ ବେଶର ଉପମା ବାକ୍ୟେ କିଏ ବର୍ଣ୍ଣିବ ମହିମା। ଶ୍ରୀଜଗନ୍ନାଥ ହେଉଛନ୍ତି ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ଯୁକ୍ତ ବିଗ୍ରହ। ମହାପ୍ରଭୁଙ୍କର ଜାନିଯାତ୍ରା, ପୂଜା ପାର୍ବଣ, ନୀତିରୀତି, ବେଶ ମହୋତ୍ସବ ଆଦିରେ ମାଧୁର୍ଯ୍ୟର ତରଙ୍ଗ ନୀଳାଦ୍ରି ମଣ୍ଡପକୁ ଯୁଗପତ୍ ମହିମାମୟ ଓ ମଧୁମୟ କରିଥାଏ। ସେ ହେଉଛନ୍ତି ରସିକ ଶେଖର, ସେ ପୁଣି ରାଜାଧିରାଜ ପୁରୁଷୋତ୍ତମ। ତାଙ୍କର ବିଭିନ୍ନ ଦୈନନ୍ଦିନ ନୀତିରେ, ବେଶ ପରିପାଟିରେ ଈଶ୍ୱରୀୟ ଛଟା ସାଙ୍ଗକୁ ଲୋକାଚାର ବା ପାରମ୍ପରିକ ଦୃଷ୍ଟି ମିଶ୍ରିତ ହୋଇ ତାଙ୍କର ତତ୍ତ୍ୱ ଓ ଲୀଳାକୁ ହୃଦୟଗ୍ରାହୀ କରି ଗଢ଼ିଛି। ସେମିତି ଏକ ନୀତି ହେଉଛି ସର୍ବାଙ୍ଗ ନୀତି। ଏହି ସର୍ବାଙ୍ଗ ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବିନାରାୟଣ ମିଶ୍ର।
1: ସର୍ବାଙ୍ଗ କହିଲେ ଶ୍ରୀଜୀଉଙ୍କର ଯେଉଁ ପର୍ବଦିନ ମାନଙ୍କରେ ଘଣ୍ଟଚତା କାହାଳୀ ସହ ଯେଉଁ ଚନ୍ଦନ ବିଜେକ ହୁଅନ୍ତି ତାକୁ ସର୍ବାଙ୍ଗ ନୀତି କୁହାଯାଏ। କିନ୍ତୁ ଦୈନନ୍ଦିନ ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ପରେ ମଇଳ ମହି ଚନ୍ଦନ ଲାଗି ପହୁଡ଼ ପୂର୍ବରୁ କରାଯାଇଥାଏ। ଅକ୍ଷୟ ତୃତୀୟା ଦିନ ପ୍ରାୟ ସାତଶହରେ ଚନ୍ଦନ ଘଟୁଆରୀମାନେ ତାକୁ ଘୋଡ଼ି ତାଙ୍କର ଘଟୁଆରୀ ଘରେ ରଖିଥାନ୍ତି। ଅକ୍ଷୟ ତୃତୀୟା ପୂର୍ବ ଦିନ ସନ୍ଧ୍ୟାଧୂପ ସରିଲେ ଚଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର କମାଣ୍ଡର ରହି ଚୁଆ, କର୍ପୂର, କେଶର, କସ୍ତୁରୀ ସେହି ଚନ୍ଦନ ଘଟୁଆରୀଙ୍କ ଦ୍ୱାରା ଘୋରାଯାଇ ସେଥିରେ ମିଶେ ଏବଂ ସେମାନଙ୍କ ଉପସ୍ଥିତରେ ସେଇଟାକୁ ପ୍ରସ୍ତୁତ କରାଯାଏ। ଅକ୍ଷୟ ତୃତୀୟା ପୂର୍ବ ଦିନ ରାତ୍ର ଚନ୍ଦନ ଲାଗି ପରେ ଭୋଗମଣ୍ଡପ ଘର ଧୁଆ ହୋଇ ଚାନ୍ଦୁଆ ବନ୍ଧା ହୋଇଥାଏ। ସେ ଘରେ ଘଟୁଆରୀ ନେଇଥିବା ଚନ୍ଦନ ପୂଜା ପଣ୍ଡା ତାକୁ ସଂସ୍କାର କରି ଅଧିବାସ କରନ୍ତି ଏବଂ ସେ ଘର ତଢ଼ା ଆଉ ମୁଦ ଦେଇଥାନ୍ତି।

ପ୍ରତିଦିନର ପୂଜାବିଧିରେ ଠାକୁରଙ୍କର ଚନ୍ଦନ ଲାଗିର ବ୍ୟବସ୍ଥା ଥିଲେ ହିଁ ସ୍ୱତନ୍ତ୍ର ଚନ୍ଦନ ଲାଗି ବେଶର ଅନୁଷ୍ଠାନ ହୋଇଥାଏ ବୈଶାଖ ମାସରେ। ଅକ୍ଷୟ ତୃତୀୟାଠାରୁ ଏହି ବେଶର ଧାରା ଆରମ୍ଭ ହୁଏ। ଜ୍ୟେଷ୍ଠ ମାସ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହାର କ୍ରମ ଅଖଣ୍ଡ ତଥା ଅବ୍ୟାହତ ରହେ। ଏହି ଉପଲକ୍ଷେ ଶ୍ରୀ ବିଗ୍ରହମାନେ ମଧ୍ୟାହ୍ନରେ ଚନ୍ଦନ ଲାଗି ହୁଅନ୍ତି ଏବଂ ସୁଗନ୍ଧିତ ପୁଷ୍ପ ଅଳଙ୍କାରରେ ମନୋହର ଦିଶନ୍ତି। ଶ୍ରୀଜୀଉଙ୍କର ଚନ୍ଦନ ବେଶ ଦେଖିଲା ବେଳେ ସ୍ୱତଃ ସ୍ମରଣକୁ ଆସେ, ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ।

0: ଚନ୍ଦନ ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କର ବିଜେ ପ୍ରତିମା ଶ୍ରୀ ମଦନ ମୋହନ ମଧୁସୂଦନ ଭାବେ ଚନ୍ଦନ ଲେପିତ ହୋଇ ମଣି ବିମାନରେ ବସି ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରନ୍ତି ଚାପ କ୍ରୀଡ଼ାରେ ଯୋଗ ଦେବା ପାଇଁ।
1: ଅକ୍ଷୟ ତୃତୀୟା ଦିନ ସକାଳ ଧୂପ ସରିବା ପରେ ପ୍ରଭୁଙ୍କୁ ମୈଲମ କରାଯାଏ। ମୈଲମ କରି ପାଳିଆ ପୁଷ୍ପାଳକ ତିନି ଜଣ ପୂଜା ପଣ୍ଡା ପତି ମହାପାତ୍ର ମୁଦିରସ୍ଥ ସମ୍ପୃକ୍ତ ସେବାୟତ ଘଣ୍ଟ ଛତା କାହାଳି ଏବଂ ତଳୁଛ ପ୍ରଧାନୀ ପଟୁଆରରେ ଖୁଣ୍ଟିଆ ସେବାୟତ ଏବଂ ପ୍ରତିହାରୀ ସେବାୟତ ଉପସ୍ଥିତ ରହି ଶ୍ରୀମନ୍ଦିର ତିନିବେଢ଼ା ବୁଲେ। ଅଧିବାସ ହୋଇଥିବା ଚନ୍ଦନ ଶ୍ରୀମନ୍ଦିର ତିନିବେଢ଼ା ବୁଲି ଭିତର ଛାମକୁ ଯାଏ, ସିଂହାସନ ଉପରେ ରୁହେ। ତାପରେ ଏକ ଖଇକରା ଭୋଗ ହୁଏ। ଖଇକରା ଭୋଗ ସରିବା ପରେ ତିନି ଜଣ ପାଳିଆ ପୁଷ୍ପାଳକ ବଡ଼ ଆଡ଼େ ମୁଦିରସ୍ଥ ମହାପ୍ରଭୁଙ୍କ ଆଡ଼େ ପୂଜା ପଣ୍ଡା ମଝିଆଡ଼େ ପତି ମହାପାତ୍ର ରହି ତିନି ଜଣ ପୁଷ୍ପାଳକଙ୍କ ସହିତ ସର୍ବାଙ୍ଗ କରାଯାଇଥାଏ ଏବଂ ତଳେ ଗରାବଡ଼ ରହି ହାତୁଆଣି ଦିଅନ୍ତି, ଖୁଣ୍ଟିଆ ମଣିମା ଡାକ କରନ୍ତି ଏବଂ ତା'ପର ଠାରୁ 42 ଦିନ ଭୋଗମଣ୍ଡପ ସରିଲା ପରେ ମୈଲମ ଆଲଟ ଲାଗି ହୋଇ ଘଣ୍ଟ ଛତା କାହାଳି ସହ ସର୍ବାଙ୍ଗ ହୁଏ। ସେ ସର୍ବାଙ୍ଗରେ ପଣ୍ଡା ପତି ମୁଦିରସ୍ଥ ଘଟୁଆରୀ ଘର ଠାରୁ ଘଣ୍ଟ ଛତା କାହାଳି ସହ ଖୁଣ୍ଟିଆଙ୍କ ଉପସ୍ଥିତ ରହି ଭିତର ଛାମକୁ ଆସେ। ଭିତର ଛାମରେ ସେହିପରି ତିନି ଜଣ ପାଳିଆ ପୁଷ୍ପାଳକ ପଣ୍ଡା ପତି ମୁଦିରସ୍ଥ ମେକାପ ଖୁଣ୍ଟିଆ ଗରାବଡ଼ୁ ସମସ୍ତେ ଉପସ୍ଥିତ ରହି ଚନ୍ଦନ ଲାଗି ହୁଏ। ଏହି ଚନ୍ଦନ ଲାଗି 42 ଦିନ ଧରି କରାଯାଏ।

0: ଅନ୍ୟାନ୍ୟ ପର୍ବପର୍ବାଣୀ ମଧ୍ୟରେ ଖଳି ଲାଗି ଏକାଦଶୀ ଦିନର ସର୍ବାଙ୍ଗ ନୀତି ନିମନ୍ତେ ଚଉଦ ସେର ଚନ୍ଦନ ଘଟୁଆରୀମାନଙ୍କୁ ପୂର୍ବରୁ ଯୋଗାଇ ଦିଆଯାଇଥାଏ। ସେମାନେ ଚନ୍ଦନକୁ ଘୋରି ରଖିଥାନ୍ତି। ଏକାଦଶୀ ଦିନ ସନ୍ଧ୍ୟାଧୂପ ସରିବା ପରେ ବେହେରଣ ଦ୍ୱାର ଖୋଲାଯାଏ। ବାଡ଼ଗ୍ରାହୀ ଦୈତାପତି, ଦେଉଳକରଣ, ଚଢ଼ଉକରଣ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ସେହି ଚନ୍ଦନକୁ ଦକ୍ଷିଣ ଘରକୁ ଅଣାଯାଏ। ସେଠି କର୍ପୂର, କେଶର, କସ୍ତୁରୀ ଆଦି ମିଶ୍ରିତ ହୋଇ ଅନ୍ୟ ସେବକମାନଙ୍କର ଉପସ୍ଥିତିରେ ଯାଇ ଚନ୍ଦନ ଲାଗି ହୁଏ।
1: ଅକ୍ଷୟ ତୃତୀୟା, ଖଳି ଲାଗି ଏକାଦଶୀ ଏବଂ ଗୁଣ୍ଡିଚା ମନ୍ଦିରରେ ଓଡ଼ିଆ ମଠ ମଠାଧୀଶଙ୍କର ଗୋଟେ ସର୍ବାଙ୍ଗ ଅଛି। ଏ ସର୍ବାଙ୍ଗ ବାଦ ଅନ୍ୟ ପର୍ବପର୍ବାଣୀ ଦିନମାନଙ୍କରେ ଯେଉଁ ସର୍ବାଙ୍ଗ କରାଯାଏ ସେଇଟା ଦୈନିକ ସର୍ବାଙ୍ଗ ପର୍ବଯାତ୍ରା ଦିନମାନଙ୍କରେ କରାଯାଇଥାଏ। ସନ୍ଧ୍ୟାଧୂପ ପରେ ଦୈନନ୍ଦିନ ଚନ୍ଦନ ଲାଗି ହୁଅନ୍ତି ଏବଂ ଉତ୍ସବମାନଙ୍କରେ ଘଣ୍ଟ, ଛତା, କାହାଳୀ ସହ ଘଟୁଆରୀ ଘରଠାରୁ ସେ ଚନ୍ଦନ ଯାଇ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ। ତାକୁ ଘଣ୍ଟ ଛତା ସର୍ବାଙ୍ଗ ବୋଲି କୁହନ୍ତି।

ଶ୍ରୀମନ୍ଦିରର ତିନି ଠାକୁରଙ୍କର ଆଭୂଷଣଗୁଡ଼ିକ ମଧ୍ୟରେ ବସ୍ତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ବହୁ ପ୍ରକାରର ବସ୍ତ୍ରରେ ଶୋଭିତ ହୁଅନ୍ତି।

ର କଳାହାଟ ଦ୍ୱାର ଫିଟେ ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଉପରେ ବିରାଜମାନ ଥାନ୍ତି ପୂର୍ବରାତିର ବଡ଼ସିଂହାର ବେଶରେ। ବାସି ହୋଇ ବି ହୃଦପଦକ କରପଲ୍ଲଭ ଶ୍ରୀପୟର ମାଳ ପ୍ରଭୃତି ତାଙ୍କୁ ସୁଶୋଭିତ କରିଥାନ୍ତି। ସୁଶୋଭିତ ମଧ୍ୟ କରିଥାଏ ନାଲିବର୍ଣ୍ଣର ଗୀତଗୋବିନ୍ଦ ଖଣ୍ଡୁଆ। କିନ୍ତୁ ଏହି ବାସି ବେଶ ମୈଲମ କରିବା ସମୟ ଉପନୀତ ହୁଏ ସକାଳର ସ୍ନାନ ପୂର୍ବରୁ। ମନ୍ଦିରର ସିଂହାରୀମାନେ ମୈଲମ ସାରି ଦେବତାଙ୍କର ସ୍ନାନ ସମୟର ପରିଧେୟ ଅର୍ଥାତ୍ ତଡ଼ପ ପିନ୍ଧାଇ ଦିଅନ୍ତି। ତଡ଼ପ ପରିଧେୟ ସହ ଦେବତାଙ୍କ କର ଉପରେ ରହେ ଖଣ୍ଡେ ଉତ୍ତରୀୟ। ଶ୍ରୀଜଗନ୍ନାଥଙ୍କ ବସ୍ତ୍ର ମଧ୍ୟରେ ତଡ଼ପ ଓ ଉତ୍ତରୀୟ ସବୁଠାରୁ ନିରାଡ଼ମ୍ବର ଅତି ସାଧାସିଧା। ତଡ଼ପ ଏକ ହାତ ବୁଣା ଧଳା ବସ୍ତ୍ର, ଏଥିରେ ଧଡ଼ିଟି କେବଳ ରଙ୍ଗୀନ। ସ୍ନାନ ପରେ ଶ୍ରୀଜୀଉ ପିନ୍ଧନ୍ତି ପାଟବସ୍ତ୍ର। ଏହି ପାଟବସ୍ତ୍ର ପିନ୍ଧାଇ ଦେବା ପାଇଁ ସିଂହାରୀଙ୍କ ହାତକୁ ପରିଧେୟ ବଢ଼ାଇ ଦିଅନ୍ତି ଚାଙ୍ଗଡ଼ା ମେକଅପ୍। ଦିଅଙ୍କର ସମସ୍ତ ବସ୍ତ୍ର ଚାଙ୍ଗଡ଼ା ମେକଅପ୍ଙ୍କର ଦାୟିତ୍ୱରେ ଥାଏ। ପୋଷାକପତ୍ର ସାଇତି ରଖିବା ପାଇଁ ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ ଚାଙ୍ଗଡ଼ା ଘର ରହିଛି। ସକାଳର ସ୍ନାନ ପରେ ଠାକୁରମାନେ ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ଗୋପାଳବଲ୍ଲଭ ଭୋଗ ଏବଂ ସକାଳ ଧୂପ ସରିବା ଯାଏଁ ଶ୍ରୀଅଙ୍ଗରେ ରହେ। ଛତ୍ରଭୋଗ ଅର୍ପଣ ପୂର୍ବରୁ କିନ୍ତୁ ସେହି ବେଶ ପୋଷାକ ମୈଲମ କରିଦିଆଯାଇ ଦେବତାଙ୍କୁ ପୁଣି ଭିନ୍ନ ପାଟ ପିନ୍ଧାଇ ଦିଆଯାଏ। ସେହି ପରିଧେୟ ରହେ ଠାକୁରମାନଙ୍କ ସନ୍ଧ୍ୟାଧୂପ ସରିବା ଯାଏଁ। ସନ୍ଧ୍ୟାଧୂପ ସରିବା ପରେ ଠାକୁରମାନେ ତୃତୀୟ ଥର ପାଇଁ ପୁଣି ଭିନ୍ନ ବସ୍ତ୍ରରେ ବିଭୂଷିତ ହୁଅନ୍ତି। ଚନ୍ଦନ ଲାଗି ରୀତି ପରେ ସେହି ବେଶ ଅର୍ଥାତ୍ ବଡ଼ସିଂହାର ବେଶରେ ଦିଅଁ ସଜ୍ଜିତ ହୁଅନ୍ତି। ଏହି ବେଶ ସମୟରେ ସେ ପିନ୍ଧନ୍ତି ଗୀତଗୋବିନ୍ଦ ଖଣ୍ଡୁଆ। ସେହି ବସ୍ତ୍ରର ନାମକରଣ ଏପରି ହେବାର କାରଣ ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟର ଶ୍ଳୋକ ସେହି ବସ୍ତ୍ର ବା ଖଣ୍ଡୁଆ ଉପରେ ଲେଖାଯାଇଥାଏ। ଖଣ୍ଡୁଆଟି ସମ୍ପୂର୍ଣ୍ଣ ପାଟ ନହେଲେ ବି ଏହା ଏକ ପ୍ରକାରର ପତଳା ପାଟ। ଏହି ବସ୍ତ୍ରଟିର ବର୍ଣ୍ଣ ନାଲି, କିନ୍ତୁ ଏହାର ଅଞ୍ଚଳଟି ନୀଳ ରଙ୍ଗର। ପରିଧେୟଟି ସ୍ପଷ୍ଟ କରିଦିଏ ଯେ ଜଗନ୍ନାଥଙ୍କ ରୀତିନୀତି ସହ ଗୀତଗୋବିନ୍ଦ ଓତପ୍ରୋତ ଭାବେ ଜଡ଼ିତ। ଏହିସବୁ ନୀତିଦିନିଆ ବେଶରେ ନିର୍ଦ୍ଦିଷ୍ଟ ସଂଖ୍ୟକ ବସ୍ତ୍ର ବ୍ୟବହୃତ ହୁଏ, କିନ୍ତୁ ଏହା ବାଦ୍ କେତେକ ବିଶେଷ ବେଶରେ ମଧ୍ୟ ଅନେକ ବସ୍ତ୍ର ବ୍ୟବହୃତ ହୁଏ। ଯେମିତି ଶୀତ ଋତୁରେ ଦୀର୍ଘଦିନ ପାଇଁ ଅର୍ଥାତ୍ ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ମାଘର ବସନ୍ତ ପଞ୍ଚମୀ ଯାଏ ହେଉଥିବା ଘୋଡ଼ଲାଗି ବେଶ ବେଳେ ଠାକୁର ମଖମଲ ପୋଷାକ ପିନ୍ଧନ୍ତି। କେବଳ ଓସାରିଆ ବସ୍ତ୍ର ହିଁ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗିପାରେ, କାରଣ ଠାକୁର ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ତାଙ୍କ କଳେବର କେବଳ ନୁହେଁ, ସେ ଆସିନଥିବା ପିଣ୍ଡିଗୁଡ଼ିକୁ ମଧ୍ୟ ଆବୃତ କରେ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ସର୍ବାଙ୍ଗ ନୀତି ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ରବିନାରାୟଣ ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହଯୋଗିତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ଦିନ 10ଟାରେ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରୁ ରେକର୍ଡିଂ ଯୋଗେ ଗୃହୀତ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିପାରିବେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
1: ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ପ୍ରଚାର କରୁଛୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା କିଷାନ ଗୀତ। ଗାଇଛନ୍ତି ଶିବ କିଷାନ ଏବଂ ସାଥୀ କଳାକାର।

ପ୍ରଚାର କଲୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଥିଲେ କିଷାନ ଗୀତ। ଶିଳ୍ପୀ ଥିଲେ ଶିବ କିଷାନ ଏବଂ ସାଥୀ କଳାକାର ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ଆଉ ସଠିକ୍ ମାର୍ଗଦର୍ଶନ। ଆଜ୍ଞା ହଁ, ମହିଳା ସଶକ୍ତିକରଣ ଏବଂ ଶିଶୁଙ୍କ ଦକ୍ଷତା ବିକାଶ ପାଇଁ ଆମେ ପ୍ରସ୍ତୁତ। ଆମ ସଂସ୍ଥା ଲେଡି ଲାୟନ୍ ଦ ହେଲ୍ପିଂ ହ୍ୟାଣ୍ଡ ଆମେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଶିଶୁଙ୍କୁ ପ୍ରଦାନ କରୁଛୁ ଏକ ସୁନ୍ଦର ଭବିଷ୍ୟତ। ଆମ ସହ ଯୋଡ଼ି ହୁଅନ୍ତୁ। ଆମର ଠିକଣା JF308 ଜଗଦା ଝିର୍ପାଣି ରାଉରକେଲା। ଅଧିକ ସୂଚନା ପାଇଁ କଲ୍ କରନ୍ତୁ ବନ୍ଦିତା ମହାନ୍ତଙ୍କୁ, ମୋବାଇଲ୍ ନମ୍ବର 8249416238। ଲେଡି ଲାୟନ୍ ଦ ହେଲ୍ପିଂ ହ୍ୟାଣ୍ଡ, ସମାଜ ସେବାରେ ଆମେ ସର୍ବଦା ଆପଣଙ୍କ ପାଖରେ।
1: ଆପଣ କ'ଣ ଦୀର୍ଘ ଦିନର ଶାରୀରିକ ଯନ୍ତ୍ରଣା ବା ସ୍ନାୟୁଜନିତ ସମସ୍ୟାରେ ପୀଡ଼ିତ କି? ତେବେ ଅତ୍ୟାଧୁନିକ ଚିକିତ୍ସା ଓ ଆନ୍ତରିକ ଯତ୍ନ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ନ୍ୟୁରନ୍ କ୍ଲିନିକ୍ SGI ଛକ। ପରାମର୍ଶ ପାଇଁ କଲ୍ କରନ୍ତୁ 7577974632। ନମ୍ବରଟି ମନେ ରଖନ୍ତୁ 7577974632, ନ୍ୟୁରନ୍ କ୍ଲିନିକ୍ SGI ଛକ।
2: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସାଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 Sector 1 ରାଉରକେଲା।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲିଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
0: ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଦ୍ଧବୀର ITIରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ITI, ବର୍ଟୋଲି NIT ବ୍ୟାକ୍ପୋଷ୍ଟ ରାଉରକେଲାରେ। ମୋବାଇଲ୍ ନମ୍ବର 7008515483 କିମ୍ବା 9437341218। ବୁଧବୀର ITI, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।
5: ଏକ ପ୍ରକାର ସେ PM ଜୟ ଅବ ଗରିବ କେ ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍କୁ। ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ। ପରବର୍ତ୍ତୀ କଥାଚିତ୍ର ବାଦଲରୁ ଆସନ୍ତୁ ପରବର୍ତ୍ତୀ ଗୀତ ଶୁଣିବା। କଣ୍ଠଶିଳ୍ପୀମାନେ ହେଲେ ଅନୁରାଧା ପୋଡ଼ୱାଲ ଏବଂ ସୁଖୀନ୍ଦର ସିଂ। ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ। ଗୀତ ରଚନା ସମୀର।

ପରବର୍ତ୍ତୀ କଥାଚିତ୍ର ଶତରଞ୍ଜ। କଣ୍ଠଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ସାଧନା ସର୍ଗମ। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ। ଗୀତ ରଚନା ସମୀର।

ବେକାବୁ କଥାଚିତ୍ରରୁ ପରବର୍ତ୍ତୀ ଗୀତ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା

0: କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତା ବନ୍ଧୁ, ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟ ପାଇଁ ଦରକାର କି ଶ୍ରେଷ୍ଠମାନର FMCG ସାମଗ୍ରୀ? ତେବେ ଆଉ ଚିନ୍ତା କାହିଁକି, ଆଜି ହିଁ ସମ୍ପର୍କ କରନ୍ତୁ ରତ୍ନମାଳା ଏଣ୍ଟରପ୍ରାଇଜେସ୍ ସହିତ। ଆମ ପାଖରେ ରହିଛି ସବୁ ପ୍ରକାରର ଖାଦ୍ୟ ଓ ପାନୀୟ, ପର୍ସନାଲ କେୟାର, ହୋମ୍ କେୟାର ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀର ବିଶାଳ ସମ୍ଭାର। ସବୁକିଛି ଗୋଟିଏ ଜାଗାରେ ଓ ଉଚିତ ମୂଲ୍ୟରେ। ଅଧିକ ଜାଣିବା ପାଇଁ କିମ୍ବା ଅର୍ଡ଼ର ଦେବା ପାଇଁ ଆଜି ହିଁ କଲ୍ କରନ୍ତୁ 7008900554। ରତ୍ନମାଳା ଏଣ୍ଟରପ୍ରାଇଜେସ୍, ଗୁଣବତ୍ତା ଆଉ ବିଶ୍ୱାସର ପ୍ରତୀକ। ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ ଅଗ୍ରଗାମୀ ସାଥୀ। ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ ନମ୍ବର 9437083025। ଶ୍ରୋତା ବନ୍ଧୁ, ଆଜିର ନାରୀ ଆଗାମୀକାଲିର ଭବିଷ୍ୟତ, କିନ୍ତୁ ଏହି ସ୍ୱପ୍ନ ପାଇଁ ଆବଶ୍ୟକ ଟିକେ ସହଯୋଗ ଆଉ ସଠିକ୍ ମାର୍ଗଦର୍ଶନ। ଆଜ୍ଞା ହଁ, ମହିଳା ସଶକ୍ତିକରଣ ଏବଂ ଶିଶୁଙ୍କ ଦକ୍ଷତା ବିକାଶ ପାଇଁ ଆମେ ପ୍ରସ୍ତୁତ। ଆମ ସଂସ୍ଥା ଲେଡି ଲାୟନ୍ ଦ ହେଲ୍ପିଂ ହ୍ୟାଣ୍ଡ ଆମେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଶିଶୁଙ୍କୁ ପ୍ରଦାନ କରୁଛୁ ଏକ ସୁନ୍ଦର ଭବିଷ୍ୟତ। ଆମ ସହ ଯୋଡ଼ି ହୁଅନ୍ତୁ। ଆମର ଠିକଣା JF308 ଜଗଦା ଝିର୍ପାଣି, ରାଉରକେଲା। ଅଧିକ ସୂଚନା ପାଇଁ କଲ୍ କରନ୍ତୁ ବନ୍ଦିତା ମହାନ୍ତଙ୍କୁ ମୋବାଇଲ ନମ୍ବର 8249416238। ଲେଡି ଲାୟନ୍, ଦ ହେଲ୍ପିଂ ହ୍ୟାଣ୍ଡ, ସମାଜ ସେବାରେ ଆମେ ସର୍ବଦା ଆପଣଙ୍କ ପାଖରେ।
2: ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶେଷରେ ଆସନ୍ତା ଶୁଣିବା ହିନା କଥାଚିତ୍ରରୁ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ଓ ସଙ୍ଗୀତ ରବୀନ୍ଦ୍ର ଜୈନ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।
1: विविध भारती के विविध रंगी कार्यक्रमों की विविधा।

ଶ୍ରୋତା ଭଉଣୀ, ପ୍ରଥମେ ତ ଆପଣମାନଙ୍କୁ ଆଜି ଏହି ନାରୀ ମହଲର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଅନେକ ଅନେକ ସ୍ୱାଗତ ଓ ଅଭିନନ୍ଦନ। ହଁ ଶ୍ରୋତା ଭଉଣୀ, ସଙ୍ଗୀତ ହେଉଛି ଏମିତି ଏକ ସାଧନା ଯାହା ମଣିଷର ମନକୁ ଶାନ୍ତି, ଆନନ୍ଦ ଓ ଆଧ୍ୟାତ୍ମିକ ତୃପ୍ତି ପ୍ରଦାନ କରିଥାଏ। ସ୍ୱର ଓ ତାଳର ସମନ୍ୱୟରେ ସୃଷ୍ଟି ହୁଏ ସଙ୍ଗୀତର ଅପୂର୍ବ ସୌନ୍ଦର୍ଯ୍ୟ। ଏହି ସଙ୍ଗୀତ ଜଗତରେ ତାଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତାଳ ବିନା ସଙ୍ଗୀତ ଯେପରି ଅସମ୍ପୂର୍ଣ୍ଣ, ସେହିପରି ତାବ୍ଲା ବିନା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର କଳ୍ପନା କରିବା କଷ୍ଟକର। ହଁ, ତାବ୍ଲା କେବଳ ଏକ ବାଦ୍ୟଯନ୍ତ୍ର ନୁହେଁ, ଏହା ଭାରତୀୟ ସଙ୍ଗୀତ ପରମ୍ପରାର ଏକ ଅମୂଲ୍ୟ ଧରୋହର। ଏହାର ପ୍ରତ୍ୟେକ ବୋଲ, ପ୍ରତ୍ୟେକ ଲୟ ଓ ପ୍ରତ୍ୟେକ ତାଳ ଶ୍ରୋତାଙ୍କ ମନକୁ ଏକ ନୂତନ ଅନୁଭୂତି ପ୍ରଦାନ କରିଥାଏ। ଏହି କଳାରେ ପାରଙ୍ଗତ ହେବା ପାଇଁ ଆବଶ୍ୟକ ହୁଏ ଦୀର୍ଘ ବର୍ଷର ନିଷ୍ଠା, ନିୟମିତ ଅଭ୍ୟାସ, ଧୈର୍ଯ୍ୟ ଓ ଗୁରୁଙ୍କ ପ୍ରତି ଅତୁଟ ସମ୍ମାନ। ହଁ ଶ୍ରୋତା ଭଉଣୀ, ଭାରତର ସାଂସ୍କୃତିକ ପରମ୍ପରାକୁ ସମୃଦ୍ଧ କରିବାରେ ଅନେକ କଳାକାର ନିରବରେ ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି। ସେମାନଙ୍କର ଅବିରତ ସାଧନା, ପରିଶ୍ରମ ଓ ସମର୍ପଣ ଆମ ସଙ୍ଗୀତକୁ ଆଜି ମଧ୍ୟ ସଜୀବ ରଖିଛି। ଆଜିର ଅତିଥି ମଧ୍ୟ ସେହିଭଳି ଜଣେ ସାଧକ, ଯିଏ ତବଲାକୁ କେବଳ ବୃତ୍ତି ଭାବେ ନୁହେଁ ବରଂ ଜୀବନର ଏକ ସାଧନା ଭାବେ ଗ୍ରହଣ କରିଛନ୍ତି। ହଁ ଶ୍ରୋତା ଭଉଣୀ, ଆଜିର ଏହି ସାକ୍ଷାତକାରରେ ଆମେ ଜାଣିବା ତାଙ୍କର ସଙ୍ଗୀତ ଯାତ୍ରା, ଶୈଶବରୁ ତବଲା ପ୍ରତି ତାଙ୍କର ଆକର୍ଷଣ, ତାଙ୍କର ଗୁରୁଙ୍କ ଅବଦାନ, ନିୟମିତ ଅଭ୍ୟାସର ଅନୁଭୂତି, ବିଭିନ୍ନ ମଞ୍ଚରେ ପରିବେଷଣର ସ୍ମୃତି ଓ ସଙ୍ଗୀତ ଜଗତର ବଦଳୁଥିବା ଧାରା ଏବଂ ଆଗାମୀ ପିଢ଼ି ପାଇଁ ତାଙ୍କର ସନ୍ଦେଶ ସମ୍ପର୍କରେ। ଆଜିର ବ୍ୟସ୍ତ ଜୀବନରେ ଯେଉଁଠାରେ ଲୋକମାନେ ପାରମ୍ପରିକ କଳାଠାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି, ସେଠାରେ ଏଭଳି କଳାକାରମାନଙ୍କ ଜୀବନ ଓ ସାଧନା ନିଶ୍ଚୟ ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଅନୁଭବରୁ ଆମେ ବୁଝିପାରିବା ଯେ କୌଣସି କ୍ଷେତ୍ରରେ ସଫଳତା ପାଇବା ପାଇଁ ପ୍ରତିଭା ସହିତ ଅକ୍ଳାନ୍ତ ପରିଶ୍ରମ ଓ ଧୈର୍ଯ୍ୟର ମଧ୍ୟ ସମାନ ଆବଶ୍ୟକତା ରହିଛି।

0: ଆସନ୍ତୁ ପ୍ରଥମେ ତାଙ୍କୁ ସ୍ୱାଗତ ଜଣାଇ ଜାଣିନେବା ତାଙ୍କ ସମ୍ପୂର୍ଣ୍ଣ ପରିଚୟଟି। ସାର୍ ନମସ୍କାର।
1: ନମସ୍କାର
0: ସାର୍, ଆପଣଙ୍କୁ ଆଜିର ଆମର ନାରୀ ମହଲର ବିଶେଷ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ସାର୍, ପ୍ରଥମେ ଆପଣଙ୍କ ବିଷୟରେ କିଛି କୁହନ୍ତୁ।
1: ନମସ୍କାର ସମସ୍ତଙ୍କୁ, ମୋ ନାଁ ବିଶ୍ୱନାଥ ପଟ୍ଟନାୟକ, ପିତା ସ୍ୱର୍ଗତ ବିଜୟ କୁମାର ପଟ୍ଟନାୟକ। ମୁଁ ସାରନଗରୀ କନଷ୍ଟ୍ରକ୍ସନ୍ କଲୋନୀରୁ ଆସିଅଛି। ଆଜି ଏଇ ଆକାଶବାଣୀ ରାଉରକେଲା ତରଫରୁ ମୋତେ ସୁଯୋଗ ମିଳିଛି। ମୁଁ ଜଣେ ପ୍ରଫେସନାଲ୍ ତବଲା ପ୍ଲେୟାର୍। ତବଲା ବିଷୟରେ ମୋତେ କିଛି କହିବାକୁ ଯେଉଁ ସୁଯୋଗ ମିଳିଛି, ମୁଁ ନିଜକୁ ଧନ୍ୟ ମନେ କରୁଛି। ତବଲା ଏମିତି ଗୋଟେ ବାଦ୍ୟଯନ୍ତ୍ର, ଯେମିତି ଆମର ଯେଉଁ ଯେତେ ବି ଯନ୍ତ୍ର ଅଛି, ଇଏ ହେଉଛି ଘନ ବାଦ୍ୟ। ଆଉ ୟାକୁ ସମସ୍ତେ ପେଶା କରିବା ବା ନିଶା କରିବା ଏତେ ସହଜ ନୁହେଁ। ତବଲା, ପଖୋଜ, ଆମର ଖୋଳ ହେଲା, ମୃଦଙ୍ଗ ହେଲା, ଏସବୁ ହେଉଛି ଘନ ବାଦ୍ୟରେ ଯାଉଛି। ତ ସେଥିରୁ ତବଲା ଟିକେ ମୁଁ ମାନେ ବଜେଇ ପାରୁଛି, ସେଇଟା ମୋ ପାଇଁ ବଡ଼ କଥା।
0: ତେବେ ସାର୍, ଆପଣଙ୍କ କଥାରୁ ଲାଗିଲା ଯେ ଆପଣଙ୍କୁ ମାନେ ଆରମ୍ଭରୁ ତାବଲାରେ ବହୁତ ଆଗ୍ରହ ରହିଛି, ତ ଏଇ ଯେଉଁ ତାବଲା ପ୍ରତି ଆପଣଙ୍କ ଆଗ୍ରହଟା କେମିତି ସୃଷ୍ଟି ହେଲା?
1: ସତ କହିବାକୁ ଗଲେ ପରିବାରଟା ହେଉଛି ମାନେ ଛୋଟବେଳୁ ବାପାଙ୍କର ସଙ୍ଗୀତ ପ୍ରତି ରୁଚି ଥିଲା, ଆଉ ବାପା ସଙ୍ଗୀତ ଗାନ କରନ୍ତି। ତ ଆମରି ଘରେ ଯେତେ ବି ସଙ୍ଗୀତ ପାଇଁ ଯାହା ବି ବାଦ୍ୟଯନ୍ତ୍ର ଦରକାର ହୁଏ, ଆମରି ଘରେ ଆସିକି ଥୁଆ ହୁଏ। ଛୋଟବେଳେ କେଉଁଠି ନା କେଉଁଠି ମୋ ଭିତରେ ଥିଲା, ଯେଉଁଟାକି ଆମର ଯେମିତି କହନ୍ତି ବଂଶଗତ ଗୋଟେ ସମସ୍ତଙ୍କର ଥାଏ, ତ ମୋ ଭିତରେ ବି ସେମିତି ବୋଧେ ଥିଲା। ଆଉ ଦିନେ ଏମିତି ଅଚାନକ ସମସ୍ତେ ଯେଉଁ ମଞ୍ଚ ଉପରୁ ମୁଁ ଦେଖେ, ତ ତବଲାଟା ମୋତେ ଭାରି ପସନ୍ଦ ଆସେ। ତା'ର ଯେଉଁ ବଜାଇବା ଶୈଳୀ, ତା'ର ଉପସ୍ଥାପନା ଏବଂ ତବଲାର ଯେଉଁ ବାଣୀ, ମୋତେ କେଉଁଠି ନା କେଉଁଠି ମନକୁ ମୁଗ୍ଧ କରିଥିଲା। ସେଥିପାଇଁ ମୁଁ ଏଇ ତବଲା ବାଦନକୁ ମାନେ ପସନ୍ଦ କଲି। ଆଉ ସୌଭାଗ୍ୟବଶତଃ ବାପା ମୋତେ ଯେତେବେଳେ ମୁଁ ସପ୍ତମ ଶ୍ରେଣୀରେ ପଢ଼ୁଥିଲି, ସେବେଠୁ ମୋତେ ତବଲା ଶିଖିବା ପାଇଁ ପ୍ରେରଣା ଦେଇଥିଲେ।
0: ଆପଣଙ୍କର କହିବା ଅନୁସାରେ ଛୋଟବେଳୁ ହିଁ ଆପଣଙ୍କ ପରିବେଶଟି ପୁରା ରହିଛି
1: ସଙ୍ଗୀତମୟ
0: ଥିଲା, ସଙ୍ଗୀତମୟ ଥିଲା ପୁରା। ସେଥିପାଇଁ ଆପଣଙ୍କର କିନ୍ତୁ ତା ଭିତରେ ଆପଣଙ୍କର ତାବଲା ପ୍ରତି ଆକର୍ଷିତଟା ବେଶୀ ଥିଲା,
1: ବେଶୀ ଥିଲା। ଯେହେତୁ ମୁଁ ମାନେ କହନ୍ତିନି ଯେଉଁଟା ରୁଚି ଥାଏ, ସମସ୍ତେ ସେଇଟାକୁ ଟିକେ ବେଶୀ ଗ୍ରହଣ କରନ୍ତି।
0: ତେବେ ଆପଣ କ'ଣ କହିବେ, ଆପଣଙ୍କର ପ୍ରଥମ ଗୁରୁ କିଏ ପ୍ରକୃତରେ, ତାଙ୍କଠାରୁ ଆପଣ କ'ଣ ଶିଖିଲେ?
1: ପ୍ରଥମ ଗୁରୁ ମୋର ହେଉଛନ୍ତି ରାମଚନ୍ଦ୍ର ପ୍ରଧାନ। ତାଙ୍କଠାରୁ ମୁଁ ପ୍ରଥମେ ତବଲା ଯେଉଁ ଅଛି ତା'ର ମୂଳ ଶିକ୍ଷା ଗ୍ରହଣ କରିଥିଲି। ପରେ ପରେ ଗୁରୁ ଆମର ଅଛନ୍ତି ରାଉରକେଲାର ଜଣେ ବିଶିଷ୍ଟ ଗୁରୁ ବିଭୂତିପତି ସାର୍, ତାଙ୍କଠୁ ମୁଁ ଶିକ୍ଷା କରି ବିଶାରଦ ଲାଭ କରିଥିଲି। ଆଉ ଦୁଇ ଜଣଙ୍କ ଗୁରୁଠାରୁ ମୁଁ ତବଲା ବାଦନ ଶିଖିଛି।
0: ତେବେ ସାର୍ ଦେଖନ୍ତୁ, ଆମେ ଯେକୌଣସି ପ୍ରଫେସନାଲ୍ ଲାଇଫ୍ରେ ଆମେ ଯିବା, ଯେକୌଣସି ଜାଗାରେ ଆମେ ଯିବା, ଆମକୁ କିଛି ଅସୁବିଧାର ସମ୍ମୁଖୀନ ତ ନିଶ୍ଚିନ୍ତ ଭାବେ କରିବାକୁ
1: ପଡ଼ିବ।
0: ତ ଆପଣଙ୍କର ଏଇ ତାବଲା ଶିଖିବା ସମୟରେ କେଉଁ କେଉଁ ସବୁ ଚ୍ୟାଲେଞ୍ଜରେ ଆପଣ ସମ୍ମୁଖୀନ ହୋଇଛନ୍ତି ବା କ'ଣ ଅସୁବିଧାର ସମ୍ମୁଖୀନ ସବୁ ହୋଇଛନ୍ତି ସେଇ ସମୟରେ?
1: ପ୍ରଥମତ କହିବି, ଆମେ ହେଉଛୁ ମଧ୍ୟବିତ୍ତ ଶ୍ରେଣୀର ପରିବାରରୁ ଆସିଛି। ଆଉ ସେତେବେଳେ ମୋର ଭାବୁଛି ସୌଭାଗ୍ୟ ଥିଲା ଯେ ଗୋଟେ ସଙ୍ଗୀତ ପରିବାରରେ ଜନ୍ମ ହୋଇଥିଲି, କିନ୍ତୁ ଆର୍ଥିକ ସ୍ଥିତି ସେତେ ସ୍ୱଚ୍ଛଳ ନଥିଲା ଯେ ମୁଁ ତବଲା ଶିଖିପାରିବି। କିନ୍ତୁ ମୋ ଯେଉଁ ଗୁରୁମାନେ ଅଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଦେବି, ତାଙ୍କରି ଭଲ ପାଇବା, ତାଙ୍କରି ଆଶୀର୍ବାଦ ଏବଂ ତାଙ୍କର ପ୍ରଚେଷ୍ଟା ପାଇଁ ମୁଁ ଆଜି ଏଇଠି ଅଛି ଏବଂ ତବଲାରେ କିଛି ସୁନାମ ଅର୍ଜନ କରିପାରିଛି।
0: ତେବେ ସାର୍, ଏପର୍ଯ୍ୟନ୍ତ ସଙ୍ଗୀତ ଯାତ୍ରାରେ କୌଣସି ସ୍ମରଣୀୟ ଅନୁଭୂତି ନିଶ୍ଚିନ୍ତ ଆପଣଙ୍କର ରହିଥିବ, ଏତେ ଦିନ ହେଲାଣି ଯେହେତୁ ଅଛନ୍ତି ସେଇଥିରେ, ତ ସେଇଥିରେ କିଛି ସ୍ମରଣୀୟ ଅନୁଭୂତି କିଛି ଆମକୁ କୁହନ୍ତୁ।
1: ସ୍ମରଣୀୟ ଅନୁଭୂତି ତ ବହୁତ ଅଛି, କିନ୍ତୁ ତା ଭିତରୁ ଯେତେବେଳେ ସମସ୍ତଙ୍କର ଆଗ୍ରହ ଥାଏ ଯେ ଯେହେତୁ ମୁଁ ତବଲା ବାଦନ କରୁଛି ମଞ୍ଚରେ, ସବୁବେଳେ ମୁଁ ଥରେ ମୁଖ୍ୟ ତବଲା ବାଦକ ହିସାବରେ ତବଲା ବାଦନ କରିବି, ସମସ୍ତଙ୍କର ଥାଏ। ଆର ମୋ ସୌଭାଗ୍ୟ ଖାଲି ରାଉରକେଲା ନୁହେଁ, ରାଉରକେଲା ବାହାରେ ମଧ୍ୟ ମୁଁ ତବଲା ବାଦନ କରିଛି। ଯେଉଁଟା ଆପଣ ସ୍ମରଣୀୟ କଥା କହିଲେ, ମୋ ଜୀବନର ପ୍ରଥମେ ମୁଁ ଯାଇଥିଲି ପଞ୍ଜାବ, ଏଇ ତବଲା ବାଦନ ପାଇଁ ମୁଁ ପଞ୍ଜାବ ଯାଇପାରିଥିଲି। ଏଇଟା ହିଁ ମୋ ପାଇଁ ବହୁତ ବଡ଼ ସ୍ୱପ୍ନ ବି ଥିଲା, ଆଉ ଯେଉଁଟାକି ସାକାର ହେଇଥିଲା ଏ ତବଲା ଶିଖିବା ପାଇଁ। ମୋ ଜୀବନର ପ୍ରଥମ ଯେଉଁଟାକି ମୁଁ ମାନେ ଓଡ଼ିଶା ବାହାରକୁ ଯାଇ ତବଲା ବାଦନ କରିପାରିଥିଲି।
0: ଆଚ୍ଛା, ଏଇଟା ଆପଣଙ୍କର ମାନେ ଜୀବନ ସାରା ପାଇଁ ଗୋଟେ ସ୍ମରଣୀୟ ଅନୁଭୂତି?
1: ନିହାତି, ଯେଉଁଟା ଜୀବନ ଭିତରେ ପ୍ରଥମ ଗୋଟେ ଜିନିଷ, କମ୍ ବୟସରେ ଗୋଟେ କହନ୍ତି ଯେଉଁଟା ଦକ୍ଷିଣ ରାଉରକେଲା ଉପାନ୍ତ ଏରିଆ, ତା ଭିତରୁ ଯାଇ ଆପଣଙ୍କର ଅଲ୍ ଇଣ୍ଡିଆ ବେସିସ୍ରେ ଲେବୁଲ୍ରେ ଯାଇକି ତବଲା ବାଦନ କରିବା, ପୁଣି ପଞ୍ଜାବରେ ଯେଉଁଟାକି ଆପଣଙ୍କର ଘରାନା ଜାଣିଥିବେ, ପଞ୍ଜାବ ଘରାନା ଅଛି, ତ ସେଇଟା ମୋ ପାଇଁ

0: ଭାବୁଥିଲି ବଡ଼ ବହୁତ ବଡ଼ ଗୋଟେ ଆଚିଭମେଣ୍ଟ ଥିଲା।
1: ନିହାତି ଆପଣଙ୍କ ପାଇଁ ଏଇଟା ଗୋଟେ ସ୍ମରଣୀୟ ଅନୁଭୂତି ଭାବେ ରହିଯିବ।
0: ନିହାତି ନିହାତି।
1: ତେବେ ସାର୍ ବର୍ତ୍ତମାନ କୁହନ୍ତୁ ଯେ କେଉଁ କଳାକାରଙ୍କ ସହ ସଙ୍ଗୀତ କରିବାର ଅନୁଭବ ଆପଣଙ୍କ ପାଇଁ ସବୁଠାରୁ ସ୍ମରଣୀୟ ରହିଛି ଆଜି ପର୍ଯ୍ୟନ୍ତ ସଙ୍ଗୀତ ଯାତ୍ରାରେ?
0: ସଙ୍ଗୀତ ଯାତ୍ରାରେ ଆମର ଜଣେ ଅଛନ୍ତି ଭଲ ସଙ୍ଗୀତଜ୍ଞ ଭୁବନେଶ୍ୱରର, ଶିଖର ପାଢ଼ୀ କହିକି ତାଙ୍କର ବହୁତ ନାଁ ଅଛି। ସେ ଦୂରଦର୍ଶନରେ ବି କଳାକାର କରନ୍ତି, ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ। ଥରେ ମୋତେ 2016 ମସିହାରେ ସୁଯୋଗ ମିଳିଥିଲା ତାଙ୍କ ସହିତ ପ୍ରୋଗ୍ରାମ କରିବା ପାଇଁ। ଆମେ ଯାଇଥିଲୁ ଦିଲ୍ଲୀ। ଦିଲ୍ଲୀରେ 2ଟି ଜାଗାରେ ଆମେ ଏହି ରଥଯାତ୍ରା ସମୟରେ ମାନେ ଭଜନ ପ୍ରୋଗ୍ରାମ କରିଥିଲୁ। ତାଙ୍କର ଯେମିତି କହନ୍ତି, ସିଏ ହେଉଛନ୍ତି ଦୂରଦର୍ଶନ କଳାକାର, ଆପଣଙ୍କର ଭଲ ତାଙ୍କ ଗୁରୁ ହେଉଛନ୍ତି ଯିଏ ଆମର ଅନୁପ ଜଲାଟା, ଭଜନ ସମ୍ରାଟ ତାଙ୍କୁ କୁହାଯାଏ, ତାଙ୍କର ଶିଷ୍ୟ ସିଏ। ତ ତାଙ୍କରି ସାଙ୍ଗରେ ଯେଉଁ ମୁଁ ପ୍ରଥମେ ଗୋଟେ ଯେମିତି କହନ୍ତିନି ଜଣେ ସେଲିବ୍ରିଟି ସାଙ୍ଗରେ ଥରେ ବାଦନ କରିବା କି ତାଙ୍କ ସାଙ୍ଗରେ ବସିବା, ସେ ସୌଭାଗ୍ୟ ସମସ୍ତଙ୍କୁ ମିଳିନଥାଏ। ତ ଏଇଟା ମୋ ଜୀବନରେ ପ୍ରଥମେ ଆସିଥିଲା ଯେତେବେଳେ ମୁଁ ସେଟାକୁ ମାନେ କ'ଣ କହନ୍ତି ପ୍ରଭୁଙ୍କ ଆଶୀର୍ବାଦ ରୂପରେ ଗ୍ରହଣ କରିଥିଲି। ଏବଂ ଦିଲ୍ଲୀର ଆମେ 2ଟି ଜାଗାରେ, ଗୋଟେ ଝିଲମିଲ ନଗର ଆଉ ଗୋଟେ ଆମର ନୋଇଡ଼ାରେ ଆମେ ପ୍ରୋଗ୍ରାମ କରିଥିଲୁ, ଯେଉଁଟାକି ମୋ ଜୀବନର ପ୍ରଥମେ ଯେଉଁଟାକି ମୁଁ ସେଲିବ୍ରିଟି ଜଣେ ସିଙ୍ଗରଙ୍କ ସାଙ୍ଗରେ ଆମେ ପ୍ରୋଗ୍ରାମ କରିଥିଲୁ।
1: ତେବେ ସାର୍ ବର୍ତ୍ତମାନ କୁହନ୍ତୁ ଯେ ମାନେ ଆପଣଙ୍କ ବିଷୟରେ କିଛି କୁହନ୍ତୁ ଯେ ପ୍ରତିଦିନ ଆପଣ ଏଇ ଯେଉଁ ଏତେ ଦିନ ହେଲାଣି ଯେଉଁ ଏଇ ଲାଇନ୍ରେ ଅଛନ୍ତି, ଆପଣ ପ୍ରତିଦିନ ଅଭ୍ୟାସ କେତେ ସମୟ କରନ୍ତି, କେତେ ସମୟ ଦିଅନ୍ତି ନିଜକୁ ଏଇଥିରେ ଅଭ୍ୟାସ କରିବାରେ, ଏବଂ ଆପଣଙ୍କ ପ୍ରିୟ ତାଳ କିମ୍ବା ରଚନା କେଉଁଟା, ଏବଂ କାହିଁକି ସେଇଟା ଆପଣଙ୍କର ପ୍ରିୟ ବୋଲି ଭାବୁଛନ୍ତି?
0: ମୁଁ ତ ଭାବୁଛି କେବଳ ମୋର ନୁହେଁ, ସବୁ ତବଲା ମାନେ ଶିକ୍ଷା କରନ୍ତୁ ବା ଗୁରୁ କୁହନ୍ତୁ, ସମସ୍ତଙ୍କ ପ୍ରିୟ ତାଳ ହେଉଛି ତ୍ରିତାଲ, ଆମେ ତାକୁ 3ତାଳ କହିଥାଉ। ଆଉ ଯେଉଁଟା କହିଲେ ଆପଣ ସମୟରେ ମାନେ ଅଭ୍ୟାସ କରିବା, ଯେହେତୁ ଛୋଟବେଳେ ସମୟ ମିଳୁଥିଲା ସ୍କୁଲରୁ ଆସି ଆମେ ସକାଳେ 2 ଘଣ୍ଟା ସନ୍ଧ୍ୟାରେ 2 ଘଣ୍ଟା ଅଭ୍ୟାସ କରେ, ଆଉ କାଳକ୍ରମେ ବୟସ ବଢ଼ିବା ସାଙ୍ଗରେ ଦାୟିତ୍ୱ ବଢ଼ିବା ସାଙ୍ଗରେ ଏବେ ଟିକିଏ ସମୟ ଦେଇ ହେଉନି। ଆଉ ସେଇଟା ଭାବୁଛି ଆମେ ଯେଉଁ ଡେଲି ନିତ୍ୟଦିନ ଜୀବନରେ ଆମେ ଯେଉଁ ଡେଲି ପ୍ରୋଗ୍ରାମ କରୁଛୁ ତାରି ମାଧ୍ୟମରେ 3-4 ଘଣ୍ଟା ବି ଅଭ୍ୟାସ ହେଇଯାଉଛି, ଯେଉଁଟାକି ଡେଲି ଆମର ରହୁଛି କିଛି ନା କିଛି ଗୋଟେ କାର୍ଯ୍ୟକ୍ରମ ରହୁଛି, ଆଉ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହୁଛି ଯେଉଁଠିକି ମାନେ ତବଲା ହଉ କି ଢୋଲକ ହଉ କି ଅନ୍ୟ ମାନେ ବାଦ୍ୟଯନ୍ତ୍ର ବଜାଇବାକୁ ସୁଯୋଗ ମିଳୁଛି, ସେ ମାଧ୍ୟମରେ ଆମର ଅଭ୍ୟାସଟା ହେଇଯାଉଛି।
1: ତ ସାର୍ ଏଇଟା ତ ରହିଲା ଆପଣଙ୍କ ବିଷୟରେ ବା ଆପଣଙ୍କର କେତେ ରୁଚି ରହିଛି ଏଇଥିରେ ଯେ ଆପଣ ଛୋଟବେଳୁ ଏଇଥିରେ ରହିକି ଏବେ ଏତେ ଆଗକୁ ବଢ଼ିଲାଣି। ବର୍ତ୍ତମାନର ଯେଉଁ ଯୁବପିଢ଼ି ଆମର ଅଛନ୍ତି, ସେ ଯେଉଁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ତାଙ୍କର ଯେଉଁ ଆଗ୍ରହ ରହିଛି, ସେଇଟାକୁ ଆପଣ ନେଇକି କ'ଣ କହିବାକୁ ଚାହିଁବେ ତାଙ୍କୁ?
0: ବଢ଼ିଆ ପ୍ରଶ୍ନ ମ୍ୟାଡ଼ାମ୍ କରିଛନ୍ତି। ଏତିକି କହିବି ଯେ ଆଜିର ଯେଉଁ ଯୁବପିଢ଼ି ଅଛନ୍ତି ତାଙ୍କୁ ପ୍ରଥମତଃ ମୁଁ ସାଧୁବାଦ ଦେବି ଯେଉଁମାନେ ତବଲାକୁ ଗ୍ରହଣ କରୁଛନ୍ତି ବାଦ୍ୟଯନ୍ତ୍ର ଉପରେ, କାହିଁକିନା ଆଜିକାଲି ଯେଉଁ ଇଲେକ୍ଟ୍ରୋନିକ୍ ମିଡ଼ିଆ ହୁଅନ୍ତୁ କି ଆପଣଙ୍କର ଅନ୍ୟ ଯେତେ ସବୁ ଯନ୍ତ୍ରବାଦୀ ଆସିଲାଣି, ଜଣେ ଯେଉଁ ଘନ ବାଦ୍ୟ ହେଲା କି ତାର ବାଦ୍ୟଯନ୍ତ୍ର ହେଲା, ଏହାକୁ ସବୁ ସହଜରେ ପିଲାମାନେ ଗ୍ରହଣ କରୁନାହାନ୍ତି। ତ ଯେଉଁମାନେ ବି କରୁଛନ୍ତି ତାଙ୍କୁ ସାଧୁବାଦ ଜଣେଇବି। ଆଉ ତବଲା ଗୋଟେ ଏମିତି ବାଦ୍ୟଯନ୍ତ୍ର ଯେଉଁଟାକି ଆଜିକାଲି ସମସ୍ତେ କହିଲେଣି ଯେ ମାନେ ମେଡ଼ିକାଲ ସାଇନ୍ସ ବି ପ୍ରମାଣ ହେଲାଣି ଯେ ସଙ୍ଗୀତ ଏମିତି ଗୋଟେ ଥେରାପି, ତାକୁ ମ୍ୟୁଜିକ୍ ଥେରାପି ହିସାବରେ ସେମାନେ ଗ୍ରହଣ କଲେଣି। ତ ଯଦି ଯେଉଁମାନେ ତବଲାକୁ ଶିଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ତାଙ୍କୁ ଗୋଟେ ଜିନିଷ କହିବି, ପ୍ରଥମେ ତ ଦରକାର ଧୈର୍ଯ୍ୟ, ଆଉ ତାଙ୍କର ନିଜର ଲଗନ ଆଉ ଗୁରୁଙ୍କ ନିର୍ଦ୍ଦେଶ, ଯଦି 3ଟା ସେମାନେ ଗ୍ରହଣ କରିବେ ତାହେଲେ ଏଇ ବିଦ୍ୟାକୁ ଗ୍ରହଣ କରନ୍ତୁ।
1: ତେବେ ଆଉ କ'ଣ ସାର୍ ମାନେ ଭଲ ତବଲା ବାଦକ ଜଣେ ହେବା ପାଇଁ ତାର ଆଉ କ'ଣ ଗୁଣ ରହିବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?
0: ପ୍ରଥମତଃ ସେ ଗୋଟେ ଭଲ ମଣିଷ ହେବା ଦରକାର। ଯଦି ଗୋଟେ କଳାକାରକୁ ଯେତେବେଳେ ମଞ୍ଚ ଉପରେ ଆମେ ଦେଖୁ, ବା ମୁଁ ବି ଯେଉଁ ମଞ୍ଚ କଳାକାର ମୁଁ ଦେଖିକି ଯେଉଁ ଏଇ ପାଦ ରଖିଛି, ତ ଭଲ କଳାକାର ହେବା ପୂର୍ବରୁ ଭଲ ମଣିଷ ହେବା ଦରକାର। ଆଉ ଆଜି ସମୟରେ ଗୁରୁଙ୍କର ପ୍ରତି ତାଙ୍କର ମାନେ ଦୃଢ଼ ନିଷ୍ଠା ରହିବା ଦରକାର, ସମୟାନୁବର୍ତ୍ତିତ ରହିବା ଦରକାର, ଏବଂ ନିଜର ଯେଉଁ ରୁଚି, ଯଦି ସେ ତବଲା ଶିଖୁଛନ୍ତି କି ଅନ୍ୟ କୌଣସି ଯେକୌଣସି ବି ବାଦ୍ୟଯନ୍ତ୍ର ଶିଖନ୍ତୁ, ତା ପ୍ରତି ତାଙ୍କର ଭଲ ପାଇବା ଦରକାର। ଯଦି ସେଇ ପ୍ରତି ତାଙ୍କ ଭଲ ପାଇବା ରହିବ ତାହେଲେ ଯାଇକି ସେ ଜୀବନରେ କିଛି ଆଗକୁ ଯାଇପାରିବେ। ସେ ନିଷ୍ଠା, ସେ ତାଙ୍କର ବଳିଦାନ କୁହନ୍ତୁ, ତାଙ୍କର ପ୍ରଚେଷ୍ଟା କୁହନ୍ତୁ, ତାଙ୍କର ଲଗନ କୁହନ୍ତୁ, ସବୁ ଜିନିଷ ରହିବା ଦରକାର। ଆଉ ସବୁଠୁ ବଡ଼ କଥା ତାଙ୍କୁ ପେସେନ୍ସ ଦରକାର, ଯେ ଆଜି ମୁଁ ଶିଖିବି ଆଉ କାଲି ଯାଇକି ପ୍ରୋଗ୍ରାମ କରିବି ସେଟା ନ ଭାବି, ସମୟ ଆସିଲେ ସବୁ ଜିନିଷ ମାନେ ଯେମିତି କହନ୍ତିନି ଠାକୁରଙ୍କ ଇଚ୍ଛାରେ ହୁଏ। ତ ପେସେନ୍ସ ରଖିକି ଶିଖିବା, ଗୁରୁଙ୍କର ସବୁ କଥାକୁ ମାନିବା ଆଉ ସମସ୍ତଙ୍କୁ ଫଲୋ କରିବା, ଏଇଟା ହେଉଛି ବଡ଼ କଥା।
1: ପ୍ରଥମେ ଧୈର୍ଯ୍ୟ ରଖିବା,
0: ଧୈର୍ଯ୍ୟ ତ ନିହାତି ଦରକାର।
1: ତ ସାର୍ ଏଇ ସଙ୍ଗୀତକୁ ନେଇକି ବା ଏଇ ତାବଲାକୁ ନେଇକି ଆପଣଙ୍କର ଆଗକୁ ସ୍ୱପ୍ନ କିମ୍ବା ଯୋଜନା କ'ଣ ରଖିଛନ୍ତି?

0: ଆସିଛନ୍ତି କୁହନ୍ତୁ।
1: ଗୋଟେ କଳାକାର ହିସାବରେ ଏତିକି କହିବି ଯେ ଆଜିକାଲି ଯେଉଁ ମାନେ ଆପଣ ଯେଉଁ ଯେମିତି କହୁଛନ୍ତି ପାରମ୍ପରିକ ବାଦ୍ୟ, ଇଏ ହେଉଛି ଗୋଟେ ପାରମ୍ପରିକ ବାଦ୍ୟ। ଆପଣ ଯେତେ ବି ଦେଖନ୍ତୁ ଗୀତେ ଗୋବିନ୍ଦଠୁ ନେଇକି ଭଜନ ସନ୍ଧ୍ୟାଠୁ ନେଇକି ଆପଣଙ୍କର ଯେକୌଣସି ବି କାର୍ଯ୍ୟକ୍ରମରେ ପାରମ୍ପରିକ ଯେଉଁ ବାଦ୍ୟ ରହୁଛି, ମୁଁ ଏତିକି ଚାହିଁବି ଯେଉଁମାନେ ଅଛନ୍ତି ଏଇ ଲାଇନ୍ରେ କିମ୍ବା ଯେଉଁମାନେ ଏଥିରେ ପେଶା ମାଧ୍ୟମରେ ହେଉ କି ରୁଚି ମାଧ୍ୟମରେ ଅଛନ୍ତି, ପାରମ୍ପରିକ ବାଦ୍ୟ ଯେଉଁ ଆଜିକାଲି ଲୋପ ପାଇଯାଉଛି, ଲୋକ ଯଦି କିଛି ଏବେ ଯୁବପିଢ଼ି ପଚାରିବେ ଏଇଟା ଏଇଟା କ'ଣ, ସେମାନେ ବୋଧେ ଦୁଃଖର କଥା ଜାଣିନଥିବେ କିଛି ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ବୋଲି ଜାଣିନଥିବେ। ତ ସେଥିପାଇଁ ଆମେ ଚେଷ୍ଟା କରିବା ଯେ ଆମର ଯେଉଁ ପାରମ୍ପରିକ ବାଦ୍ୟ ଅଛି କି ପାରମ୍ପରିକ ଯାହା ବି ଆମର କଲଚର୍କୁ ନେଇକି ଅଛି, ପରମ୍ପରାକୁ ନେଇକି ଅଛି, ତାକୁ ବଞ୍ଚାଇବାକୁ ଆମେ ଚେଷ୍ଟା କରିବା ପ୍ରଥମେ। ସଂସ୍କୃତି ପରମ୍ପରାକୁ ବଞ୍ଚାଇବା ଦରକାର। ଆଉ ସଂସ୍କୃତି ବଞ୍ଚିଲେ ଓଡ଼ିଆ ଏମିତି ଗୋଟେ ସଂସ୍କୃତି ଯେଉଁଥିରେ କି ସବୁକିଛି ଭରି ରହିଛି, ଆଉ ଯେଉଁଟାକି ଆମର ଖାଲି ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ବି ଲୋକ ତାକୁ ଗ୍ରହଣ କରୁଛନ୍ତି। ତ ମୁଁ ଚାହିଁବି ଆମର ପାରମ୍ପରିକ ଜିନିଷକୁ ଆମେ ଗ୍ରହଣ କରିବା।
0: ସାର୍, ଏ ଯେଉଁ ସଙ୍ଗୀତ ଯାତ୍ରା ଆପଣଙ୍କର ବା ଏଇ ଯେଉଁ ତାବଲା ଆପଣ ବଜାଉଛନ୍ତି, ଏଥିରେ ଏଇଟା ଆପଣଙ୍କ ଜୀବନକୁ କିପରି ବଦଳାଇଛି କ'ଣ କହିବେ? ଏପରେ
1: ଖାଲି ମୁଁ ତ କହିବି ମୋ ଜୀବନ, ସଙ୍ଗୀତ ଲାଇନ୍ରେ ଯେଉଁ କ'ଣ ଅଛନ୍ତି ଆପଣ ଦେଖୁଥିବେ ନିତ୍ୟଦିନ ଜୀବନରେ ସମସ୍ତେ କର୍ମମୟ ଜୀବନ ଯେତେବେଳେ ବ୍ୟସ୍ତବହୁଳ ହୋଇଯାଆନ୍ତି, ତ ଯେମିତି କହୁଥିଲି ଟିକେ ଆଗରୁ ଆପଣଙ୍କୁ, ସଙ୍ଗୀତ ଏମିତି ଗୋଟେ ମାଧ୍ୟମ ଆପଣ ସବୁ ଦୁଃଖ କଷ୍ଟ ଆପଣଙ୍କର ସବୁ ମାନେ କ'ଣ କହନ୍ତି ମନର ବେଦନାକୁ ସିଏ କେଉଁଠି ନା କେଉଁଠି ଲାଘବ କରିଦିଏ। ତ ସଙ୍ଗୀତ ମାଧ୍ୟମରେ ଯେମିତି କହନ୍ତିନି ଯେ ଯଦି ସଙ୍ଗୀତ ବିହୀନ ଯଦି ମଣିଷ ସେ ପଶୁ ସହିତ ସମାନ, ଯଦି ତା ଭିତରେ ସଙ୍ଗୀତ ନାହିଁ ତାହେଲେ ସେ ପଶୁ ଭଳି ତାକୁ ଲୋକ ବିବେଚନା କରନ୍ତି। ତ ସଙ୍ଗୀତ ଏମିତି ଗୋଟେ ଜିନିଷ ତାକୁ ଆପଣ ଯେମିତି କହନ୍ତିନି ଭଲ ପାଇବା ଦରକାର। ଆଉ ସଙ୍ଗୀତ ମାଧ୍ୟମରେ ଆପଣ ସବୁ ଦୁଃଖ କଷ୍ଟ ହେଉ ଆପଣଙ୍କର ଯେତେ ଆମେ ଯେମିତି ଜୀବନ ଲାଇଫ୍ରେ କଷ୍ଟ ବି ହୁଏ କେତେବେଳେ ପ୍ରୋଗ୍ରାମ୍ କରିକି ରାତି ଅନିଦ୍ରା ହେଇଥାଉ, କିନ୍ତୁ ଯେତେବେଳେ ସେ ମଞ୍ଚ ଉପରେ ବସିଯାଉ ଆଉ ପାଞ୍ଚ ଲୋକ ଦେଖନ୍ତି ବା ଶହେ ଲୋକ ଆମକୁ ଦେଖନ୍ତି, ତ ସବୁ ଦୁଃଖ କଷ୍ଟ ଲାଘବ ହେଇଯାଏ।
0: ଯେମିତି ଆପଣ କହିଲେ ଗୋଟେ
1: ଥେରାପି ଯେମିତି ଆପଣ ପଇସା ଖର୍ଚ୍ଚ କରି ହୁଏତ ମେଡ଼ିସିନ୍ଟା ନେଇପାରିବେ, କିନ୍ତୁ ଯେମିତି କହନ୍ତି ସଙ୍ଗୀତକୁ ଆପଣ ପଇସା ଖର୍ଚ୍ଚ କରିପାରିବେନି, ଏଇଟା ତ ମୁଁ ବିଶ୍ୱାସ କରେ। ତ ପଇସା ଖର୍ଚ୍ଚ କରିକି ଆପଣ ଯେଉଁ କହନ୍ତିନି ଯେ ମୁଁ ପଇସା ଅଛି ତ ସବୁକିଛି କରିପାରିବି, ତ ସେଇଟା ସଙ୍ଗୀତରେ ତ ମୁଁ ଭାବୁଛି ପ୍ରଯୁଜ୍ୟ ନୁହେଁ। ତ ସମସ୍ତେ ଆଜିକାଲି ବି ଆପଣ ଦେଖନ୍ତୁ ସମସ୍ତେ ସଙ୍ଗୀତକୁ ହିଁ ଗୋଟେ ଭଲ ସାଥୀ ଭାବରେ ଆପଣାଇଛନ୍ତି।
0: ତେବେ ସାର୍, ଆପଣ ଯେଉଁ କହିଲେ ଆଜିର ପିଢ଼ିର ଯେଉଁ ଯୁବକ ଯୁବତୀ ତବଲା ଶିଖିବାକୁ ଯେଉଁମାନେ ଚାହୁଁଛନ୍ତି, ସେମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଗୋଟେ କୁହନ୍ତୁ।
1: ଯେମିତି ମୁଁ ଟିକେ ଆଗରୁ କହୁଥିଲି ଯେଉଁମାନେ ତବଲା ଶିଖିବାକୁ ଚାହୁଁଛନ୍ତି, ତାଙ୍କୁ ତ ମୋ ତରଫରୁ ଏକ ସାଧୁବାଦ ଯେ ସେମାନେ ତବଲା ଭଳି ଗୋଟେ ମାନେ କ'ଣ କହନ୍ତି ଗୋଟେ ଡିଫିକଲ୍ଟ ବାଦ୍ୟଯନ୍ତ୍ର, ଆଉ ତାକୁ ସେମାନେ ଯଦି ଗ୍ରହଣ କରୁଛନ୍ତି ଆଜିର ଯୁବପିଢ଼ି, ତାଙ୍କୁ ଆମେ ଏବେର ଯୁବପିଢ଼ି ଏତିକି ପ୍ରୋତ୍ସାହନ ଦେବା ଯେ ଆମେ ଯେମିତି ଆମ ବଡ଼ମାନଙ୍କୁ ଦେଖିକି ତବଲା ଭିତରେ ଗୋଟେ ଉତ୍ସାହ ତବଲା ପ୍ରତି ଭଲ ପାଇବା, ତ ସେମିତି ଆମ ପର ପିଢ଼ି ସେମିତି ତବଲା ପ୍ରତି ତାଙ୍କର ଉତ୍ସାହ ରହିବା ଦରକାର, ତାଙ୍କର ଭଲ ପାଇବା ଦରକାର, ତାଙ୍କର ଡେଡିକେସନ୍ ରହିବା ଦରକାର, ଆଉ ତବଲାକୁ ସେମାନେ ନିଜ ଲାଇଫ୍ରେ ମାନେ ତାକୁ ଗ୍ରହଣ କରିକି ଆହୁରି ବି ଆଗକୁ ଉନ୍ନତି କରନ୍ତୁ ଏବଂ ଆହୁରି କିପରି ତାଙ୍କର ମାନେ ବିକାଶ ହୋଇପାରିବ ତାକୁ ସେମାନେ ଚେଷ୍ଟା କରିବା ଦରକାର।
0: ଖୁବ୍ ସୁନ୍ଦର ସାର୍। ତେବେ ସାର୍, ଶେଷରେ ଆମ ଶ୍ରୋତାମାନଙ୍କ ପାଇଁ କିଛି ଗୋଟେ ଛୋଟ ତାବଲା ବୋଲ୍ କିମ୍ବା ଛୋଟ ଏକ ପରିବେଷଣ ଶୁଣାଇବେ କି?
1: ନିଶ୍ଚିତ ମ୍ୟାଡ଼ାମ, ଆମର ଯେମିତି କହୁଥିଲି ସମସ୍ତଙ୍କର ଗୋଟେ ମାନେ ପସନ୍ଦର ତାଳ ହେଉଛି ବା ପ୍ରାରମ୍ଭିକ ତାଳ ଆମେ ତାକୁ କହିପାରୁ, ସେ ହେଉଛି ତିନ୍ତାଲ, ଯେଉଁଟାକି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେଇଟା ଆମ ସାଙ୍ଗରେ ରହେ।
0: ସେଇଟା ଆପଣଙ୍କର ମଧ୍ୟ ପ୍ରିୟ ତାଳ?
1: ସମସ୍ତଙ୍କର, ଏଇଟା ଯେକୌଣସି ଇଏ କାହିଁକି ନା ସେଥିରେ ଯେଉଁ କହନ୍ତିନି ମାନେ ଆରମ୍ଭଟା ଯେମିତି କହନ୍ତିନି ପ୍ରଥମ ଜିନିଷଟା ସବୁବେଳେ ମନେ ରହେ, ତ ସେଇଟା ଯେମିତି ମୁଁ ଆପଣଙ୍କୁ କହିବି ତାଳ ହେଉଛି ତ୍ରିତାଲ, ଷୋଳ ମାତ୍ରା, ଚାରି ଭାଗ, ତାର ଖାଲି ଗୋଟେ, ତାଳି ତିନ, ତ ସେଇଥିରେ ଗୋଟେ ମୁଁ ଛୋଟ ଟୁକୁଡ଼ାଟେ କହୁଛି। ଧୀରେ ଧୀରେ କିଟିତାକ, ଧୀରେ ଧୀରେ କିଟିତାକ, ତାକ ତାକ ତେରେ କିଟି, ଧୀରେ ଧୀରେ କିଟିତାକ, ଧୀରେ ଧୀରେ କିଟିତାକ, ଧୀରେ ଧୀରେ କିଟିତାକ, ତାକ ତାକ ତେରେ କିଟି, ଧୀରେ ଧୀରେ କିଟିତାକ, ଧୀରେ ଧୀରେ କିଟିତାକ ଥା, ଧୀରେ ଧୀରେ କିଟିତାକ ଧା, ଧୀରେ ଧୀରେ କିଟିତାକ ଧା। ଗୋଟେ ମୁଁ ଭିଡ଼ିଓ କରିଥିଲି, ମୋତେ ସୁଯୋଗ ମିଳିଥିଲା ଆମର ଯେମିତି ପାରମ୍ପରିକ ବାଦ୍ୟ ସେହେନାଇ ସାଙ୍ଗରେ ଗୋଟେ ତବଲା ଆଉ ସେହେନାଇର ଯୁଗଳବନ୍ଦୀ ଆମେ ଗୋଟେ କରିଥିଲୁ,

0: ଖୁବ ସୁନ୍ଦର ସାର୍। ତେବେ ସାର୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅଲ୍ ଇଣ୍ଡିଆ ରେଡ଼ିଓ ରାଉରକେଲା ତରଫରୁ ଅନେକ ଅନେକ ଧନ୍ୟବାଦ।
1: ମୁଁ ବି ଧନ୍ୟବାଦ ଦେବି, ଯାହା ହଉ ଆଜି ଗୋଟେ ସୁଯୋଗ ପାଇଲି।

ବିଷୟରେ ଆଉ ନିଜର ପସନ୍ଦ କରୁଥିବା ବାଦ୍ୟଯନ୍ତ୍ର ଉପରେ କିଛି କହିପାରିଲି। ଧନ୍ୟବାଦ ପ୍ରଥମେ ଏଇ ଆକାଶବାଣୀ ରାଉରକେଲାର ସମସ୍ତ କର୍ମକର୍ତ୍ତାମାନଙ୍କୁ। ଆଉ ଏତିକି କହିବି ଶେଷରେ ଯେ ଯେଉଁମାନେ ତବଲାକୁ ପେସା ବା ନିଶା କରିବାକୁ ଚାହୁଁଛନ୍ତି, ଲଗନ, ନିଜର ପ୍ରଚେଷ୍ଟା, ଗୁରୁଙ୍କର ଶିକ୍ଷା, ସବୁର ମୂଳରେ ହେଉଛି ଯେଉଁଟା ଆମେ କହୁଛୁ ଦୃଢ଼ ବିଶ୍ୱାସ। ବିଶ୍ୱାସଟା ରହିବା ଦରକାର ଯେ ହଁ ମୁଁ ତବଲାକୁ ନେଇକି କିଛି କରିପାରିବି। ତାହେଲେ ଆପଣ ଏହାକୁ ଗ୍ରହଣ କରନ୍ତୁ। ଆଉ ସମସ୍ତଙ୍କୁ ଧନ୍ୟବାଦ।

ପ୍ରିୟ ଶ୍ରୋତା ଭଉଣୀ, ଶୁଣିଲେ ତ ଜଣେ ବିଶିଷ୍ଟ ତବଲା ବାଦକଙ୍କ ସହ ଏକ ଆନ୍ତରିକ ସାକ୍ଷାତକାର। ହଁ, ସଙ୍ଗୀତ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଆମ ଜୀବନରେ ଶାନ୍ତି, ଆନନ୍ଦ ଓ ସକାରାତ୍ମକ ଶକ୍ତିର ସଞ୍ଚାର କରେ। ସଙ୍ଗୀତର ପ୍ରତ୍ୟେକ ସ୍ୱର ଏବଂ ତାଳ ଆମ ସଂସ୍କୃତି, ପରମ୍ପରା ଓ ମାନବୀୟ ମୂଲ୍ୟବୋଧକୁ ଆହୁରି ସମୃଦ୍ଧ କରିଥାଏ। ଏଭଳି ସାଧକ ଓ କଳାକାରମାନଙ୍କ ନିଷ୍ଠା, ସାଧନା ଓ ପରିଶ୍ରମ ଆମ ସମସ୍ତଙ୍କ ପାଇଁ ନିଶ୍ଚୟ ପ୍ରେରଣାର ଉତ୍ସ ହେବ। ଆଶା କରୁଛୁ ଆଜିର ଏହି ଆଲୋଚନା ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ ଏବଂ ସଙ୍ଗୀତ ପ୍ରତି ଆପଣଙ୍କର ଆଗ୍ରହକୁ ମଧ୍ୟ ଆହୁରି ବଢ଼ାଇଥିବ। ତେବେ ଆମ ସଂସ୍କୃତି ପରମ୍ପରା ପ୍ରତି ଏହିଭଳି ନିଷ୍ଠା ଓ ପ୍ରେମ ବଜାୟ ରଖନ୍ତୁ।

ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ଆସନ୍ତୁ ଆମର ଏହି ବିଷୟବସ୍ତୁ ସହିତ ସମ୍ପର୍କିତ ଅର୍ଥାତ୍ ସଙ୍ଗୀତ ମନ ଓ ଶରୀର ପାଇଁ କିପରି ଏକ ସୁନ୍ଦର ଥେରାପି ହୋଇପାରେ ସେ ବିଷୟରେ କିଛି ବିଶେଷ କଥା ଜାଣିବା। ହଁ ଶ୍ରୋତା ଭଉଣୀ, ଆପଣମାନେ ତ ଏବେ ଶୁଣିଲେ ଜଣେ ବିଶିଷ୍ଟ ତବଲା ବାଦକଙ୍କ ସହ ଏକ ଆନ୍ତରିକ ସାକ୍ଷାତକାର। ସଙ୍ଗୀତର ସାଧନା, ତାଳର ସୌନ୍ଦର୍ଯ୍ୟ ଏବଂ କଳା ପ୍ରତି ସମର୍ପଣ ସମ୍ପର୍କରେ ତାଙ୍କର ମୂଲ୍ୟବାନ ଅନୁଭୂତି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ସେହିଭଳି ସଙ୍ଗୀତ କେବଳ ଆମର ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ମନ ଓ ଶରୀରକୁ ସୁସ୍ଥ ରଖିବାର ଏକ ପ୍ରାକୃତିକ ଉପାୟ। ସେଥିପାଇଁ ଆଜିକାଲି ଅନେକ ଡାକ୍ତର ଓ ବିଶେଷଜ୍ଞ ମଧ୍ୟ ମ୍ୟୁଜିକ୍ ଥେରାପି ବା ସଙ୍ଗୀତ ଚିକିତ୍ସାର ଗୁରୁତ୍ୱ ଉପରେ ଜୋର ଦେଲେଣି। ଦିନସାରା କାମର ଚାପ, ବ୍ୟସ୍ତ ଜୀବନଶୈଳୀ ଏବଂ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଯଦି ଆମେ ପ୍ରତିଦିନ କିଛି ସମୟ ନିଜ ପସନ୍ଦର ମଧୁର ସଙ୍ଗୀତ ଶୁଣିବା କିମ୍ବା କୌଣସି ବାଦ୍ୟଯନ୍ତ୍ରର ଅଭ୍ୟାସ କରିବା, ତେବେ ମନ ଶାନ୍ତ ହୁଏ, ଚାପ କମିଥାଏ ଏବଂ ଏକ ସକାରାତ୍ମକ ଅନୁଭୂତି ମଧ୍ୟ ସୃଷ୍ଟି ହୋଇଥାଏ। ସଙ୍ଗୀତ ଆମର ଭାବନାକୁ ପ୍ରକାଶ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ହଁ ଶ୍ରୋତା ଭଉଣୀ, ବିଶେଷଜ୍ଞମାନଙ୍କ ମତରେ ସଙ୍ଗୀତ ଶୁଣିବା ଦ୍ୱାରା ମାନସିକ ଚାପ ହ୍ରାସ ପାଇପାରେ, ଭଲ ନିଦ ହୋଇପାରେ, ଏକାଗ୍ରତା ବଢ଼ିପାରେ ଏବଂ ମନ ପ୍ରଫୁଲ୍ଲ ରହିପାରେ। କେତେକ ପରିସ୍ଥିତିରେ ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟର ସହାୟତା ଭାବରେ ମଧ୍ୟ ସଙ୍ଗୀତର ବ୍ୟବହାର କରାଯାଏ। ଯଦିଓ ଏହା ଚିକିତ୍ସାର ବିକଳ୍ପ ନୁହେଁ, ତଥାପି ଚିକିତ୍ସା ସହିତ ଏକ ସହାୟକ ଉପାୟ ଭାବେ ଉପକାରୀ ହୋଇପାରେ। ତେଣୁ ଶ୍ରୋତା ଭଉଣୀ, ଆସନ୍ତୁ ପ୍ରତିଦିନ କିଛି ସମୟ ସଙ୍ଗୀତ ପାଇଁ ନିଶ୍ଚୟ ବାହାର କରିବା, ବିଶେଷ କରି ଆମ ଗୃହିଣୀମାନେ। ନିଜ ପସନ୍ଦର ଭଲ ସଙ୍ଗୀତ ଶୁଣନ୍ତୁ, ଶିଖନ୍ତୁ କିମ୍ବା ଅଭ୍ୟାସ କରନ୍ତୁ। ସଙ୍ଗୀତକୁ ଆମ ଜୀବନର ଏକ ସକାରାତ୍ମକ ସାଥୀ ଭାବେ ବାଛି ନିଅନ୍ତୁ, କାରଣ ସ୍ୱର, ତାଳ ଓ ଲୟ ଏହି ସୁନ୍ଦର ସମନ୍ୱୟ କେବଳ କାନକୁ ନୁହେଁ, ମନକୁ ମଧ୍ୟ ସ୍ପର୍ଶ କରିଥାଏ।

ତେବେ ଶ୍ରୋତା ଭଉଣୀ, ଏହି ସୁନ୍ଦର ବାର୍ତ୍ତା ସହିତ ଆଜିର କାର୍ଯ୍ୟକ୍ରମକୁ ମୁଁ ଏଇଠି ରଖୁଛି। ପୁଣି ଭେଟିବା ଆଉ ଏକ ନୂତନ ବିଷୟବସ୍ତୁ ସହ। ସେ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ ଏବଂ ସଙ୍ଗୀତ ସହ ମଧ୍ୟ ଜୀବନକୁ ସୁରିଲା ରଖିଥାନ୍ତୁ। ରହୁଛି, ନମସ୍କାର।

ପ୍ରଚାର କଲୁ ନାରୀ ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌମ୍ୟଶ୍ରୀ ମହାନ୍ତି। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ପିଭି ସିନ୍ଧୁ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ୍। ସମ୍ବାଦ ଶେଷ ହେଲା।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମଭିତ୍ତିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନକ ଲାଗି ନୀତି ପାଇଁ ରାତି 9-6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅବଢ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳାଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀ ବିଗ୍ରହମାନଙ୍କ ବନକ ଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ରାତ୍ର 9 ବିଳମ୍ବିତ ରାତ୍ର 3 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

0: ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ FCRA ଓ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଆୟୋଜିତ ସଣ୍ଡେଜ୍ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ସାଇକେଲ୍ ଚଲାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ କରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆଜି ଅନୁଷ୍ଠିତ ହେଉଛି। ଗଣତି ମଣତି କାର୍ଯ୍ୟରେ ନିୟୋଜିତ ଏକ ଟିମ୍ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନପୂର୍ଣ୍ଣମୀ ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ରାହୁରେଖା, ଝୋବା, ସୁନାଚିତା, ରୂପାରସିକ, ସୁନାଥଣ୍ଟିଆର ଗଣତି ମଣତି କାର୍ଯ୍ୟ ସହିତ 3D ସ୍କାନିଂ କରାଯିବ। ଭିତର ରତ୍ନଭଣ୍ଡାରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଗଣତି ମଣତି ସମ୍ପର୍କରେ ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି,
1: 13ତମ ଦିବସର ଇନଭେଣ୍ଟରାଇଜେସନ ସମ୍ପୂର୍ଣ୍ଣ କରିଥିଲେ। ଚଳନ୍ତି ଭଣ୍ଡାରର ଗଣତି ମଣତି କରାଯାଇଥିଲା, ବାହାର ଭଣ୍ଡାରର ମଧ୍ୟ ଗଣତି ମଣତି କରାଯାଇଥିଲା, ତାପରେ ଆମେ ଭିତର ଭଣ୍ଡାରର ମଧ୍ୟ ଗଣତି ମଣତି ଆରମ୍ଭ କରିଦେଇଛୁ। କେବଳ ଚିତା ଲାଗି ଗୋଟିଏ ଅଳଙ୍କାର ଯୋଉଟାକି ରହିବ, ଉପଲବ୍ଧି ରହିବ, ସେଟା ଚିତ ଅମାବାସ୍ୟା ଦିନ ପିନ୍ଧାଯିବ, କିନ୍ତୁ ସରକାର ଯେହେତୁ ଆମକୁ ସ୍ପେଶାଲ ପରମିସନ ଦେଇଛନ୍ତି, ଏଇଟା ଆମେ ଆଜି 14ତମ ଦିବସ ଇନଭେଣ୍ଟରାଇଜେସନରେ ପ୍ରବେଶ କରିବୁ।
0: ମହାପ୍ରଭୁଙ୍କ ନୀତି ବହୁଳତା କାରଣରୁ ମେ 23 ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1857 ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ସ୍ୱଦେଶର ସ୍ୱାଭିମାନ ରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ବିଦ୍ରୋହର ବହ୍ନି ମଙ୍ଗଳ ପାଣ୍ଡେ ପ୍ରଜ୍ୱଳିତ କରିଥିଲେ। ଏହି ମହାନ ବିପ୍ଳବୀଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସଦାସର୍ବଦା ଅମର ହୋଇ ରହିବ। ଦେଶମାତୃକାର ସେବାରେ ତାଙ୍କର ତ୍ୟାଗ ଓ ନିଷ୍ଠା ପ୍ରତିଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ତାଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ ନିର୍ଭୀକତା, ଅଦମ୍ୟ ଦେଶପ୍ରେମ ଓ ଅଟଳ ସମର୍ପଣ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ସଞ୍ଜୟ ମହାପାତ୍ର ଏଥିରେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ନିମନ୍ତେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା, ପରିବେଶ ସଫା, ପାଣି ଜମୁଥିବା ସ୍ଥାନ ଅନୁଧ୍ୟାନ ଉପରେ ଗୁରୁତ୍ୱ ଦେଇଥିଲେ। ଜ୍ୱର ହେଲେ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପରୀକ୍ଷା କରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ପାଇଁ ସେ ପରାମର୍ଶ ଦେଇଛନ୍ତି। ମ୍ୟାଲେରିଆକୁ ରୋକିବା ପାଇଁ ଗତ ମେ ମାସରେ ସର୍ଭେ କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ମହଜୁଦ ଥିବାବେଳେ ଆଶାକର୍ମୀଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କିଟ୍ ରହିଥିବା ନେଇ ଶ୍ରୀ ମହାପାତ୍ର କହିଛନ୍ତି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦେବଦର୍ଶନ ଆରମ୍ଭ ହୋଇଛି। ସକାଳୁ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ 1:30 ଆଡ଼ପ ଅଭଡ଼ା ବାହାରିଛି। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆସନ୍ତାକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟ

ସରକାର 80 ବେସରକାରୀ ଅନୁଦାନପ୍ରାପ୍ତ ସ୍ନାତକ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ସୁଦ୍ଧା ନୂଆ ନିଯୁକ୍ତି ହୋଇଥିବା ଅଧ୍ୟକ୍ଷମାନଙ୍କୁ ନିଜର କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ କୁହାଯାଇଛି। ଭଦ୍ରକ ଜିଲ୍ଲା ପୁରୁଣା ବଜାର ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ନାରୀ ଆତ୍ମରକ୍ଷା, ଆତ୍ମନିର୍ଭରଶୀଳତା ଓ ସଶକ୍ତିକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 5000 ଉର୍ଦ୍ଧ୍ୱ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ସରକାରଙ୍କ ଉଲ୍ଲାସ ଯୋଜନା ଅଭିଯାନରେ ସେମାନଙ୍କୁ ପଞ୍ଜୀକୃତ କରାଯିବା ସହ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ କରାଯିବ। ଏଥିରେ ବ୍ଲକର 195 ଜଣ ଶିକ୍ଷକ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କୁ ନିଜ ଅଞ୍ଚଳର ଅତିକମ୍ରେ 10 ଜଣ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପଞ୍ଜୀକରଣ କରାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୂଚନା ସମ୍ବଳିତ ଫଳକ ସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ PMAY 2.0 ଅଧୀନରେ 3 ଏନ୍ଏସିରେ ମୋଟ 826 ଘର ମଞ୍ଜୁର କରାଯାଇଛି। ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆସନ୍ତା ମାସ 15 ତାରିଖ ସୁଦ୍ଧା ହିତାଧିକାରୀଙ୍କ ଗୃହ ପ୍ରବେଶ ନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ 98.3 mm ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 611.97 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,64,009 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 91,788 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନକଲାଗି ନୀତି ପାଇଁ 9-6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଥିଲେ ବିବିଧ ଭାରତୀରୁ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଏବେ ଆସନ୍ତୁ ଶୁଣିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ କେତୋଟି ଭଜନ। ପ୍ରଥମେ ଗୋପାଳକୃଷ୍ଣଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।

0: ଆପଣ କ'ଣ ଦୀର୍ଘ ଦିନର ଶାରୀରିକ ଯନ୍ତ୍ରଣା ବା ସ୍ନାୟୁ ଜନିତ ସମସ୍ୟାରେ ପୀଡ଼ିତ କି? ତେବେ ଅତ୍ୟାଧୁନିକ ଚିକିତ୍ସା ଓ ଆନ୍ତରିକ ଯତ୍ନ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ। ପରାମର୍ଶ ପାଇଁ କଲ୍ କରନ୍ତୁ 7577974632। ନମ୍ବରଟି ମନେ ରଖନ୍ତୁ 7577974632। ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ।
1: ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଧବୀର ଆଇଟିଆଇରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ଆଇଟିଆଇ, ବରଟୋଲି NIT ବ୍ୟାକ୍ପୋଷ୍ଟ, ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218। ବୁଧବୀର ଆଇଟିଆଇ, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।

ଭକ୍ତିହିତର କାର୍ଯ୍ୟକ୍ରମ ଆରତୀ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣନ୍ତୁ, ଗାୟତ୍ରୀ ବୋଷଙ୍କ କଣ୍ଠରେ ରଚନା, ସୁକମଣି ନନ୍ଦ।

0: chico tu moroto.
1: ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଶୁଣନ୍ତୁ ଶେଷ ଭଜନଟି। ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ମହମ୍ମଦ ସିକନ୍ଦର ଆଲମ।

ବିଦେହ ରାଜା ନିମି ନବଯୋଗୀନ୍ଦ୍ରଙ୍କଠାରୁ ଭକ୍ତ ଲକ୍ଷଣ ଜାଣିବାକୁ ଚାହିଁଛନ୍ତି। ନବଯୋଗୀନ୍ଦ୍ରଗଣ ନିମିଙ୍କ ଜିଜ୍ଞାସା ଜଣେ ଜଣେ ପୃଥକ୍ ପୃଥକ୍ ଭାବରେ ଚରିତାର୍ଥ କରିଛନ୍ତି। ଏବେ ଅନ୍ୟତମ ଯୋଗୀନ୍ଦ୍ର ହରି ଉତ୍ତମ, ମଧ୍ୟମ ଓ ପ୍ରାକୃତ ଭେଦରେ ତିନି ପ୍ରକାର ଭକ୍ତଙ୍କ ଆଚାର ବ୍ୟବହାର କଥା କହିଛନ୍ତି। ଉତ୍ତମ ଭକ୍ତ ସର୍ବଭୂତରେ ସର୍ବକାରଣ ପରମାତ୍ମା ଭଗବାନଙ୍କ ପ୍ରକାଶ ଦର୍ଶନ କରିଥାନ୍ତି। ମଧ୍ୟମ ଭକ୍ତ ସର୍ବାନୁଭୂତିର ଅଭାବ ବଶତଃ ଭଗବାନଙ୍କୁ ପ୍ରେମ କରେ। ଆଉ ଯିଏ ଶ୍ରଦ୍ଧା ସହକାରେ ପ୍ରତିମାଦିରେ ଶ୍ରୀହରିଙ୍କୁ ପୂଜା କରିଥାନ୍ତି ସେ ହେଉଛନ୍ତି ପ୍ରାକୃତ ଭକ୍ତ।

0: ସମ୍ପର୍କ କରନ୍ତୁ ରତ୍ନମାଳା ଏଣ୍ଟରପ୍ରାଇଜେସ୍ ସହିତ। ଆମ ପାଖରେ ରହିଛି ସବୁ ପ୍ରକାରର ଖାଦ୍ୟ ଓ ପାନୀୟ, ପର୍ସନାଲ କେୟାର, ହୋମ୍ କେୟାର ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀର ବିଶାଳ ସମ୍ଭାର, ସବୁକିଛି ଗୋଟିଏ ଜାଗାରେ ଓ ଉଚିତ ମୂଲ୍ୟରେ। ଅଧିକ ଜାଣିବା ପାଇଁ କିମ୍ବା ଅର୍ଡ଼ର ଦେବା ପାଇଁ ଆଜି ହିଁ କଲ୍ କରନ୍ତୁ 7008900554। ରତ୍ନମାଳା ଏଣ୍ଟରପ୍ରାଇଜେସ୍, ଗୁଣବତ୍ତା ଆଉ ବିଶ୍ୱାସର ପ୍ରତୀକ।
1: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
2: ଆରେ ବା, ହସିଲା।
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍‌ବିଆଇ କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ ଅଗ୍ରଗାମୀ ସାଥୀ। ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ ନମ୍ବର 9437083025।
5: ଓହୋ, ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ୍ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ୍ ସ୍କାନ୍ କରିକି UPIରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫର ପ୍ରତି ଟୁର୍ଣ୍ଣାମେଣ୍ଟ।
6: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
7: ସହଜ ଅଟେ ପ୍ରତିଟି ନେଣ ଦେଣ।
0: ଶ୍ରୋତା ବନ୍ଧୁ, ଆଜିର ନାରୀ ଆଗାମୀ କାଲିର ଭବିଷ୍ୟତ, କିନ୍ତୁ ଏହି ସ୍ୱପ୍ନ ପାଇଁ ଆବଶ୍ୟକ ଟିକେ ସହଯୋଗ ଆଉ ସଠିକ୍ ମାର୍ଗଦର୍ଶନ। ଆଜ୍ଞା ହଁ, ମହିଳା ସଶକ୍ତିକରଣ ଏବଂ ଶିଶୁଙ୍କ ଦକ୍ଷତା ବିକାଶ ପାଇଁ ଆମେ ପ୍ରସ୍ତୁତ। ଆମ ସଂସ୍ଥା ଲେଡି ଲାୟନ୍ ଦ ହେଲ୍ପିଂ ହ୍ୟାଣ୍ଡ ଆମେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଶିଶୁଙ୍କୁ ପ୍ରଦାନ କରୁଛୁ ଏକ ସୁନ୍ଦର ଭବିଷ୍ୟତ। ଆମ ସହ ଯୋଡ଼ି ହୁଅନ୍ତୁ। ଆମର ଠିକଣା JF308 ଜଗଦା ଝିରପାଣି, ରାଉରକେଲା। ଅଧିକ ସୂଚନା ପାଇଁ କଲ୍ କରନ୍ତୁ ବନ୍ଦିତା ମହାନ୍ତଙ୍କୁ ମୋବାଇଲ ନମ୍ବର 8249416238। ଲେଡି ଲାୟନ୍, ଦ ହେଲ୍ପିଂ ହ୍ୟାଣ୍ଡ, ସମାଜ ସେବାରେ ଆମେ ସର୍ବଦା ଆପଣଙ୍କ ପାଖରେ।
8: ଆକାଶବାଣୀ ରାଉରକେଲା, ଏବେ ଶୁଣନ୍ତୁ ପ୍ରଗତି ସିଟି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ଅନିତା ଧଳ।

0: ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ,
1: ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଆପଣ ତ ଜାଣନ୍ତି ବର୍ତ୍ତମାନ କାଳିଆ ସାଆନ୍ତଙ୍କର ଘୋଷଯାତ୍ରା ବା ନବଦିନାତ୍ମକ ଯାତ୍ରା ଉତ୍ସବ ଚାଲିଛି। ତେଣୁ ସେହି ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ କୋଟି କୋଟି ଭକ୍ତମାନଙ୍କୁ ଆମ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଭାରତ ସରସେ ଉତ୍କଳ କମଳ ତାମଧି କେଶର ପୂର୍ଣ୍ଣ ନୀଳାଚଳ। ହଁ ଶ୍ରୋତାବନ୍ଧୁ, ଆପଣ ତ ଜାଣନ୍ତି ଯେ ଓଡ଼ିଶା ହେଉଛି ଜଗନ୍ନାଥଙ୍କର ଭୂମି। ସେହି ହେତୁ ଓଡ଼ିଶା ହେଉଛି ଏକ ଦେବ ରାଜ୍ୟ। ଓଡ଼ିଆମାନଙ୍କର ଜାତୀୟ ଜୀବନ, ସାମାଜିକ ଜୀବନ, ଧର୍ମ, ସଂସ୍କୃତି ସବୁକିଛି ଜଗନ୍ନାଥ ଚେତନାର ପୂର୍ଣ୍ଣ ବିକାଶ। ଜଗନ୍ନାଥ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ, ସକଳ ଅବତାରର ଶ୍ରଷ୍ଠା ଅବତାରୀ। କାଳ କାଳ ଧରି କାଳିଆ ସାଆନ୍ତେ ପାବନ ପୁରୁଷୋତ୍ତମ କ୍ଷେତ୍ରରେ ରତ୍ନ ସିଂହାସନ ଉପରେ ବିରାଜମାନ କରିଛନ୍ତି। ସମସ୍ତ ଦେବତାଙ୍କ

ଦେବତା ଅଟନ୍ତି। ସମସ୍ତ ମତବାଦର ସେ ପ୍ରତୀକ ଅଟନ୍ତି। ସମସ୍ତ ଭକ୍ତମାନଙ୍କର ସେ ପ୍ରାଣ ଅଟନ୍ତି। ମଦ୍ଭକ୍ତଂ ବିନୋଦାର୍ଥେ କରୋମି ବିବିଧ କ୍ରିୟା। ଆଜି ନୁହେଁ ଶ୍ରୋତାବନ୍ଧୁ, କାଳକାଳ ଧରି କାଳିଆ ସାନ୍ତେ ପ୍ରତ୍ୟେକ ଭକ୍ତମାନଙ୍କର ଆନନ୍ଦ ପାଇଁ ସେ ସମସ୍ତ ଲୀଳା କରିଥାନ୍ତି। ଆଉ ସେହି ଲୀଳାଗୁଡ଼ିକ ମଧ୍ୟରେ ଦାରୁବ୍ରହ୍ମ ଦେବତା ଜଗନ୍ନାଥଙ୍କର ନବଦିନାତ୍ମକ ଘୋଷଯାତ୍ରା, ଓଡ଼ିଆ ଜନମାନସର ଓଡ଼ିଆ ଭାବାବେଗର ଏକ ବିଶେଷ ଉତ୍ସବ। ହଁ ଶ୍ରୋତାବନ୍ଧୁ, ବିଶ୍ୱ ଭ୍ରାତୃତ୍ୱ ସମ୍ପ୍ରୀତି ଓ ସଂହତିର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନବଦିନାତ୍ମକ ଯାତ୍ରା ଉପଲକ୍ଷେ ଏକ ବିଶେଷ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଉପସ୍ଥାପନା କରିବାକୁ ଯାଉଛୁ, ଯାହା ଆପଣଙ୍କୁ ମଧ୍ୟ କାଳିଆ ଡୋରିରେ ବାନ୍ଧି ରଖିବ। ଶ୍ରୋତାବନ୍ଧୁ, ସେ ହେଉଛନ୍ତି ଅନାଥର ନାଥ, ଜଗତର ନାଥ, ଜଗନ୍ନାଥ। ଆସନ୍ତୁ ଶୁଣିବା ସମବେତ କଣ୍ଠରେ ଏହି ସୁନ୍ଦର ଭଜନଟିକୁ। ଗାଇଛନ୍ତି ଗୁରୁ ଶ୍ରୀ ଫକୀରଚରଣ ପତି, ଡକ୍ଟର ସିପ୍ରା ଦାସ ଏବଂ ସଞ୍ଜୟ କୁମାର ଜେନା।

0: ତେବେ ଶ୍ରୋତାବନ୍ଧୁ,
1: ହାରମୋନିୟମରେ ଅଛନ୍ତି ସଞ୍ଜୟ କୁମାର ଜେନା, କିବୋର୍ଡରେ ଅଛନ୍ତି ଦେବେନ୍ଦ୍ର ରଣା ଏବଂ ତବ୍ଲାରେ ଅଛନ୍ତି ଦୁର୍ଗା ଚରଣ ମଲ୍ଲିକ।
2: ତୁମେ ବ୍ରହ୍ମା ବିଷ୍ଣୁ, ତୁମେ ମହେଶ୍ୱର।

ହଁ ଶ୍ରୋତା ବନ୍ଧୁ, ଜଗନ୍ନାଥ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ, ସକଳ ଅବତାରର ଶ୍ରଷ୍ଠା ଅବତାରୀ। କାଳ କାଳ ଧରି କାଳିଆ ସାନ୍ତେ ପାବନ ପୁରୁଷୋତ୍ତମ କ୍ଷେତ୍ରରେ ନୀଳାଦ୍ରି କନ୍ଦର ମଧ୍ୟରେ ରତ୍ନ ସିଂହାସନ ଉପରେ ବିରାଜମାନ କରିଛନ୍ତି। ତାଙ୍କର ଅପୂର୍ବ ରୂପ ସହିତ ତାଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ତୁଳସୀ ଓ ଦୟଣା ମାଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆନନ୍ଦ ଓ ସୌନ୍ଦର୍ଯ୍ୟ ଆହୁରି ଦ୍ୱିଗୁଣିତ ହୋଇଥାଏ। ଆହା କି ମନୋରମ ଦୃଶ୍ୟ ପ୍ରଭୁଙ୍କର! ହଁ ଶ୍ରୋତାବନ୍ଧୁ, ତାଙ୍କ ଭାବ ବିନୋଦିଆ ରୂପ ସମଗ୍ର ବିଶ୍ୱକୁ ପ୍ରେମ ଓ କରୁଣାର ବାର୍ତ୍ତା ପ୍ରଦାନ କରେ। ଏବେ ଆସନ୍ତୁ ଶୁଣିବା ଏ ସୁନ୍ଦର ଭଜନଟିକୁ ଡକ୍ଟର ସିପ୍ରା ଦାସଙ୍କ କଣ୍ଠରୁ।

ବାସ୍ତବରେ ଶ୍ରୋତାବନ୍ଧୁ, ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଦିବ୍ୟ ରୂପ ସାରା ଜଗତକୁ ଆଲୋକିତ କରୁଛି। 64 କଳାର ଅଧିକାରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାକ୍ଷାତ 16 କଳାର ପରମ ବ୍ରହ୍ମ, ଯାହାଙ୍କ ଶ୍ୟାମଳ ଶ୍ରୀମୁଖ ଓ ବିଶାଳ ଚକାଡ଼ଳା ଭକ୍ତକୁ ବିମୋହିତ କରିଥାଏ। ବାସ୍ତବରେ ସେ ଅନନ୍ୟ ସୌନ୍ଦର୍ଯ୍ୟର ଅଧିକାରୀ। ସେ କାଳିଆ ହାତୀଙ୍କ ସୌନ୍ଦର୍ଯ୍ୟ ଖୁବ୍ ମନଲୋଭା। ସେଇ କାଳିଆ ହାତୀର ବେଶ, ତାର ଚାଲି, ତାର ଠାଣି କି ଅପୂର୍ବ। ଆସନ୍ତୁ ଶୁଣିବା ଏହି ସୁନ୍ଦର ହୃଦୟ ସ୍ପର୍ଶୀ ସଙ୍ଗୀତଟିକୁ। ଗାଇଛନ୍ତି ସଞ୍ଜୟ କୁମାର ଜେନା।

ସେ ହେଉଛନ୍ତି ଭାବର ଠାକୁର, ଭକ୍ତର ଭାବରେ ହିଁ ସେ ବନ୍ଧା, ସେ ସର୍ବନିୟନ୍ତା। ଭକ୍ତମାନଙ୍କ ପାଇଁ ମନ୍ଦିର ବାହାରକୁ ସ୍ୱୟଂ ଭକ୍ତମାନଙ୍କ ପାଖକୁ ଆସିଥାନ୍ତି। ତାଙ୍କ କରୁଣାର ନେତ୍ର ଭକ୍ତମାନଙ୍କ ଉପରେ ପକାଇବା ଲାଗି ସେ ଝୁଲି ଝୁଲି ହଲି ହଲି ରଥକୁ ଗମନ କରନ୍ତି ସ୍ୱୟଂ ଭଗବାନ। ସତରେ ଅପରମ୍ପାର ତାଙ୍କ ଲୀଳା ଖେଳା। ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ଏହି ସୁନ୍ଦର ଭକ୍ତି ସଙ୍ଗୀତଟିକୁ। ଗାଇଛନ୍ତି ଗୁରୁ ଶ୍ରୀ ଫକୀର ଚରଣପତି।

ଆଜି ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମରେ ଶୁଣିବେ ବର୍ତ୍ତମାନର ଜଳବାୟୁ ଓ ଜୁଲାଇ ମାସର ଚାଷବାସ। ଆଲୋଚନା କରିଛନ୍ତି ସୁନ୍ଦରଗଡ଼ର ରିଜିଓନାଲ ରିସର୍ଚ୍ଚ ଟେକ୍ନୋଲୋଜି ଟ୍ରାନ୍ସଫର ଡକ୍ଟର ସଜୀବ କୁମାର ବିଶ୍ୱାସୀ। ଆଜି ରାତି 8:00 ରହିଛି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। 8:30 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ସମାଚାର ଦର୍ପଣ। 8:45 ସମାଚାର ସନ୍ଧ୍ୟା ଏବଂ ରାତି 9:00 ରହିଛି ଇଂରାଜୀରେ ସମ୍ବାଦ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। 9:15 କାର୍ଯ୍ୟକ୍ରମ ଶୁଣିପାରିବେ ବିବିଧ ଭାରତୀରୁ। ଆଜି ରାତି 10:00 ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ନାଟକ 22 ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ। ପରିଶେଷରେ ରାତି 11:00 ଶୁଣିବେ ହିନ୍ଦୀରେ ସମ୍ବାଦ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆଜିର ଚଳିତ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଏବେ ଆସନ୍ତୁ ଜାଣିନେବା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ।

ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମଚରିତ ମାନସର 230ତମ ଅଧ୍ୟାୟ। 7:25 ଶୁଣିବେ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ଜୀବନ। 8:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀରେ ହେରା ପଞ୍ଚମୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 8:45 ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଓରାମ ଗୀତ, ପରିବେଷଣ କରିଛନ୍ତି କିରଣ ଏକା ଏବଂ ସାଥୀ। 10:50 ଶୁଣିବେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର ଶୁଣିବେ 1331ତମ ଅଧ୍ୟାୟ। 5:30 ନାରୀମହଲ କାର୍ଯ୍ୟକ୍ରମ ଏବଂ 7:30 ଶୁଣିବେ ଖେତ କମାର କାର୍ଯ୍ୟକ୍ରମ। ଆସନ୍ତାକାଲି 10:00 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ଗୀତିନାଟ୍ୟ ନୀଳଶୈଳ, ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତ କାନୁନଗୋ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମରେ କେତୋଟି ଭଜନ। ପ୍ରଥମେ ଅନୁରାଧା ପଡ଼ୁଆଲଙ୍କ କଣ୍ଠରେ ରଚନା ଭାରତ ଆଚାର୍ଯ୍ୟ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଭଜନଟି।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672। ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି। ଅରକ୍ଷିତ ଧାରୁଆଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଦୟାନିଧି କୁମ୍ଭାର।

ଶ୍ରୋତାବନ୍ଧୁ ଶୁଣିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧ ମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9-6 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ଗଣତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିନ୍ରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ

0: ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ରାତ୍ର 9 ଘଟିକାରୁ ବିଳମ୍ବିତ ରାତ୍ରି 3 ଘଣ୍ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ପୂର୍ବାହ୍ନ 11:30ରୁ ପ୍ରାୟ 2:27 ପର୍ଯ୍ୟନ୍ତ ଅଳଙ୍କାର ଗଣତି ମଣତି କରାଯାଇଥିବା ବେଳେ ମହାପ୍ରଭୁଙ୍କ 9 ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଓ ମେଳକ କାର୍ଯ୍ୟ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଗ୍ରାଫିଂ ଏବଂ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଇଥିଲା। ତେବେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଝୋବାକଣ୍ଠି ଅଳଙ୍କାରର ଗଣତି ଓ ମେଳକ ହୋଇପାରିନାହିଁ। ସ୍ନାନ ପୂର୍ଣ୍ଣିମା ପରେ ରାହୁ ରେଖା ଚିତା ଅଣ୍ଟାପଟି ଓଲାଗି ହୋଇଥିବା ବେଳେ ନୀଳାଦ୍ରୀ ବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି ମଣତି ହୋଇଛି। ଗଣତି କାର୍ଯ୍ୟ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି,
1: ଗତ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହେଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେବକମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ରତ୍ନ ଖଚିତ ଚିତା 3 ବାଡ଼ର ଚିତାର ଆଜି ଓଜନ ମାପ, ତାର ଯାହା ଫଟୋଗ୍ରାଫି ଭିଡ଼ିଓଗ୍ରାଫି 3D ମ୍ୟାପିଂ ସହିତ ଯେତେ ବି ରତ୍ନ ଖଚିତ ହେଇଛି ସେଇ ଚିତା ଗୁଡ଼ିକରେ ତାର ରତ୍ନ ବିଶାରଦ ଅଛନ୍ତି ବା ଜେମୋଲୋଜିଷ୍ଟ ଅଛନ୍ତି, ତାର ସେ ଚିହ୍ନଟ କଲେ, ତାର ପୂର୍ଣ୍ଣତାର ସହିତ ତାକୁ କରାଗଲା। ଖୁସିର କଥା 78 ତାଲିକାରେ ଯାହା ବି ବର୍ଣ୍ଣିତ ହେଇଛି ସେଇ ହିସାବରେ ତାହା ମେଳକ ମଧ୍ୟ ହେଲା।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ତକତପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ, ନେତୃତ୍ୱ ବିକାଶ ଓ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ। ଏହାସହ ସୁଭଦ୍ରା ଶକ୍ତିକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଲକ୍ଷପତି ଦିଦି ସହାୟିକାମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥିରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବ୍ଲକସ୍ତରୀୟ ଫେଡେରେସନର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ରାଇରଙ୍ଗପୁର ଓ ବାରିପଦା ସାରସପଣାର ବିଧାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ନିର୍ମାଣ ହେବ। ଏଥିନିମନ୍ତେ 8,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ଉପକୂଳ ଅଞ୍ଚଳର ସଡ଼କ ଭିତ୍ତିଭୂମିର ଉନ୍ନତି କରାଯିବା ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡାଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍, ଓଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ଅଧିବେଶନ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ, ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ସମ୍ଭାଦପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଗତ 12 ବର୍ଷ

0: ମଧ୍ୟରେ ଏହି କାର୍ଯ୍ୟକ୍ରମ 135 ସଂସ୍କରଣ ଶେଷ କରିଛି। ଆସନ୍ତା 26 ତାରିଖରେ ପ୍ରଧାନମନ୍ତ୍ରୀ 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଦେଶବାସୀଙ୍କଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଏହା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସାଧାରଣ ଲୋକଙ୍କ କୃତିତ୍ୱକୁ ଦେଶର 140 କୋଟି ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 106880 ଆସନ ଖାଲି ରହିଥିବା ବେଳେ ବିଜ୍ଞାନରେ 60828, ବାଣିଜ୍ୟରେ 24288, ସେଲ୍ଫ ଫାଇନାନ୍ସିଂରେ 4172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6757 ଆସନରେ ନାମ ଲେଖା ହେବ। ମେଧା ତାଲିକା ପ୍ରକାଶ ପରେ ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କିନ୍ରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି, ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ବିଜ୍ଞାନ ପ୍ରତି ସେମାନଙ୍କର ନିଷ୍ଠା ଓ ଆଗ୍ରହ ଆଗାମୀ ଦିନରେ ଅନେକଙ୍କୁ ରସାୟନ ବିଜ୍ଞାନ ଅଧ୍ୟୟନ ଓ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଯୋଗାଇବ। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ 1ରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 612.29 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 162,172 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 93,360 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ 9:00-6 ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମିଳନ୍ତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିନ୍ରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ପତ୍ନୀ ପରିବାରର ଭିତ୍ତି କହିଲେ ଭୁଲ ହେବ ନାହିଁ। ଆସନ୍ତାକାଲି ହେରା ପଞ୍ଚମୀ। ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନିନୀ ମା ମହାଲକ୍ଷ୍ମୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଫେରିଆସିବେ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ମଧ୍ୟ ରୁକୁଣା ରଥଯାତ୍ରାରେ ଦେବୀ ପାର୍ବତୀଙ୍କୁ ସାଙ୍ଗରେ ନେଇନଥିବାରୁ ଦେବୀ ପାର୍ବତୀ ହେରା ଦଶମୀ ଦିନ ରାମେଶ୍ୱର ମନ୍ଦିର ଯାଇ ଅଭିମାନ୍ୟ ମହାପ୍ରଭୁଙ୍କୁ ଦୋଷାରୋପ କରନ୍ତି। ତେବେ ଚୈତ୍ର ମାସର ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କୁ ଦେଖା କରିବା ପାଇଁ କରିଥିବା ସତ୍ୟ ରକ୍ଷା କରିବାକୁ ଆସିଥିବା କହି ପ୍ରଭୁ ବୁଝାଇଥିଲେ ବି ମାତା ସନ୍ତୁଷ୍ଟ ନ ହୋଇ ଫେରିବା ସମୟରେ ରୁକୁଣା ରଥ ଭାଙ୍ଗିଦେଇ ଚାଲିଆସନ୍ତି। ଏହି ପର୍ବ ମହାପ୍ରଭୁଙ୍କ ଜୀବନରେ ବି ପତ୍ନୀଙ୍କ ଗୁରୁତ୍ୱକୁ ଦର୍ଶାଇଥାଏ। ଦେଶରେ ଏପରି କେତେକ ମନ୍ଦିର ରହିଛି ଯେଉଁଠି ପତ୍ନୀଙ୍କ ପ୍ରାଧାନ୍ୟ ପ୍ରମୁଖ ଆକର୍ଷଣ। ଏପରି କେତୋଟି

0: ଅନନ୍ୟ ମନ୍ଦିର ସମ୍ପର୍କରେ ଆସନ୍ତୁ ଜାଣିବା। ଦେବଭୂମି ଉତ୍ତରାଖଣ୍ଡରେ ରହିଛି ହିଡ଼ିମ୍ବା ଦେବୀ ମନ୍ଦିର। ନୈନିତାଳଠାରୁ 25 କିଲୋମିଟର ଦୂରରେ ଥିବା ସାତ ତାଲର ହିଡ଼ିମ୍ବା ପାହାଡ଼ ଉପରେ ଏହି ମନ୍ଦିର ଥିବାବେଳେ ଏହି ଅଞ୍ଚଳ ହିଡ଼ିମ୍ବା ଧାମ ଭାବେ ଜଣାଯାଏ। ସତାୟୁ ସଦ୍ଗୁରୁ ବନଖଣ୍ଡି ମହାରାଜ ଏଠାରେ ମହାବଳୀ ଭୀମଙ୍କ ପତ୍ନୀ ହିଡ଼ିମ୍ବା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏଠାରେ ମଧ୍ୟ ଭାରତମାତାଙ୍କ ମନ୍ଦିର ଅଛି ଏବଂ ଦେଶର ସମସ୍ତ ରାଜ୍ୟରୁ ମାଟି ଆଣି ଏଠାରେ ରଖାଯାଇଛି। ପୌରାଣିକ ମାନ୍ୟତା ଅନୁସାରେ ହିଡ଼ିମ୍ବା ପର୍ବତରେ ହିଡ଼ିମ୍ବା ଓ ତାଙ୍କ ଭାଇ ହିଡ଼ିମ୍ବ ରହୁଥିଲେ। ପାଣ୍ଡବମାନଙ୍କ ଅଜ୍ଞାତବାସ ବେଳେ ହିଡ଼ିମ୍ବା ଭୀମଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିଥିଲେ। ସେମାନଙ୍କ ପୁତ୍ରଙ୍କ ନାମ ଥିଲା ଘଟୋତ୍କଚ। ହିଡ଼ିମ୍ବା ଧାମରେ ଏକାଧିକ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ରହୁଥିବା ଜଣାଯାଏ। ରାମଭକ୍ତ ହନୁମାନ ବାଲ ବ୍ରହ୍ମଚାରୀ ଭାବେ ପରିଚିତ, ତେବେ ଭାରତର ଅନେକ ଅଞ୍ଚଳରେ ତାଙ୍କୁ ବିବାହିତ ବୋଲି ଗ୍ରହଣ କରାଯାଇଛି। ରାମାୟଣରେ ମଧ୍ୟ ତାଙ୍କ ପୁତ୍ର ପ୍ରସଙ୍ଗ ରହିଛି। ତେଲଙ୍ଗାନା ରାଜ୍ୟରେ ସ୍ୱତନ୍ତ୍ର ଭାବେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି ହନୁମାନ। ହାଇଦ୍ରାବାଦଠାରୁ ପ୍ରାୟ 220 କିଲୋମିଟର ଦୂରରେ ମହାବୀର ହନୁମାନ ଏବଂ ତାଙ୍କ ପତ୍ନୀ ସୁର୍ବଚଳାଙ୍କ ମନ୍ଦିର ରହିଛି। ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ଯେ ଏଠାରେ ଦର୍ଶନ କଲେ ବୈବାହିକ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ପତିପତ୍ନୀଙ୍କ ବନ୍ଧନ ଅତୁଟ ରହେ। ସୁର୍ବଚଳା ସୂର୍ଯ୍ୟଙ୍କ କନ୍ୟା ହୋଇଥିବା ବେଳେ ପରାଶର ସଂହିତାରେ ମଧ୍ୟ ହନୁମାନ ଏବଂ ସୁର୍ବଚଳାଙ୍କ ବିବାହ କଥା ରହିଛି। ପୌରାଣିକ କଥା ଅନୁସାରେ ହନୁମାନ ସୂର୍ଯ୍ୟଦେବଙ୍କଠାରୁ ବିଦ୍ୟା ଶିକ୍ଷା କରୁଥିବା ବେଳେ 9ଟି ବିଦ୍ୟାରୁ 5ଟି ଶିକ୍ଷା କରିଥିଲେ। ତେବେ ଅବଶିଷ୍ଟ ପାଇଁ ସେ ବିବାହିତ ହେବା ଜରୁରୀ ଥିଲା। ଏହା ବାଲ ବ୍ରହ୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କଲା। ତେଣୁ ସୂର୍ଯ୍ୟଦେବ ନିଜ ଶକ୍ତିରୁ ଏକ କନ୍ୟା ସୃଷ୍ଟି କରି ହନୁମାନଙ୍କୁ ତାଙ୍କ ସହ ବିବାହ କରାଇଲେ। ବିବାହ ପରେ ପରେ ସୁର୍ବଚଳା ତପସ୍ୟାରେ ଲୀନ ରହିଥିଲେ ଏବଂ ହନୁମାନ ବିବାହିତ ହୋଇଥିଲେ ମଧ୍ୟ ବ୍ରହ୍ମଚାରୀ ହୋଇ ରହିଲେ। ଦେଶରେ ଗ୍ରହରାଜ ଶନିଦେବଙ୍କର ଏକମାତ୍ର ଏପରି ମନ୍ଦିର ରହିଛି ଯେଉଁଠି ସେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି। ଛତିଶଗଡ଼ର କର୍ବଦା ଜିଲ୍ଲା ଅନ୍ତର୍ଗତ କରିଆମ୍ମା ଗ୍ରାମରେ ଏହି ମନ୍ଦିର ରହିଛି। ଭୋରମଦେବ ମାର୍ଗରେ 15 କିଲୋମିଟର ଦୂରରେ ଛପ୍ରି ଗ୍ରାମ ରହିଛି। ସେଠାରୁ ମଡ଼ୁଆ ମହଲ ଗଲେ ତାପରେ ପଥୁରିଆ ରାସ୍ତାରେ କିଛି ବାଟ ଯାଇ କରିଆମ୍ମା ପହଞ୍ଚି ହୁଏ। ଏଠାରେ ଶନିଦେବଙ୍କୁ ପତ୍ନୀ ସ୍ୱାମିନୀଙ୍କ ସହ ପୂଜା କରାଯାଉଛି। ବିବାହିତ ଦମ୍ପତି ଏହି ମନ୍ଦିରରେ ଦର୍ଶନ କଲେ ଏବଂ ସୋରିସ୍ତେଲ ଅର୍ପଣ କଲେ ସେମାନଙ୍କ ଜୀବନରେ ବାଧାବିଘ୍ନ ଆସେ ନାହିଁ ବୋଲି ବିଶ୍ୱାସ କରାଯାଏ। ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀରାମଙ୍କର ମନ୍ଦିର ରହିଛି ଯେଉଁଠି ରାମ ଦରବାର ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଭେଣ୍ଡ ଜିଲ୍ଲା ଅନ୍ତର୍ଗତ ଗୋହଦଠାରେ ଥିବା ପ୍ରାଚୀନ କିଲ୍ଲାରେ ଭଗବାନ ଲକ୍ଷ୍ମଣ ଏବଂ ତାଙ୍କ ପତ୍ନୀ ଉର୍ମିଳାଙ୍କର ମନ୍ଦିର ରହିଛି। ଏଠାକାର ପୂଜକଙ୍କ କହିବା ଅନୁସାରେ ଏହି ମନ୍ଦିର 500 ବର୍ଷରୁ ଅଧିକ ପୁରୁଣା। ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଏହା 1762 ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ଭାବେ ଲକ୍ଷ୍ମଣ ଏବଂ ଉର୍ମିଳାଙ୍କ ପୂଜା କରାଯାଉଥିବା ଏହା ଦେଶର ଏକମାତ୍ର ମନ୍ଦିର ବୋଲି କୁହାଯାଏ। ଗୋହଦର ରାଜା ଛତ୍ର ସିଂ ରାଣା ଏବଂ ତାଙ୍କ ପତ୍ନୀ ଏହି ମନ୍ଦିର ନିର୍ମାଣ କରାଇଥିଲେ। ପ୍ରଥମେ ଏହି ମନ୍ଦିର ପୁଷ୍କରିଣୀ ମଝିରେ ରହିଥିବାରୁ ରାଣୀ ଡଙ୍ଗାରେ ସେଠାକୁ ପୂଜା କରିବା ଲାଗି ଆସୁଥିଲେ। ଇତିହାସ ଅନୁସାରେ ଏହି କିଲ୍ଲାରେ ଜାଠମାନେ ଶାସନ କରୁଥିଲେ। ଭଗବାନ ଲକ୍ଷ୍ମଣ ଗୋହଦ ରାଜାଙ୍କୁ ସ୍ୱପ୍ନରେ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହାକୁ ପାଳନ ମଧ୍ୟ କରିଥିଲେ। ରାଜସ୍ଥାନର ଭରତପୁରଠାରେ ମଧ୍ୟ ଏକ ମନ୍ଦିରରେ ଲକ୍ଷ୍ମଣ ଓ ଦେବୀ ଉର୍ମିଳାଙ୍କୁ ପୂଜା କରାଯାଉଛି। ଏଠାକାର ରାଜପରିବାର ଲକ୍ଷ୍ମଣଙ୍କୁ ସେମାନଙ୍କ କୁଳ ଦେବତା ଭାବେ ଗ୍ରହଣ କରିଛନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ। ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନା ସତ୍ୟବ୍ରତ ବେହୁରା।
2: କାର୍ଯ୍ୟକ୍ରମ ଶୁଣୁଥିଲେ ରେଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଉଜବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ହୋଇଥିବାର 58 ନମ୍ବର କେମିଷ୍ଟ୍ରି ଅଲମ୍ପିଆଡ୍ ଥି ଭୁବନେଶ୍ୱରର ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ସ୍ୱର୍ଣ୍ଣପଦକ ମିଳିଛି। ସେ ଭାରତୀୟ ଦଳଥି ଯାଇଥିବାର ବେଳେ ତାଙ୍କର ସାଙ୍ଗେ ଥିବାର ଆଉ ତିନିଜଣ ଛାତ୍ରଙ୍କୁ ଭିଲ୍ ସ୍ୱର୍ଣ୍ଣପଦକ ମିଳିଥିବାର ସୂଚନା ମିଳିଛି। ଅଲଗା ତିନିଜଣ ସ୍ୱର୍ଣ୍ଣ ବିଜେତା ହେଲେ ପଞ୍ଜାବର ହର୍ଷିତ ସିଙ୍ଗଲା, ଦିଲ୍ଲୀର କବୀର ଚିଲ୍ଲାର, ହାଇଦ୍ରାବାଦର ସନ୍ଦୀପ କୁଚି। ଏ ପ୍ରତିଯୋଗିତାଟି 93 ଦେଶର 363 ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ। ପଦକ ଜିତିଥିବାର ପହିଲା ଠାନ୍ତି ଭାରତ, ଚାଇନା ଆଉ ଭିଏତନାମ ରହିଛନ୍। ଏ ପ୍ରତିଯୋଗିତା ରସାୟନ ବିଜ୍ଞାନ କ୍ଷେତ୍ରଟି ପରୀକ୍ଷାମୂଳକ ଆଉ ସିଦ୍ଧାନ୍ତ ଉପନୀତ ଉପରେ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବଡ଼ ସଫଳତା ଲାଗି ସ୍ୱର୍ଣ୍ଣ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଏ ବିଦ୍ୟାର୍ଥୀମାନଙ୍କର ବିଜ୍ଞାନ ପ୍ରତି ଥିବା ନିଷ୍ଠା ଆଉ ଆଗ୍ରହ ସାରା ଦେଶକେ ଗର୍ବିତ କରିଛି। ଏ ସଫଳତା ଅଗଣିତ ଯୁଆନ ପିଢ଼ିଙ୍କର ମନକେ ରସାୟନ ବିଜ୍ଞାନ ଥି ଅଧ୍ୟୟନ ଆଉ ଉତ୍କର୍ଷତା ହାସଲ କରବାରକେ ତହକାବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କର ଜୟନ୍ତୀ ଅବସରରେ ଦେଶବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍। 1857 ମସିହା ଭାରତର ପହିଲା ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଆଉ ଦେଶପ୍ରେମର ପ୍ରତିଗାନ। ସ୍ୱଦେଶର ସ୍ୱାଭିମାନ ରକ୍ଷା ଲାଗି ବ୍ରିଟିଶ ଶାସନ ବିରୋଧୀ ପହିଲା ବିଦ୍ରୋହର ବାଟ ଫିଟିଥିଲେ। ଏ ମହାନ ବିପ୍ଳବୀଙ୍କର ବଳିଦାନ ଇତିହାସର ପୃଷ୍ଠା ଥି ସବୁବେଳେ ଅମର ହୋଇକରି ରହିବା। ଦେଶ ମାତୃକାର ସେବା ଲାଗି ତାଙ୍କର ତ୍ୟାଗ ଆଉ ନିଷ୍ଠା ଭାରତୀୟମାନଙ୍କର ମନ ଭିତରେ ଦେଶପ୍ରେମ ଭାବନା ଯୋଗାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳ ପାଣ୍ଡେଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ତାଙ୍କର ସାହସ ଓ ସର୍ବୋଚ୍ଚ ବଳିଦାନ ଆଜ୍ଭିଲ୍ ଫି ଭାରତୀୟଙ୍କର ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆବା ପିଢ଼ିକେ ପ୍ରେରଣା ଯୋଗାବା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ମଙ୍ଗଳ ପାଣ୍ଡେଙ୍କ ନିର୍ଭୀକତା, ଅଦ୍ୟମ ଦେଶପ୍ରେମ ଆଉ ଅଟଳ ସମର୍ପଣ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇଥିଲା। କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82 ନମ୍ବର ସଂସ୍କରଣଟି ଯୋଗ ଦେଇଛନ୍। ଏ କାର୍ଯ୍ୟକ୍ରମଟି ସାରା ଦେଶ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଭାଗ ନେଇଥିଲେ। ଏ ଅବସରରେ ମନ୍ତ୍ରୀ ଡକ୍ଟର ମାଣ୍ଡଭିୟ କହିଛନ୍, ଏ ପଦକ୍ଷେପ ସ୍ୱାସ୍ଥ୍ୟ ଓ ପରିବେଶ ଲାଗି ଦାୟିତ୍ୱବୋଧର ଗୋଟେ ବଡ଼ ବାର୍ତ୍ତା ଦେଉଛି। ସାଇକେଲ୍ ଚଲାବାରଟା ଗୋଟେ ଛୋଟ ଚେଷ୍ଟା ହେଲେ ବି ଏଇଟା ସ୍ୱାସ୍ଥ୍ୟ ଲାଗି ଭଲ୍ ହେ। ଫି ରହିବାର ସାଇକେଲ୍ ଚଲାବାର ଲାଗି ଘଣ୍ଟେ ସମୟ ଦେବାରକେ ମନ୍ତ୍ରୀ ଲୋକ ଆହ୍ୱାନ କରିଛନ୍। ଏ ପ୍ରକାରର ଅଭ୍ୟାସ ଲୋକକୁ ସୁସ୍ଥ ରଖବାର ସହିତ ପ୍ରଦୂଷଣ କମାବାର ଓ ଦେଶର ଇନ୍ଧନ ସଞ୍ଚୟ କରିବା ଥି ଯୋଗଦାନ ରଖବା। ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ନ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ ଆସି ଯାଇଛି। ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା, ଖଡ଼ିଆଲ ଓ ଖରିଆଲ ରୋଡ୍ NSC ନ କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ବାବଦେ ପଚାରିକରି ବୁଝିଛନ୍। ଉନ୍ନୟନମୂଳକ ପ୍ରକଳ୍ପ କାମ ମୂଲ ହେବାର ଆଗନୁ ପ୍ରକଳ୍ପ ବାବଦେ ସବୁ ସୂଚନା ଥିବାର ଫଳକ ସ୍ଥାପନା କରବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକଟି 2 ଖେପ୍ PMAY ଅଧୀନତି 3 NSC ନ ମୋଟ 826 ଘର ମଞ୍ଜୁର କରାଯାଇଛି। ତିଆରି ଚାଲିଥିବାର ଘରମାନଙ୍କର କାମକେ ତୁର୍ତ୍ତି କରିକରି ଆବା ମାସର 15 ତକ ହିତାଧିକାରୀମାନଙ୍କର ଗୃହପ୍ରବେଶ ସୁନିଶ୍ଚିତ କରବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଅମୃତ 2.0 ଯୋଜନା ଅଧୀନତି ସହରାଞ୍ଚଳର ବର୍ଷା ପାଣି ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବହୁଟେ ପଦକ୍ଷେପ ନିଆଯାଉଛି। ପାଣି ସୁରକ୍ଷା ସୁନିଶ୍ଚିତ କରିବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ମୁକାବିଲା କରିବାର କାର୍ଯ୍ୟକ୍ରମର ମୁଖିଆ ଲକ୍ଷ୍ୟ ଏ। ଅଭିଯାନ ଅଧୀନତି ଦେଶର 27 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ପାଖାପାଖି 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍। ବର୍ଷା ପାଣି ସଂରକ୍ଷଣ, ଭୂତଳ ଜଳସ୍ତର ବଢ଼ାବାରଟାକେ ପ୍ରୋତ୍ସାହନ ଦେବାରକେ ଏ ଦିଗେ ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବା 26 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ଓପନ୍ ପୋର୍ଟାଲ୍ ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1170 ଡାଏଲ୍ କରିକରି ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଆ ଏବା 24 ତକ ଲୋକେ ନିଜର ମତାମତ ଦେଇପାରିବେ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏବା ହପ୍ତା 24 ଆଡ଼େ ରାଜ୍ୟର ଉତ୍ତର ଭାଗ ଓ ଇତାର ପାଖର ଇଲାକାନ ଫେର୍ ଗୋଟେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ସମୁଦ୍ର ଖଣି ଆର୍ ଭିତରିଆ ଜିଲ୍ଲାମାନଙ୍କୁ ମଧ୍ୟମରୁ ଜବର ବର୍ଷା ହୋଇପାରେ। ସିଆଡ଼େ ଲଘୁଚାପ ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଏବା 24 ଭିତରେ ଜବର ବର୍ଷା ଲାଗି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁ

ଖଣ୍ଡାନ ଜଳସ୍ତର ବଡ଼ଭାନୁ ଡ୍ୟାମ୍ କର୍ତ୍ତୃପକ୍ଷ 4 ଗେଟ୍ ଖୋଲା ଯାଇକରି ମହାନଦୀକେ ବୟଡ଼ ପାଣି ଛଡ଼ାଯାଉଛି। ଜଲଭଣ୍ଡାଲ ଜଳସ୍ତର ଆଜି ସଞ୍ଜର 6 ବଜେ ତକ 612.29 ଫୁଟ ରହିଥିଲା। ଏହି ସମୟତି 4 ଗେଟ୍ ଦେଇକରି ଫି ସେକେଣ୍ଡଥି 93,360 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 162,172 ଘନଫୁଟ ପାଣି ଜଲଭଣ୍ଡାରକେ ଆସୁଛି। ଶେଷ ମୁଖ୍ୟ ଖବର ଫେର ଘାଏ ଶ୍ରୀକ୍ଷେତ୍ର ପୁରୀନ ଗୁଣ୍ଡିଚା ମନ୍ଦିରର ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଥା ମୂର୍ତ୍ତି। ଆଷ୍ଟନ ମିଳିଲା ଆଡ଼ପ ଅଭଡ଼ା। ମୌସୁମୀ ଅଧିବେଶନ ଆଗରୁ ସଂସଦ ଭବନରେ ବସିଲା ସର୍ବଦଳୀୟ ବୈଠକ। 58 ନମ୍ବର କେମିଷ୍ଟ୍ରି ଅଲମ୍ପିଆଡ଼ ଭୁବନେଶ୍ୱରର ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ। ଶୁଭେଚ୍ଛା ଜଣାଲେ ପ୍ରଧାନମନ୍ତ୍ରୀ। ଆଉ ଲଘୁଚାପ ପ୍ରଭାବିତ ରାଜ୍ୟର 7 ଜିଲ୍ଲାର ଜବର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବରନୁ ଶେଷ ହେଲା। ଜୁହାର।

आकाशवाणी संबाद पढ़ुछंती प्रज्ञा परिमिता जेना। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁରର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କ ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦେଶର ସ୍ୱାଧୀନତା ଆନ୍ଦୋଳନ, ଧାର୍ମିକ ଏବଂ ସାହିତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପଶ୍ଚିମବଙ୍ଗର ବୃହତ୍ ଅବଦାନ ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଭାରତୀୟ ଜନତା ପାର୍ଟି ପୁଣି ଥରେ ପଶ୍ଚିମବଙ୍ଗକୁ ଆହୁରି ବିକାଶ ଦିଗରେ ଆଗେଇ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗ ଗସ୍ତ କରି ଏହା କହିଛନ୍ତି। ଶ୍ରୀ ଶାହା ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାର ସାଙ୍କ୍ରେଲ୍ଠାରେ ଅମୁଲ ବେଙ୍ଗଲ ଡାଏରୀ ଦହି ପ୍ରସ୍ତୁତ କାରଖାନାର ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ କେନ୍ଦ୍ର। ଶ୍ରୀ ଶାହା କହିଛନ୍ତି ସମବାୟ ସାମଗ୍ରୀ କ୍ରୟ କରି ଜନସାଧାରଣ କୃଷକମାନଙ୍କ ସଶକ୍ତ କରିବା ଦିଗରେ ସହଯୋଗ କରିବେ। ପଶ୍ଚିମବଙ୍ଗର ବିଭିନ୍ନ ସମବାୟ କେନ୍ଦ୍ରଗୁଡ଼ିକୁ ଶ୍ରୀ ଶାହା ପ୍ରମାଣପତ୍ର ବଣ୍ଟନ କରିଥିଲେ। ସେ ମଧ୍ୟ 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 14 ଗୋଦାମ ଗୃହକୁ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ସେହିପରି କୁଚ୍ବିହାର ଏବଂ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ

0: 100 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ଗୋଦାମ ଗୃହ ମଧ୍ୟ ଉଦ୍ଘାଟନ କରିଥିଲେ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଏହିସବୁ କାର୍ଯ୍ୟ ହାତକୁ ନିଆଯାଇଛି। ମନ୍ତ୍ରୀଙ୍କ ଦ୍ୱାରା ସମବାୟ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ପଶ୍ଚିମବଙ୍ଗରେ କ୍ୟାବ୍ ଡ୍ରାଇଭରମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସମବାୟ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଜାଞ୍ଜିବର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲ୍ଲୀ ମୁଇନି ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକ କାଳରେ ଉଭୟ ଭାରତ ତାଞ୍ଜାନିଆ ସମ୍ପର୍କକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ଲାଗି ଉଭୟ କଥାବାର୍ତ୍ତା କରିଥିଲେ। ଉପରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଭାରତ ତାଞ୍ଜାନିଆ ଭାଗିଦାରିତା ଦୃଢ଼ୀଭୂତ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟ ସାମୁଦ୍ରିକ ସହଯୋଗ, ସାଂସ୍କୃତିକ ଏବଂ ଜନସମ୍ପର୍କକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିପରି ବାଣିଜ୍ୟ, ପୁଞ୍ଜିନିବେଶ, ପର୍ଯ୍ୟଟନ, ନୀଳ ଅର୍ଥନୀତି, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ ବୋଲି ଶ୍ରୀ ରାଧାକୃଷ୍ଣନ ପ୍ରକାଶ କରିଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ଗୃହୀତ ହେବାର ସମ୍ଭାବନା ରହିଛି। ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ଆଜି ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ସଦସ୍ୟ ଜଗତ ପ୍ରସାଦ ନଡ୍ଡା, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଡକ୍ଟର ଏଲ୍ ମୁରଗାନ୍ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅପ୍ନା ଦଳର ନେତା ଅନୁପ୍ରିୟା ପଟେଲ, ଜେଡିୟୁ ନେତା ସଞ୍ଜୟ ଝା, ଟିଡିପି ନେତା ଲଭୁ ଶ୍ରୀକୃଷ୍ଣ, କଂଗ୍ରେସ ନେତା ଜୟରାମ ରମେଶ, ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ ସମେତ 40 ଭିନ୍ନ ରାଜନୈତିକ ଦଳର 50 ଉର୍ଦ୍ଧ୍ୱ ନେତା ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକ ଆରମ୍ଭରେ ବିରୋଧୀ ଦଳ ପକ୍ଷରୁ ଏନ୍ସିପିଆଇ ନେତାଙ୍କ ଅଂଶଗ୍ରହଣ ନେଇ ବୈଠକ ବର୍ଜନ କରିଥିଲେ। ପରେ ବିରୋଧୀ ଦଳ ନେତାମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କିରେନ୍ ରିଜିଜୁ ସମସ୍ତ ରାଜନୈତିକ ଦଳକୁ ସଂସଦର ସୁପରିଚାଳନା ପାଇଁ ସହଯୋଗ କାମନା କରିଥିଲେ। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ବିଶୃଙ୍ଖଳା ପରିବର୍ତ୍ତେ ଅର୍ଥପୂର୍ଣ୍ଣ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे बात सुने।
0: ଟିଏମ୍ସିର ସାଂସଦ ମହୁଆ ମୈତ୍ରୀ ଏନ୍ସିପିଆଇ ଏକ ସ୍ୱୀକୃତିପ୍ରାପ୍ତ ସଂସଦୀୟ ପାର୍ଟି ନୁହେଁ ବୋଲି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏନ୍ସିପିଆଇ ନେତା ସୁଦୀପ ବନ୍ଦୋପାଧ୍ୟାୟ ବିରୋଧୀ ଦଳ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି, ଏନ୍ଡିଏ ଏନ୍ସିପିଆଇ ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚିବେ। ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ମାଲଡୋଭାକୁ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସାନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନସ୍କ ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। ଜାମ୍ମୁ କାଶ୍ମୀରର ରାଜୌରୀ ଏବଂ ପୁଞ୍ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଏବଂ ବନ୍ୟା ଯୋଗୁଁ 11 ଜଣଙ୍କ ମୃତ୍ୟୁ ହେବା ସହ 7 ଜଣ ନିଖୋଜ ଅଛନ୍ତି। ପୁଞ୍ ଜିଲ୍ଲାର ସୁରନକୋଟ ତହସିଲ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଲଗାତାର ବର୍ଷା ଏବଂ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ସତ୍ତ୍ୱେ ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ୍ ଏବଂ ସହାୟତା

0: ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ତାଙ୍କର ଦିଲ୍ଲୀ ଗସ୍ତ କାଣ୍ଟଛାଣ୍ଟ କରି ଆଜି ଅପରାହ୍ନରେ ଜାମ୍ମୁକୁ ଫେରିଛନ୍ତି। ସୁରନକଟର ମୁରା ଗ୍ରାମରେ ଭୂସ୍କଳନ ଘଟି ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ସେହି ଘର ମଧ୍ୟରେ ଥିବା 8 ଜଣଙ୍କ ମଧ୍ୟରୁ 5 ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ସେହିପରି ସାଙ୍ଗଲା ଗ୍ରାମରେ ବନ୍ୟା ଜଳରେ ଗୋଟିଏ ପରିବାର ଭାସିଯିବା ଫଳରେ 4 ଜଣ ନିଖୋଜ ଥିବା ଜଣାପଡ଼ିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ବିକଶିତ କରାଯିବ। ଏଥିନିମନ୍ତେ 8,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା ପୁରୀ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ ଧାର୍ମିକ ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତୀୟ ବ୍ୟାଡ୍ମିଣ୍ଟନ ଜଗତ ପାଇଁ ଏହା ଏକ ଐତିହାସିକ ବିଜୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଦୃଢ଼ ମନୋବଳ ଏବଂ ଅନନ୍ୟ ଦକ୍ଷତା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ସିନ୍ଧୁ ହୋଇଛନ୍ତି ଏହି ଟାଇଟଲ୍ ହାସଲ କରିବା ଦିଗରେ ପ୍ରଥମ ଭାରତୀୟ। ସିନ୍ଧୁଙ୍କ ଏହି ବିଜୟ ଆଗାମୀ ପିଢ଼ିର ଯୁବ ଖେଳାଳିମାନଙ୍କୁ ଖେଳ ଦିଗରେ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପିଭି ସିନ୍ଧୁଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବା ଦିଗରେ ସେ ପ୍ରଥମ ଭାରତୀୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସିନ୍ଧୁଙ୍କ ପାଇଁ ସମଗ୍ର ଦେଶ ଗର୍ବିତ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଜଣ ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ଭାରତ ସ୍ୱର୍ଣ୍ଣପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ଭାରତ 37ତମ ଆନ୍ତର୍ଜାତୀୟ ଜୈବ ବିଜ୍ଞାନ ଅଲମ୍ପିଆଡ୍ 2026 ପ୍ରତିଯୋଗିତାରେ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଏବଂ 3ଟି ରୌପ୍ୟ ପଦକ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ଠାରେ ଖେଳାଯିବ। ଚଳିତ ଥର ଫିଫା ଟାଇଟଲ୍ ହାସଲ ପାଇଁ ଫାଇନାଲ୍ରେ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଖବର ହସ୍ତଗତ ହେଲାବେଳକୁ ଇଂଲଣ୍ଡ 48 ଓଭରରେ 3 ୱିକେଟ୍ ହରାଇ 348 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କର ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଅନୁଗୁଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କାଙ୍ଗୁଲା, ଦକ୍ଷିଣ କାଳୀ ଓ ମା ବୁଢ଼ୀ ଠାକୁରାଣୀ ପୀଠ ପରିଦର୍ଶନ କରିଛନ୍ତି। ପ୍ରମୁଖ ପର୍ଯ୍ୟଟନ ପୀଠଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବା ସହ କାଙ୍ଗୁଲା ଦକ୍ଷିଣ କାଳୀ ପୀଠର ଉନ୍ନତି ପାଇଁ ଶୀଘ୍ର DPR ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି
2: ଗଲି ମୁଁ କାଙ୍ଗୁଲା ଦକ୍ଷିଣ କାଳୀଙ୍କ ପାଖକୁ, ପର୍ଯ୍ୟଟନର ବିକାଶ କରିବା ଆମ କାମ। ମୁଁ ଭାବୁଛି ପର୍ଯ୍ୟଟନକୁ ଦେଖିବା ପାଇଁ ଖୋଜିବା ପାଇଁ ବର୍ଷା ଦିନେ ମୁଁ ଅନୁଗୁଳ ଆସିଛି। ଏଇଠୁ ଦେବଗଡ଼ ଯିବି, ଦେବଗଡ଼ରୁ ଢେଙ୍କାନାଳ ଯିବି, ତାପରେ ନିଶ୍ଚିନ୍ତ ଭାବେ ଆଉ ଯେଉଁ ଅଞ୍ଚଳ ରହିଯାଇଥିବ ତାର ବିକାଶ ଏଇ ବର୍ଷରେ ଆମେ କରିଦେବୁ। ଦେଖିଥିଲେ 500 ବର୍ଷ ତଳୁ ଆଜି ଯେଉଁ ଆମେ ନାରୀ ଶକ୍ତି ବନ୍ଦନର କଥା କହୁଛୁ, ଆମ ଲକ୍ଷ୍ମୀ ପୁରାଣ ହେଉଛି ଏ ବନ୍ଦନାର, ନାରୀ ଶକ୍ତି ବନ୍ଦନାର ପ୍ରକୃତ ସ୍ୱରୂପ।

0: ଆକୁ ବାର୍ତ୍ତା ବିଶ୍ୱକୁ ଦେବା ପାଇଁ ଆମେ ଗୋଟେ ଏକ୍ସପିରିଏନ୍ସ ସେଣ୍ଟର କରୁଛୁ। ଟୁରିଜିମ୍ 28 କୋଟି ଟଙ୍କା ଖର୍ଚ୍ଚ କରୁଛି, ଯେଉଁଥିରେ ମା ଲକ୍ଷ୍ମୀଙ୍କର ଭବ୍ୟ ମନ୍ଦିର ହେବ ଏବଂ ଏକ ଏକ୍ସପିରିଏନ୍ସ ସେଣ୍ଟର ହେବ। ଯେ ଦେବ ଦମ୍ପତିଙ୍କ ଭିତରେ ବି ଝଗଡ଼ା ହୁଏ, ମନମାଳିନ ହୁଏ, କିନ୍ତୁ ପୁଣି ସମଝୋତାର ବାଟ ଫିଟେ, ଯେଉଁଟାରେ ସମାଜର କଲ୍ୟାଣ ହୁଏ। ତେଣୁ ଯେଉଁଟା ଆଜି ସାଧାରଣ ପରିବାରରେ ଝଗଡ଼ା ହେଉଛି, ସେଥିରେ କିଛି ଭାଙ୍ଗି ନଯାଇ ପୁଣି ଧୈର୍ଯ୍ୟର ସହିତ ସାମ୍ନା କରିବା ପାଇଁ ସମାଜକୁ ଗୋଟେ ବାର୍ତ୍ତା ଯିବ। ତେଣୁ ମୁଁ ଭାବୁଛି ଶକ୍ତିର ଦର୍ଶନ ଏଇଟା ଗୋଟେ ଆମକୁ ବିଶ୍ୱକୁ ଏହି ସମୟରେ ଲକ୍ଷ୍ମୀ ପୁରାଣର ଦାନ।
1: ଅନୁଗୁଳରେ UIDAI ଓ BLS ଇଣ୍ଟରନ୍ୟାସନାଲର ସହଯୋଗରେ ଏକ ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଛି। କାଲଟେକ୍ସ ଛକ ନିକଟରେ ଥିବା ଏହି କେନ୍ଦ୍ରକୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ଏଠାରେ ନୂତନ ଆଧାର ପଞ୍ଜୀକରଣ, ସଂଶୋଧନ ଓ ବାୟୋମେଟ୍ରିକ୍ ଅପଡେଟ୍ ସହ ସମସ୍ତ ସେବା ସପ୍ତାହର 7 ଦିନ ଉପଲବ୍ଧ ହେବ। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ରାଜନୈତିକ ଦଳମାନଙ୍କୁ ତାଲିକା ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ ଯୋଗ୍ୟ ମତଦାତାଙ୍କୁ ସଚେତନ କରିବାକୁ ଆହ୍ୱାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ବସିଥିଲା। ବୈଠକରେ ହସ୍ପିଟାଲର ଭିତ୍ତିଭୂମିର ଉନ୍ନତି, ବର୍ଜ୍ୟବସ୍ତୁ ପରିଚାଳନା, EOPD, CCTV ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଅନୁଗୁଳ ଜିଲ୍ଲାରେ ଜନଗଣନା ପୁସ୍ତିକା ପ୍ରସ୍ତୁତି ପାଇଁ 2-ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମ ଏହାର ଉଦ୍ଘାଟନ କରି ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ପାଲହଡ଼ାରେ ରାଜ୍ୟର 77ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କ୍ୟାମ୍ପସ୍ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଣାତ୍ମକ ଓ ଦକ୍ଷତାଭିତ୍ତିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଜିଲ୍ଲାରେ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକରେ PCPNDT ଆଇନର କାର୍ଯ୍ୟକାରିତା ସମୀକ୍ଷା ପାଇଁ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖ୍ତରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନିୟମ ଉଲ୍ଲଂଘନ କରିଥିବା କ୍ଲିନିକ୍ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ସହ ଲିଙ୍ଗାନୁପାତ ସନ୍ତୁଳନ ପାଇଁ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
2: ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ।
3: ସମସ୍ତଙ୍କୁ ନମସ୍କାର, ମୁଁ ଚାନ୍ଦିନୀ ପ୍ରଧାନ, ଆସିଷ୍ଟାଣ୍ଟ ସଏଲ କନ୍ଜରଭେସନ ଅଫିସର, ବ୍ଲକ ରାଜଗାଁପୁର। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ଚାଷ ଜୈବିକ ପ୍ରଣାଳୀରେ କରନ୍ତୁ, ଜୈବିକ ସାରର ବ୍ୟବହାର କରନ୍ତୁ ଓ ରାସାୟନିକ ପଦାର୍ଥକୁ ଯେତେ କମ୍ ବ୍ୟବହାର କରିବେ ସେତିକି ଭଲ। ତା ଛଡା ଆପଣମାନେ ଯେତେ ପାରୁଛନ୍ତି ବୃକ୍ଷାରୋପଣ କରନ୍ତୁ। ଚାଷ ସହିତ ଆପଣ ଚେଷ୍ଟା କରନ୍ତୁ ଯେ ଯେତେରୁ ଯେତେ ବୃକ୍ଷାରୋପଣ ବିଲ ହିଡ଼ ଓ ତାର ଚାରିପଟେ କରିପାରିବେ। ଏହାଦ୍ୱାରା ଆମ ମାଟି ସୁରକ୍ଷିତ ରହିବ, ତାର କ୍ଷୟ ହେବନି। ଯେତେ ପାଣି ପବନ ହେଲେ ବି ଆମର ମାଟି ସୁରକ୍ଷିତ ହେଇ ରହିବ। ଆମ ମାଟି ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା, ଆଉ ଆମର ସମ୍ପୂର୍ଣ୍ଣ ପରିବେଶ ସୁରକ୍ଷିତ ରହିବ। ଧନ୍ୟବାଦ।
2: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 700-824-8758।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା

0: ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ ଏକ ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମ୍ୟାନ୍ ଫ୍ୟୁଚର।
2: ଆକାଶବାଣୀ ରାଉରକେଲା ବର୍ତ୍ତମାନ ପ୍ରସାର କରୁଛୁ କିଷାନ ବାଣୀ କାର୍ଯ୍ୟକ୍ରମ।

0: ଶଶୀ
1: ହୟେ ହୟେ ଗୁରୁବାରୀ
0: ଜୁହାର ଗା ଜୁହାର ଜୁହାର
1: ଜୁହାର ଜୁହାର ଗୁରୁବାରୀ ଜୁହାର ଜୁହାର
0: ଆଉ ଆମର ଚାଷୀ ଭାଇ ବହିନ ମାନକେ ବି ଜୁହାର ଆଉ ସ୍ୱାଗତ ଆମର କିଷାନବାଣୀ ବୈଠକି ଥି
1: ହେଲେ ଗୁରୁବାରୀ ଦେଖ ବୈଠକି କେ ତ ସଭେ ପହଞ୍ଚି ଗଲେ ନ
0: ହଇ
1: ଆରୁ ଡେରି ନେଇ କରୁଙ୍ଗା ତ କଥାବାର୍ତ୍ତାଟା ଆରମ୍ଭ କରୁଙ୍ଗା ତ ଇ ଭିତରେ ଦେଖ ନ ଆମର ଇ ଯେନ୍ ବର୍ଷା ପାଣିଟା ଝକାଝୋକ ମାରୁଛେ ବି
0: ହଇ ଗା
1: ଆରୁ ଆଗ୍କେ ବି ଏନ୍ତା ନ ମଝା ମଝାତି ତ ଦେବାଏ ତ ଇ ବର୍ଷା ପାଏନ୍କେ କେନ୍ତା କରି ଆମେ ସଞ୍ଚୟ କରିକରି ରଖ୍ମା ଆରୁ ଆମର୍ ପାଖେ ଯେତେବେଲେ ପାଏନ୍ର ଦରକାର ହେବା ଚାଷବାସ ମାନଙ୍କର ସଙ୍କଟାପନ୍ନ ପରିସ୍ଥିତି ଯେତେବେଲେ ଦେଖାଯିବା ସେତେବେଲେ ମଜା ସେ ଇ ବର୍ଷା ପାଏନ୍ଟାକେ ଯେନ୍ ଷ୍ଟୋର୍ କରିକରି ରଖିଥିମା ସେଟାକେ ବ୍ୟବହାର କରିପାର୍ମା
0: ହଇଗା ସେଥିର୍ଲାଗି ପରେ ଆମର ଅନେକ ଭାଇ ବହିନ ମାନେ ଆଗନୁ ତାଙ୍କର ଯେନ୍ ଅଧିକା ଜାଗା ଜମି ମାନେ ନି ନା କାଇଁ ସେନେ ପୋଖରୀ ମାନେ ଖନନ କରିକିରି ରଖିଛନ୍
1: ହଏ ହଏ ହଏ ତ ଇ ସବୁ ଉପାୟ ଫେର୍ ଘା ଖାଲି ଚାଷବାସ ଥି ନେଇ ଗା ଅନେକ ଭାଇ ବହିନ ମାନେ ଅଛନ୍ ସେମାନଙ୍କର ଅଲଗା ଘରୁଆ ଯେନ୍ କାମ ମାନେ ଅଛି ସେ ପାଣିଟା କେନ୍ତା କରି ସଫା ହେଇପାର୍ବା ବୋଲେ ପ୍ୟୁରିଫାଇ ହେଇପାର୍ବା ସେଥିର୍ ବ୍ୟବସ୍ଥା ମାନେ କରିକରି ଇ ବର୍ଷା ପାଣିଟାକେ ସଂରକ୍ଷଣ କରୁଛନ୍ ତ ଆମର ଚାଷବାସର ଯେହେତୁ କାମ୍ବୁତା ମାନେ ଆମେ ଚାଷବାସର କଥା ଏତକା ଧ୍ୟାନ ଦେମା କି ନି ତ ଇ ଭିତରେ ଖାଲି ପାଏନ୍ ଥିବା ଆର୍ ଯଦି ଆମର କ୍ଷେତଟା ଆର ମାଟଟା ଯଦି ଉର୍ବର ନି ଥିବା ବୋଲେ ହେବା କାଁଗା କହ ତ
0: ନି ହୁଏ ଶଶୀ ସେଥିର୍ଲାଗି ଆମକେ ଦୁହିଟା ପ୍ରତି ଧ୍ୟାନ ଦେବାର ଅଛି
1: ବୋଇଲେ କ୍ଷେତ ବଚାଓ ଅଭିଯାନ ତ ଚାଲିଛେ ତ ଆମେ ଇ ଜୈବିକ ଚାଷ ମାନେ କରିକରି ଆମର ମାଟଟାକେ ଉର୍ବର କରିପାର୍ମା
0: ହଇ ଶଶୀ
1: ତ ଗୁରୁବାରୀ
0: ହଇ ଶଶୀ
1: କଥା କଥା ନ ଖାଲି ଆମେ ମାନେ କଥା ହଉଥିମା କି ଆମର ଆଜ୍ଞା ପହଞ୍ଚି ଆସିଲେ ନ ଦେଖ ନେଇଛି
0: ହଇ ତ ବେଲେ ତମେ ଆଜ୍ଞାଙ୍କ ସାଙ୍ଗେ ବସିକିରି କଥାବାର୍ତ୍ତା ହୁଅ ଆଉ ମୁଇଁ ଶୁନ୍ସି ନ ଚୁପଚାପ
1: ହଏ ହଏ ହଏ ବୋଇଲେ ଆଜି ଆମର ବୈଠକି ଥି ଯେନ୍ ଆଜ୍ଞା ଆସିଛନ୍ ସେ ହେଲେ ଡକ୍ଟର ସଜୀବ କୁମାର ବିଶ୍ୱାସୀ ଆଜ୍ଞା ଆରୁ ସେ ବରିଷ୍ଠ ବୈଜ୍ଞାନିକ ଅଛନ୍ ଆଞ୍ଚଳିକ କୃଷି ଗବେଷଣା ଉପକେନ୍ଦ୍ର କିରେଇଠାନେ ଆରୁ ଆଜ୍ଞା ଆମକେ ଆଜି ଯେନ୍ ବିଷୟ ଥି କହିବେ ସେ ବିଷୟଟା ହଉଛେ ବର୍ତ୍ତମାନର ଜଳବାୟୁ ଓ ଜୁଲାଇ ମାସର ଚାଷବାସ ବୋଇଲେ ଇ ମାସେ ଆମର ଚାଷୀମାନେ କେନ୍ ହିସାବେ ପାନପାଗକେ ଜୁଗି ରଖିକରି ଚାଷବାସ ମାନେ କରବେ କେନ୍ କେନ୍ ପ୍ରକାରର ଚାଷବାସ ମାନେ କରବେ ସେ କଥା ମାନେ ଆଜ୍ଞାଙ୍କ ଠାନୁ ବୁଝୁ
0: ହଇ
1: ବୋଇଲେ ଆଜ୍ଞା ଜୁହାର
2: ଜୁହାର
1: ସ୍ୱାଗତ ଆପଣଙ୍କେ ଆମର ଆଜିର ବୈଠକି ଥି
2: ଧନ୍ୟବାଦ
1: ବୋଇଲେ ଆଜ୍ଞା ଇ ବିଷୟରେ ତ ଅନେକ କଥା ମାନେ ଅଛେ ହେଲେ ବି ଆମର ଚାଷୀ ଭାଇ ବହିନ ମାନକେ ପହିଲା କରି ଟିକେ ଇହାଦେ ପାଣିପାଗ ସେ ବିଷୟ ଥି ବିପଦ କହୁନ ପହିଲା କରି
2: ହଁ ଚାଷଟା ନିହାତି ପାଣିପାଗ ଉପରେ ନିର୍ଭରଶୀଲ ଆଉ ବର୍ଷା ଉପରେ ତାପମାତ୍ରା ଉପରେ ଆମମାନଙ୍କର ଆର୍ଦ୍ରତା ଉପରେ ଇ ସବୁ ଉପରେ ଯେକୌଣସି ଚାଷ କରୁଛନ୍ ସେ ସବୁ ନିର୍ଭରଶୀଲ ତ ଚାଷୀ ଭାଇମାନେ ଗୋଟେ ଜିନିଷ ଆପଣ ମାନେ ମନେ ରଖିବେ ଯେ ଆମମାନଙ୍କର ଭାରତ ପାଣିପାଗ ବିଭାଗ ଏବଂ ଆମମାନଙ୍କର ଯେନ୍ ଓଡ଼ିଶା କୃଷି ଓ ବିଶ୍ୱବିଦ୍ୟାଳୟ ଯେନ୍ଟା ଅଛି ତାଙ୍କର ସହଯୋଗିତାରେ ଆମମାନଙ୍କର ଗୋଟେ ପାଣିପାଗର ଗୋଟେ ପୂର୍ବାନୁମାନ ଆସିଛି ମଙ୍ଗଳବାର ଆଉ ଶୁକ୍ରବାର ତ ଏବେ ଯେନ୍ ପୂର୍ବାନୁମାନ ଆସିଛେ 18 ତାରିଖ ପର୍ଯ୍ୟନ୍ତ ଆମର ବର୍ଷା ଖୁବ୍ ଅଛେ ମାନେ ଭଲ ବର୍ଷା ଅଛେ ଯେନ୍ଟାକି ଆମମାନଙ୍କର ବିଭିନ୍ନ କୃଷି କାର୍ଯ୍ୟକ୍ରମରେ କାମ ଦେବା ତାପରେ ଯଦି ଆପଣ ଦେଖିବେ ପୂର୍ବାନୁମାନଟା ଯେତିକି ଲମ୍ବା ହେବା ଯେନ୍ତାକି 5 ଦିନ ଉପରକୁ ହେଲେ ସେଟା ଟିକେ ନିର୍ଭରଶୀଳ ନେଇନେ ତଥାପି ଚାଷୀ ଭାଇମାନଙ୍କେ କହି ରଖୁଛେ ଯେ ଇ ମାସର ପୁରା 20-24 ତାରିଖ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ଭଲ ବର୍ଷାଟା ଅଛେ ଇ ବର୍ଷାର ଉପଯୋଗ କରିକିରି ଚାଷୀ ଭାଇମାନେ ସମ୍ପୂର୍ଣ୍ଣ ରୂପେ ଯଥାଶୀଘ୍ର ଆପଣମାନଙ୍କର ବିଭିନ୍ନ ଖରିଫ ଚାଷଟା କରବେ ବୋଲିକରି ଆପଣମାନଙ୍କୁ ସୂଚାଇ ଦିଆଯାଉଛି ତେଣୁ ଆମର ଗୋଟେ କଥା ଅଛେ ଯେ ଚାଷ ତରବର ବଣିଜ

0: ଯଦି ଚାଷୀ ତରବର ହେବା ତେବେ ଯାଇକରି ସେ ଭଲ ମାନେ ତାର କୃଷି ଆଉ ଫସଲର ଆଦାୟଟା ଭଲ କରି ହେଇପାରବା।
1: ତ ଆମର ଏଇ ଜୁଲାଇ ମାସେ କେନ୍ କେନ୍ ଫସଲ ସବୁ ଚାଷବାସ କରାଯାଇ ପାରବା? ଧାନ ଚାଷ ତ ନିହାତି ହେବା, କାଁ କରିକି ଆମର ଇହାଦେ ମୁଖ୍ୟ ଚାଷ ଯେନ୍ଟା ହେଟା ହଉଛେ ଧାନ, ସେ ତାର ବିଷୟରେ ବି କହୁନ, ତାର ବାଦେ ଆରୁ ଅଲଗା ଚାଷବାସ ସେ ବିଷୟରେ ବି କଥା ହେମା।
0: ତ ଆମର ଧାନ ହଉଛେ ମୁଖ୍ୟ ଫସଲ, ବହୁଳ ଭାବରେ ଆମ ମାନଙ୍କର ଚାଷ କରାଯାଏ। ତ ଆମ ମାନଙ୍କର ପାଖାପାଖି ସୁନ୍ଦରଗଡ଼ ଜିଲ୍ଲାରେ 313,000 ହେକ୍ଟରରେ ଚାଷ ହୁଏ ଏବଂ ଅଧିକା ପରିମିତ ଅଞ୍ଚଳରେ ଧାନ ଚାଷଟା ହୁଏ। ତ ସାଧାରଣତଃ ଏବେ ଚାଷୀମାନେ ଜୁଲାଇ ମାସର 15 ହେଇଗଲାନ, ତ ଚାଷୀ ଭାଇମାନେ ବିଭିନ୍ନ ଜାଗାରେ ଧାନ ବୁଣି ଦେଇଥିବେ, କିଏ ତଳିତ ବି ଲଗେଇ ଦେଇଥିବେ, ଆଉ କିଏ କିଏ ବି ଅଳ୍ପ ଅଳ୍ପ ଏରିଆରେ ଅଳ୍ପ ଅଳ୍ପ ପରିମିତ ଅଞ୍ଚଳରେ ଯୋଉ ବିଭିନ୍ନ ମାନଙ୍କର ବ୍ଲକ ଅଛେ, କିଛି କିଛି ଜାଗାରେ ସେମାନେ ତଳି ରୁଆ ବି ଆରମ୍ଭ କରିଦେଲେନ। ତେଣୁ ଚାଷୀ ଭାଇମାନେ ଏଇ ଜୁଲାଇ ମାସରେ କାଣା କାଣା ସେମାନେ ତାଙ୍କର ମନରେ ଜାଗ୍ରତ ନେବେ, ଯତ୍ନ କରିବେ, ସେଇଟା ଏବେ ଆପଣମାନେ ଟିକେ ଟିକେ ଧୈର୍ଯ୍ୟ ଧରିକରି ଶୁଣ। ପ୍ରଥମେ ଆମେ ଯଦି ଚିନ୍ତା କର୍ମା, ଆମର ଶସ୍ୟ ଜାତୀୟ ଫସଲ ମଧ୍ୟରେ ମୁଖ୍ୟ ହଉଛି ଆମ ମାନଙ୍କର ଧାନ ଫସଲ। ତ ଧାନକେ ଯଦି ଆମେ ସୁନ୍ଦରଗଡ଼ ଦେଖମା, ମାନେ ଏବେ ଆମ ମାନଙ୍କର ଯୋଉ ଚାଷୀ ଭାଇମାନେ କେତେ କେତେ ଜାଗାରେ ବୁଣାବୁଣି କରିଦେଇଛନ୍, କେତେ କେତେ ଜାଗାରେ ତଳି ଘରା ପ୍ରସ୍ତୁତ କରିଛନ୍, ଆଉ କେତେ ଜାଗାରେ ସେମାନେ କିଛି କିଛି ଜାଗାରେ ତଳି ରୁଆ କାମ ବି ଆରମ୍ଭ କରିଦେଲେ ନ। ତେଣୁ ଏଇ ଯୋଉ ବର୍ଷା ହେବା, ଆପଣମାନେ ଦେଖିବେ ଯେଉଁ ଚାଷୀମାନେ ପ୍ରଥମେ ତଳି ରୁଆ କରିବା ପାଇଁ ଯୋଜନା କରିଛନ୍, ମାନେ ଆମମାନଙ୍କର ନିମ୍ନ ଜମିରେ ଖାଲୁଆ ଜମିରେ, ତ ସେମାନେ ଜମିକୁ ଆପଣ ଯେନ୍ ଯେନ୍ ଦିନେ ବର୍ଷା ହେବା ତାକେ ଟିକେ ଚାଷ କରିକି ରଖିଥିବେ, ନହେଲେ କାଣ ହେବା, ପାଣିଟା ଆମର ଗଡିକିରି ପଲେଇବା। ତ ଆମମାନଙ୍କର କାଦୁଅ ଯେନ୍ ଆମେ ତଳି ରୁଆ କର୍ମା, ସେତେବେଳେ ଜମିକେ ଯେନ୍ କାଦୁଅ କରାହଉଛି ତାକେ କରି ନେଇ ପାରନ୍। ତ ଧୀରେ ଧୀରେ ଯେନ୍ ଯେନ୍ ବର୍ଷା ହଉଛେ, ଆମର ପାଣିପାଗ ବିଭାଗ ଦ୍ଵାରା ଯେନ୍ ଆମର ପୂର୍ବାନୁମାନ କରାଯାଉଛି, ସେ ବର୍ଷାର ପାଣିକେ କ୍ଷେତ୍ରରେ ବାନ୍ଧିକି ରଖିବେ, ତେବେ ଆପଣଙ୍କ ତଳି ରୁଆ କରିବା ପାଇଁ କାଦୁଅ କରିବା ପାଇଁ ସୁବିଧା ହବ। ଇଏ ହେଲା ଗୋଟେ ପ୍ରଥମ କାମ। ଦ୍ୱିତୀୟ କାମ ହେଲା କାଣ, ଯେ ଆମ ମାନଙ୍କର ତଳି ଘରଟା ପ୍ରାୟ ଚାଷୀମାନେ ତଳି ଘରା କରିଛନ୍, ତ ଆମେ ଆଗରୁ ବି କହିଥିଲୁ ଆଉ ଚାଷୀ ଭାଇମାନେ ବି ପୁରୁଣାରୁ ଜାଣିଛନ୍ ଯେ ଯେଉଁମାନେ ତଳି ଘରା କରିଛନ୍ ସେମାନେ ନିହାତି ଭାବରେ ଜଳ ଉତ୍ସ ନିକଟ ସ୍ଥାନରେ, ଯେନ୍ତାକି ନଦୀ ନାଲା ବା ଚୁଆଁ ଏଇସବୁ ଅଞ୍ଚଳରେ ସେମାନେ ଆମମାନଙ୍କର ତଳି ଘରଟା କରିଥିବେ। ଆଉ ଯଦି ବି ନେଇ କରିଥିବେ, ଯଦି ବର୍ଷା 5-7 କମିଗଲା ବା ନେଇ ହେଲା, ତଳିକେ ବଞ୍ଚେଇକରି ରଖବାକୁ ପଡ଼ବା। ଏଇଟା ହେଲା ଆପଣମାନଙ୍କର ଚାଷୀ ଭାଇମାନଙ୍କର ତଳି ଘରର ଗୋଟେ ମୁଖ୍ୟ ବ୍ୟବସ୍ଥା,
1: ଯତ୍ନଟା।
0: ତାପରେ ଦେଖିବେ ତଳି ଘରରେ ଅଧିକା ପାଣିଟା ନେଇ ରଖବେ। ଅଧିକା ପାଣି ରଖିଲେ ବିଭିନ୍ନ ପ୍ରକାର ରୋଗ ହେବା ଏବଂ ତଳିଟା ହୃଷ୍ଟପୃଷ୍ଟ ନେଇ ହୁଏ।
1: ଆଜ୍ଞା, ଏତକା ପାଣି ନେଇ ରଖବାର କଥା ଯେ, ହେଲେ ବି ମାନେ କେତେ
0: ମାତ୍ର ଆମର 2 ପର୍ଯ୍ୟନ୍ତ ହିଁ ରଖିପାରବେ। ତାରନୁ ଅଧିକ ହେଲେ ପଟାଳିକୁ ପଟାଳିରେ ଜଳ ନିଷ୍କାସନ ନାଳିଟା ଥାଏ, ସେ ନାଳି ଦ୍ଵାରା ଦେଇକରି ଆପଣମାନେ ତାକେ ଜଳ ନିଷ୍କାସନ କରୁଥିବେ। ଆପଣ ତ ଜାଣିଛନ୍ ବର୍ଷା ମାସରେ କେତେବେଳେ ଅଧିକା ବର୍ଷା ହେଇଯିବା, ଇଟା ତ ଖାଲି ତଳି ଘରା ନେଇନ, ପ୍ରାୟ ପ୍ରତ୍ୟେକ ଫସଲଟି ଆପଣମାନେ ଜଳ ନିଷ୍କାସନର ସୁବିଧା ରଖିଥିବେ। ତାପରେ ଦ୍ୱିତୀୟରେ ଆପଣମାନେ ଦେଖିବେ ଯେ ତଳି ଘରା ଯଦି 15 ହେଇଯାଇଛେ, ହୃଷ୍ଟପୃଷ୍ଟ ତଳି ହେଉଛି ଆମର ଇଣ୍ଡିକେଟର, ଗୋଟେ ପ୍ରତୀକ ଯେ ସେ ଉତ୍ତମ ଭାବରେ ତାକେ ମୁଖ୍ୟ କ୍ଷେତରେ ରୁଆ ଗଲେ ସେ ଆଦାୟଟା ଅଧିକା ଦେବା। ତେଣୁ ହୃଷ୍ଟପୃଷ୍ଟ ତଳି ଦେବା ପାଇଁ 15 ତଳି ଯଦି ହେଇଯାଇଥିବ ଏଇ ସମୟରେ, ତ ଚାଷୀ ଭାଇମାନଙ୍କୁ ଉପଦେଶ ଦିଆହଉଛି ଯେ 10 ଡେସିମିଲର ତଳି ଘରା ଯେନ୍ ଏକର ପାଇଁ କରିଛନ୍, ତାକେ 4 ୟୁରିଆ ଦେଲେ ତଳି ଗିରାକ ହୃଷ୍ଟପୃଷ୍ଟ ହେବେ। ତେଣୁକରି ଆପଣମାନେ ଏହା ପ୍ରତି ଜାଗ୍ରତ ନେବେ, ଏବଂ ଯେଉଁଦିନ ଆପଣ ତଳି ଉପାଡି କରି ମୁଖ୍ୟ କ୍ଷେତ୍ରକୁ ନେବେ, ଆପଣମାନେ ନିହାତି ସେ ତଳିକୁ ଗୋଟେ ଆମ ମାନଙ୍କର କ୍ଲୋରୋଫାଇଲିଫସ୍ ସଲ୍ୟୁସନରେ ଚେରକୁ 6-8 ବୁଡେଇକି ଆପଣମାନେ ମୁଖ୍ୟ କ୍ୟାରିରେ ରୁଆ କରିବେ। ସେମିତି କଲେ କଣ ହବ, ଆମ ସୁନ୍ଦରଗଡ଼ରେ ଯେନ୍ଟା ଆମ ମାନଙ୍କର ଷ୍ଟେମ୍ ବରେର ଯୋଉ କେଣ୍ଡାକଟା ପୋକ ଲାଗୁଛି, ଆମ ମାନଙ୍କର ୟେଲୋ ଷ୍ଟେମ୍ ବରେରଟା ଯେନ୍ଟା ଧାନକୁ କେଣ୍ଡା କାଟି ଦଉଛି, ଆମ ପିଲ ଗୁଡାକ କାଟିଦେବା, ସେଇଟା ପ୍ରାୟ 1-2 ପର୍ଯ୍ୟନ୍ତ ପ୍ରତିରୋଧ ଶକ୍ତିଟା ବନେଇ ରଖସି। ତେଣୁ ତଳି ଘରର ଇ ଜାଗ୍ରତଟା କରବେ। ତାପରେ ଆମର ଯେନ୍ ଚାଷୀ ଭାଇମାନେ ବୁଣାବୁଣି ବି କରିଛନ୍, ଯେନ୍ତା ମଧ୍ୟମ ଜମିରେ ହଉ ବା ଟିକେ ମଧ୍ୟମ ଉଚ୍ଚା ଜମି ଗୁଡାକରେ ଚାଷୀ ଭାଇମାନେ ବୁଣାବୁଣି ବି କରିଦେଇଛନ୍, ଏଇ ସିଜନରେ ଆମର ଚାଷୀ ଭାଇମାନେ ଯେଉଁମାନେ ବୁଣାବୁଣି ବି କରିଦେଇଛନ୍ ବା ଆମ ମାନଙ୍କର ଯୋଉ ଟ୍ରାକ୍ଟର ଚାଳିତ ସିଧା ବୁଣା ଯନ୍ତ୍ର ଦ୍ଵାରା ମଧ୍ୟ ବୁଣିଛନ୍, ସେମାନେ ଉତ୍ତମ କାର୍ଯ୍ୟ କରିଛନ୍। ଆଉ ସେମାନେ ଦେଖିବେ ଯେ ବର୍ତ୍ତମାନ ଯଦି ତାଙ୍କର ବୁଣା କାର୍ଯ୍ୟ ଯଦି ସରିଯାଇଛି, ବୁଣା ଜମି

0: କରି ଟିକେ ଘାସର ସମସ୍ୟା ଅଧିକା ଥାଏ।
1: ତ ଏଇ ଘାସ ପରିଚାଳନା କେନ୍ ହିସାବରେ ଆମର ଚାଷୀ ଭାଇ ବହିନ ମାନକେ କରବାର କଥା ସେ ଉପରେ ଟିକେ କହୁନ।
0: ସବୁ ପ୍ରକାର ଫସଲରେ ଘାସଟା ଗୋଟେ ସମସ୍ୟା ହେଇଛି ଚାଷୀ ମାନଙ୍କର। ଆଜିକାଲି ଆମର କାଣା ଶ୍ରମିକ ବି ନେଇ ମିଲବାର ଗାଁ ଗହଳି, ଆଉ କମ ସମୟ ଭିତରେ ସେ ଧାନଟାକୁ ଘାସକୁ ନିର୍ମଳ କରିବାର ଅଛି, ସେଥିଲାଗି ଆମ ମାନଙ୍କର ସାଧାରଣତଃ ଶ୍ରମିକ ଗୁଡାକ ନେଇ ମିଲ। ତ ବେଳେବେଳେ ଆମେ ରାସାୟନିକ ଔଷଧ ମଧ୍ୟ ପ୍ରୟୋଗ କରିକି ଘାସ ପରିଚାଳନାଟା କରିପାରବା। ତ ଯେନ୍ ଦିନ ଆପଣ ଧାନ ଲଗେଇଲେ ତାର ନେକ୍ସଟ ଦିନ ଭିତରେ 24-48 ଘଣ୍ଟା ଭିତରେ ଆମର ପାଇରାଜୋସର୍ଫୁରନ ବୋଲିକିରି ଗୋଟେ ଘାସ ଔଷଧ ମିଳିବା, ତାକେ ଏକର ପ୍ରତି 80 ଗ୍ରାମ 200 ଲିଟର ପାଣିରେ ଡାଇଲ୍ୟୁଟ କରିକି ପକେଇବା, ତାହେଲେ ଯୋଉ ଆମର 3 ପ୍ରକାର ସାଧାରଣତଃ ଘାସ ପରିଚାଳନା କରାଯାଏ, ଆମର ଯୋଉ ମଞ୍ଜି ଲଗ ବା ଘାସ ନ ଉଠିବା ପୂର୍ବରୁ ଏବଂ ଘାସ ଉଠିବା ପରେ ରାସାୟନିକ ଘାସ ପରିଚାଳନା କରାଯାଏ। ତ ଯୋଉ ଚାଷୀମାନେ ବୁଣା ଧାନ କରିଦେଇଛନ୍ ଆଉ ଘାସ ନେଇ ବାହାରବାର ତାହେଲେ, ତ ଏଇ ସମୟରେ ଆପଣ 60 ବୋଲି ପାଇରାଜୋସର୍ଫୁରନ ବୋଲିକରି ଗୋଟେ ଔଷଧ ମିଳିବା, ତାକେ ତାର ମାତ୍ରା ହେଲା ପ୍ରତି ଏକର 80 ଗ୍ରାମ 200 ଲିଟର ପାଣିରେ ମିଶେଇକି ତାକେ ଛିଡ଼କେଇବେ। ଆଉ ଯେନ୍ ଚାଷୀ ଭାଇମାନେ ତାକେ ନେଇ ପକେଇଛନ୍, ଆଉ ଗୋଟେ ଔଷଧଟା ଅଛେ ପ୍ରେଟିଲା କ୍ଲୋର ବୋଲିକରି, ତ ପ୍ରେଟିଲା କ୍ଲୋର କେ ମଧ୍ୟ 10 ଦିନ ଭିତରେ ଧାନ ଯୋଗେଇବାର ବା ରୁଆ କରିବାର 10 ଦିନ ମଧ୍ୟରେ ଆପଣ ମାନେ ତାକୁ 250-300 ml ପ୍ରତି ଏକରକୁ ପକେଇକିରି ଘାସକୁ ଦମନ କରିପାରିବେ। ଆଉ ଯେମାନେ ଫାଷ୍ଟ ଥର ବି ପକେଇ ନାହାନ୍ତି ବା 10 ଦିନ ପରେ ମଧ୍ୟ ନି ପକେଇବା, ସେମାନେ 20-25 ଦିନ ପର୍ଯ୍ୟନ୍ତ ମଧ୍ୟ ପକେଇ ପାରିବେ। ଆଉ ଯେନ୍ ଚାଷୀମାନେ 20-25 ଦିନରେ ପକେଇବାକୁ ଚାହୁଁଛନ୍, ସେମାନେ ମନେ ରଖନ୍ ବାସ୍ୟୁରିବାକ୍ ସୋଡିୟମ ବୋଲିକରି ଗୋଟେ ଔଷଧଟା ମିଳିବା, ସେଟା ଏକରକୁ 120 ml ଟା ତାଙ୍କେ ପକେଇ ପାରିବେ। ଏବଂ ଆମ ମାନଙ୍କର ଯୋଉ ବିଭିନ୍ନ ଘାସ ଜାତୀୟ ଏବଂ ଅସାରିଆ ପତ୍ର ଜାତୀୟ ଘାସ ଗୁଡାକ ଏଇ ବାବଦରେ ଆମ ମାନଙ୍କର ଉତ୍ତମ ଭାବରେ ଦମନ ହେଇପାରିବ। ତେଣୁ ଚାଷୀ ଭାଇମାନଙ୍କ ମନରେ ଯେତେବେଳେ ସଙ୍କୋଚ ଆସେ ବା କିଛି ଜାଣିବାର ଅଛି, ଆପଣ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ OUT ର ବୈଜ୍ଞାନିକ ତଥା ଆମ ମାନଙ୍କର କୃଷି ବିଭାଗର ଅଧିକାରୀମାନଙ୍କ ଉପଦେଶ ନେଇକି ହିଁ ଏଇ ଯୋଉ ଘାସ ଔଷଧ ଗୁଡାକ ପ୍ରୟୋଗ କରିବେ।
1: ଆଜ୍ଞା, ଇତାର ବାଦେ ଆମର ମକା ଚାଷ ବି ବହୁତ ମାତ୍ରାଥି କରା ହେସି ଇ ସମିଆଥି, ବୋଲେ ସେତାର ବିଷୟରେ ବି ଟିକେ କହୁନ୍। କାଁ କରିକି ଇ ମକା ଚାଷ ଆମର ଅନେକ ଚାଷୀ ଭାଇ ବହିନ ମାନେ କରବାରକେ ପସନ୍ଦ କରୁଛନ୍।
0: ଏଟା ଆପଣ ଠିକ କହିଲେ, ଆମର ଗୋଟେ ସରକାରର ମୁଖ୍ୟମନ୍ତ୍ରୀ ମକା ମିଶନ ବି ସୁନ୍ଦରଗଡ଼ରେ ଚାଲିଛି। ତ ମକାଟା ଗୋଟେ ହଉଛି ଆମ ମାନଙ୍କର ବହୁତ କମ ଦିନ ଭିତରେ 60-90 ଦିନ ଭିତରେ ଅମଳଟା ହେଇଯାଏ ଏବଂ ତାର ମାର୍କେଟ ମଧ୍ୟ ହେଇଯାଇକି ଚାଷୀ ଭାଇମାନଙ୍କୁ ପଇସାଟା ହାତରେ ମିଳିଯାଏ। ତେଣୁ ସେଇ ଯୋଉ ପଇସା ମିଳିଲେ ସେ ବିଭିନ୍ନ ଅଲଗା ଯେନ୍ କୃଷି କର୍ମ ଗୁଡାକ ଅଛେ ସେଗୁଡାକ ସେମାନେ କରସନ୍। ତେଣୁ ଆପଣ ବର୍ତ୍ତମାନ ଦେଖିବେ ପ୍ରାୟ ଚାଷୀ ଗୁଡାକ ମକା ଲଗେଇ ଦେଲେନ, ତ କାର କାର କ୍ଷେତ୍ରରେ 7 ଦିନ ହେଇଥିବା, 10 ଦିନ ହେଇଥିବା, 21 ଦିନ ପର୍ଯ୍ୟନ୍ତ ମଧ୍ୟ ହେଇଥିବା। ତ ଜୁଲାଇ ମାସର ଆମେ ଯେନ୍ ଏବେ ଚାଷବାସ କଥାବାର୍ତ୍ତା କରୁଛୁ, ଜୁଲାଇ ମାସରେ ଆପଣ ମାନେ ପରିଚାଳନା କରିବେ ଯେ ମକାକୁ ଯେତେବେଳେ ପ୍ରାୟ 3 ସପ୍ତାହ ହେଇଯାଇଥିବ ସେତେବେଳେ 8 ଫୁଟ ପର୍ଯ୍ୟନ୍ତ ଉଚ୍ଚତା ହେଇଯାଇଥିବ, ସେତେବେଳେ ତାକେ କଡାକୁସା କରିକିରି ଜବକ୍ଷାର ସାରକେ ତାକେ ପ୍ରୟୋଗ କରିବେ। ଆଉ ଏଇ ସମୟରେ ଘାସର ଗୋଟେ ପୋକ ମଧ୍ୟ ଲାଗେ, କେଣ୍ଡାକଟା ପୋକ ବି ଲାଗେ। ତ ଆପଣମାନେ ବୁଲିକିରି ଦେଖିବେ ଯେ ସେ ମକା ଗଛରେ ଯଦି କଲିଆ କଲିଆ ହେଇକରି ଯଦି ଗୋଟେ ମଇଳା ଆକାରରେ ଦେଖାଯାଏ, ତ ଆପଣ ଜାଣିବେ ଯେ ସେଇଟା ଆମର ପୋକଟା ଲାଗିଯାଇଛି।
1: କେତେ ଦିନ ଭିତରେ
0: ଏଇ ପୋକଟା ପ୍ରାୟ ଲଗେଇଲାର 15-20 ଦିନ ଭିତରେ ଲାଗିଯାଏ ଏବଂ ପତ୍ରକୁ କାଟିକି କଣା କରିକି ଖାଇଯାଏ। ସେଇ ଟାଇମରେ ଆପଣ ବିଭିନ୍ନ ପ୍ରକାର ଆମର ଯୋଉ କେଣ୍ଡାକଟା ଔଷଧ ମିଳୁଛି ବଜାରରେ, ଏବଂ ଯେତେବେଳେ ଆପଣ ମାନେ ବଜାରରେ ଔଷଧ କିଣୁଛନ୍ତି, କୃଷି ବିଭାଗର ଅଧିକାରୀ ବା କୃଷି ବିଜ୍ଞାନ କେନ୍ଦ୍ର ବା OUTର ବୈଜ୍ଞାନିକ ମାନଙ୍କ ସଙ୍ଗରେ ଆପଣ ମାନେ ପରିଚାଳନା କରିକିରି ହିଁ ତାକୁ ବ୍ୟବହାର କରିପାରିବେ।
1: ଆଜ୍ଞା, ଶସ୍ୟ ଜାତୀୟ ଫସଲ ଚାଷ ବିଷୟରେ କଥା ହଉଛୁ ବୋଲେ ମାଣ୍ଡିଆ କେ ହେଲେ କେନ୍ଦ୍ର ପଛେ ଛାଡ଼ମା, ମାଣ୍ଡିଆ ଚାଷ ବିଷୟରେ ବି ଟିକେ
0: ନିହାତି ନିହାତି। ତ ବର୍ତ୍ତମାନ ଆମର ସରକାର ବି ଶ୍ରୀ ଅନ୍ନ ମିଶନ ବି ଜିଲ୍ଲାରେ ଚାଲିଛେ। ଆମ ମାନଙ୍କର ସାଧାରଣତଃ ଯଦି ଶ୍ରୀ ଅନ୍ନ ଫସଲ କେ ଯଦି ଦେଖମା, ଜିଲ୍ଲାରେ ପାଖାପାଖି 8 ପ୍ରକାର ଅଛି, କିନ୍ତୁ ଚାଷୀ ଭାଇମାନେ ପ୍ରାୟ 8 ପ୍ରକାରଟା ନେଇ ଜାଣବାର, ପ୍ରାୟ ମାଣ୍ଡିଆ ଚାଷଟା, ଆଉ ଆଜିକାଲି କିଛି କିଛି ଆପଣଙ୍କର ଯେନ୍ଟା ଜୁଲାଇ ମାସରେ ଆମର ଗୁଲଜି ଚାଷଟା ବେଶି ଭାବରେ ହେଉଛି, କିନ୍ତୁ ୟାର ବାଦେ ମଧ୍ୟ ବିଭିନ୍ନ ପ୍ରକାର ଚାଷଟା ହେଉଛି। ତ ତାକୁ ଆମେ ଯଦି ଦେଖିବା ବିଲସୁଆଁ ବୋଲିକିରି କୁହାଯାଇଛି, ଯେନ୍ଟା କି ଆମର ବାର୍ନିୟାର୍ଡ ମିଲେଟଟା, ଆଉ ଗୋଟେ ଗୋଟେ ପ୍ରସ ମିଲେଟ ବୋଲିକିରି ଗୋଟେ ଅଛି, ଚିନା ମିଲେଟଟା ତାକେ କହିଛନ୍, ଆଉ ଗୋଟେ ହଉଛି କାଙ୍ଗୁ ଯେନ୍ଟା କି ଆମର ଫକ୍ସଟେଲ ମିଲେଟ୍ଟା, ଆଉ ହଉଛି ଗୋଟେ କୋଦୋ ମିଲେଟ୍ଟା, ଏଇ ସବୁ ହଉଛି

0: ଆମମାନଙ୍କର ତାପମାତ୍ରା ବର୍ଷା ମାସରେ ମଧ୍ୟ ପ୍ରାୟ 30-32 ଡିଗ୍ରୀ ରହିଥାଉଛି। ତ ଏଇ ଯେଉଁ 30-32 ଡିଗ୍ରୀ ତାପମାତ୍ରା ଆମମାନଙ୍କର ଯେନ୍ ବିଭିନ୍ନ ଫସଲ ଏବେ ପତେ ବି ଯେନ୍ ଚାଷୀମାନେ ନେଇ ଲଗେଇଛନ୍, ଯଥାଶୀଘ୍ର ଏଇ ଜୁଲାଇ ମାସର 20 ତାରିଖ ଭିତରେ 5-7 ଦିନ ଭିତରେ ଆପଣମାନେ ଲଗେଇ ଦେଇପାରିବେ। ଏଥିରେ ଆପଣମାନଙ୍କର ଅଙ୍କୁରୋଦ୍ଗମର ସମସ୍ୟା କିଛି ନେଇ ହୁଏ। ଯଥାଶୀଘ୍ର ଆମମାନଙ୍କର ବିଭିନ୍ନ ଯେନ୍ ଖରିଫ ଫସଲ ଗୁଡାକ ଲଗାଲୁଗି କରିଦିଅନ୍।
1: ତ ଶସ୍ୟ ଜାତୀୟ ଚାଷବାସ ବିଷୟରେ କଥା ହେଲା ବାଦେ ଆମର ତେଲ ବିଜା କାଁ କାଁଟା କରିହେବା ଇ ସମୟ ସେ ବିଷୟରେ ଟିକେ କହୁନ।
0: ଆଜ୍ଞା, ତ ଆମେ ଚାଷୀ ଭାଇମାନଙ୍କୁ ଅନୁରୋଧ କରୁଛୁ ତାଙ୍କ ଜମି ଅନୁସାରେ ଚାଷ କରିବେ। ପ୍ରତ୍ୟେକ ଜମିରେ ଗୋଟେ ହିସାବରେ ନେଇ କରିବେ, ଯେନ୍ ଜମିଟା ଯେନ୍ ଚାଷ ପାଇଁ ଉପଯୁକ୍ତ ହେଇ ଚାଷଟାକେ କରିବେ। ଆମର ସୁନ୍ଦରଗଡ଼ ଜିଲ୍ଲାରେ ଆମମାନଙ୍କର ତୈଳ ଜାତୀୟ ହିସାବରେ ଏଇ ଯୋଉ ଜୁଲାଇ ମାସରେ ମୁଖ୍ୟତଃ ଆମମାନଙ୍କର ଚିନାବାଦାମ ଏବଂ ଆମମାନଙ୍କର ତିଳ ଚାଷ ଏଇ ଦୁଇଟା ମୁଖ୍ୟ ଫସଲ ଅଧିକା ପରିମିତ ଅଞ୍ଚଳରେ ହେଉଛି। ତେଣୁ ଆମମାନଙ୍କର ବିଭିନ୍ନ ପ୍ରକାର ଯୋଉ କିସମ ପ୍ରାୟ ଲଗେଇ ଦେଇଥିବେ, ଆଉ ଯେଉଁମାନେ ଲଗେଇ ନାହାନ୍ତି ଯିଏ ବିଶେଷ କରି ଚିନାବାଦାମ ଆମମାନଙ୍କର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଯୋଉ କିସମଟା ବାହାରିଛି କଳିଙ୍ଗ ଚିନାବାଦାମ 1, ଚିନାବାଦାମକୁ ଆପଣମାନେ ଲଗେଇ ପାରିବେ, ତାର ଆଦାୟଟା ଅଧିକା ହେଉଛି। ଏବଂ ଆମମାନଙ୍କର ଅଲଗା କିସମ ମଧ୍ୟ ଅଛି, ଧରଣୀ ଅଛି, ଆଉ ସ୍ମୃତି ଅଛି, ଦେବୀ ଅଛି, ଏଇଗୁଡ଼ାକ ଆପଣମାନେ ପ୍ରାୟ ଲଗେଇ ଦେଇଥିବେ। ତେଣୁ ଜୁଲାଇ ମାସରେ ଯେଉଁମାନଙ୍କର ପ୍ରାୟ 3 ସପ୍ତାହ ହେଇଯାଇଥିବ ସେମାନେ ନିଜେ ନିଜେ ଏକ ହୁଡ଼ା ଟେକିକି ତାକୁ ଇଣ୍ଟରକଲ୍ଚରେସନ ଅପରେସନ କରିଦେବେ। ଏବଂ ଗୋଟେ ଚିନାବାଦାମରେ ଗୋଟେ ଚାଷୀ ଭାଇମାନେ ଧ୍ୟାନ ରଖିବେ ଯେ ଯଦି ଫୁଲ ହେଇଗଲା ଫୁଲଟା ଉପରେ ଫୁଟବା, ମାତ୍ର ଫଳଟା ମାଟି ତଳେ ପଶବା। ତ ଆପଣ ଯେତେବେଳେ ଯେଉଁ ହୁଡ଼ା ଟେକବା କାମଟା, ତ ସେଟା ଯଦି ଫୁଲ ଆସିଲା ପରେ କରିବେ ବୋଲେ ଆମର ଫୁଲଟା ମାଟି ଭିତରେ ଭେଦ ହେଇକରି ସେ ଫଳଟା ହେଉଛି, ତ ସେ ଫଳଟା ଝଡ଼ିଯିବ ବା ହେବନି। ତ ଚାଷୀ ଭାଇମାନେ ଦେଖିବେ ଗଛଟା ହେଇଥିବା ଫଳଟା ନେଇଥାଏ। ତେଣୁ ଆପଣ ଯୋଉ ମାଟିକୁ କଡ଼ାକୁଶା କହୁଛ, କଡ଼ାକୁଶା କାମଟା 21-25 ଦିନ ପୂର୍ବରୁ ହିଁ ସାରିଦେବେ। ତାର ପରେ ଯଦି କରିବେ ଫଳ ସଂଖ୍ୟାଟା କମିଯିବା, ଯେହେତୁ ଆମମାନଙ୍କର ରଫା ଦ୍ଵାରା ତାର ଯେନ୍ ଫୁଲଟା ମାଟି ତଳେ ଯାଇକି ଫଳଟା ହେଉଛି, ତ ସେଇଟା ଛିଡ଼ିଯିବା, ଛିଡ଼ିଗଲେ ଆମର ଫଳ ସଂଖ୍ୟାଟା କମିଯିବା ଏବଂ ଚାଷୀର କ୍ଷତି ହେବା। ଆଉ ସେହିପରି ଭାବରେ ରାଶିଟା 3 ଥର ମଧ୍ୟ ଚାଷ କରାଯାଇପାରିବ ଅଳ୍ପ ଦିନରେ। ରାଶିରେ ମଧ୍ୟ ଆମର ବିନାୟକ, କଳିକା ବିଭିନ୍ନ କିସମ ଅଛି ଏବଂ ଏଇ କିସମ ପ୍ରାୟ ଲଗେଇ ଦେଇଥିବେ ଚାଷୀ ଭାଇମାନେ। ତେଣୁ ଆପଣମାନେ ସେଇଟାକୁ ମଧ୍ୟ ଜାଗ୍ରତ କରିବେ ଏବଂ ନିହାତି ଭାବରେ 3 ସପ୍ତାହରେ ଆପଣମାନେ କଡ଼ାକୁଶା କରିବେ। ଏବଂ ତୈଳ ଜାତୀୟ ଫସଲରେ ଯେତେବେଳେ ଆପଣ ବିଶେଷ କରି ରାଶିଟା ବୁଣାବୁଣି କରିଦେଇଥିବେ, ମଞ୍ଜିଟା ହାତରୁ ଅଧିକା ପଳେ, ତେଣୁ ଅଧିକା ହେଇଥିଲେ ତାକୁ ଟିକେ ଆମେ ସୁସ୍ଥ ସବଳ ଗଛକୁ ରଖିକିରି ବାକି ଗୁଡାକ ଯଦି ଆମେ ଉପାଡି ଦେଇପାରିବା ତାମାନେ ଆମମାନଙ୍କର ଅମଳଟା ଅଧିକା ହେଇପାରିବା। ଯେମିତି ଚାଷୀ ଭାଇମାନେ ଭାବେ ଛୋଟ ଏରିଆରେ ଅଧିକା ଗଛ ହେଇଗଲେ ବେଶୀ ଲାଭ ହୁଏ ବୋଲି, କିନ୍ତୁ ସେଇ ଅଳ୍ପ ଏରିଆରେ ଅଧିକା ଗଛ ହେଇଗଲେ ତାଙ୍କେ ଉଚିତ ମାତ୍ରାରେ ତାପମାତ୍ରା, ଆଲୋକ, ବାୟୁ, ତାଙ୍କର ଖାଦ୍ୟ ଶସ୍ୟ ପାଇପାରନ୍ତି ନାହିଁ। ତ ଏଇ ହିସାବଟି ଆପଣମାନେ ମନେ ରଖିବେ।
1: ଆଜ୍ଞା, ଏ ତେଲବିଜା ଜାତୀୟ ଚାଷ ବିଷୟରେ କହିବାର ବାଦେ ଆମର ଡାଲି ଜାତୀୟ ଯେନ୍ ଫସଲ ମାନେ ଅଛି ସେତାର ବିଷୟରେ ବି ଟିକେ କହୁନ।
0: ତ ମୁଖ୍ୟତଃ ଆମର ଯୋଉ ଡାଲି ଜାତୀୟ ବିଷୟରେ ହରଡ଼ ଅଛି, ଯେନ୍ଟା ରାହେଲ କହିଛନ୍, ମୁଗ ଅଛି, ବିରି ଅଛି, ରାହେଡ଼ଟା ଯେନ୍ଟା ଟିକେ ମଧ୍ୟମ କିସମ, ମଧ୍ୟମ ଅବଧି କିସମଟା ଚାଷ କରିବେ, ନହେଲେ ସେଟା ଯେତେବେଳେ ଆମମାନଙ୍କର ଯୋଉ ହେଇଯାଉଛି ଅମଳ ଟାଇମରେ ପୋକ ଲାଗବା, ଯେଉଁଟାକେ ବ୍ଲିଷ୍ଟର ବିଟିଲ କହୁଛୁ, ତ ସେଥିଲାଗି ଆମେ ଟିକେ କମ ଅବଧିର ଯେମିତିକି ଆମର ଉପାସ 120 ବା ମାନକ ବା ଆମମାନଙ୍କର ପିଜିଆର 176 ଏଇ କିସମ ଗୁଡାକର ହରଡ଼ ଚାଷ କରିବେ, ତାମାନେ ଆପଣମାନେ ଭଲ ଲାଭବାନ ପାଇବେ। ଏବଂ ଯେଉଁମାନେ ହରଡ଼ ଚାଷ କରିନାହାନ୍ତି ଯଥାଶୀଘ୍ର କରିଦିଅନ୍ତୁ। ଆଉ ଆମମାନଙ୍କର ଯୋଉ ସ୍ପେସିଂ ଅଛି, ଧାଡ଼ିକୁ ଧାଡ଼ି ଆମମାନଙ୍କର 45 ସେଣ୍ଟିମିଟର ଅଛି ଏବଂ ଆମ ଗଛକୁ ଗଛ ଆମମାନଙ୍କର 30 ସେଣ୍ଟିମିଟର ଅଛି। ତ ଆପଣମାନେ ଏଇ ଯୋଉ କିସମ ଗୁଡାକ ଯେନ୍ଟା କହିଲି, ଆଉ ଏଇ ଯୋଉ ଡାଲି ଜାତୀୟ ଫସଲ ଚାଷୀ ଭାଇମାନେ ଯେମିତି ହେଲେ ଆପଣମାନେ ଗୋଟେ ସିଜନରେ ଯେନ୍ତା ବି ଗୋଟେ ବର୍ଷରେ କରିବେ, କାହିଁକି ମାନେ ଡାଲି ଜାତୀୟ ଫସଲଟା ଆମର ଯେନ୍ ଜବଖିଆରଜାନ ସାରକେ ତାଙ୍କର ଗୋଟେ ଡାଲି ଜାତୀୟରେ ଚେରରେ ଗଣ୍ଠି ଗୁଡାକ ଥିସି, ତାକେ ଇଂରାଜୀରେ ଆମେ ନଡ୍ୟୁଲ ବୋଲି କହୁଛୁ, ଓଡ଼ିଆରେ ଗଣ୍ଠି ଥିସି, ସେ ଗଣ୍ଠି ମାନଙ୍କ ଦ୍ଵାରା ଆକାଶରେ ଥିବା ଯେନ୍ ଜବଖିଆରଜାନ ସାରକେ ସେମାନେ ଟାଣି ଆଣିକରି ବିନା ପଇସାରେ ଜବଖିଆରଜାନ ସାର ଜମିରେ ପକାନ୍ତି।
1: ସବୁ ଚାଷ ଯାହା ବି ଚାଷୀ କରୁଛି ସେଟା ମାନେ ଜମିକେ କିଛି ନେଇ ଦିଏ, କିନ୍ତୁ ଡାଲି ଜାତୀୟ ଚାଷ ହିଁ ଗୋଟେ ଏନ୍ତା ଚାଷ ଯିଏକି ଜମିକେ ଉର୍ବର କରାସି।
0: ବାସ ବାସ, ଆପଣ ଠିକ କହିଲେ।

0: ଏବଂ ଏହାଦ୍ୱାରା କ'ଣ, ଆପଣ ୟୁରିଆ ସାରଟା ବିନା ପଇସାରେ, ଯେନ୍ଟା ଯବକ୍ଷାର ଯାନ ସାରକେ ଆମେ ଯେଉଁ କିଣୁଛୁ ପଇସା ଦେଇ, ସେଟା ବିନା ସାରରେ ମିଳିଯିବା। ତ ସଙ୍ଗେ ସଙ୍ଗେ ଆମର ଜମିର ଉର୍ବରତା ମଧ୍ୟ ବଜାୟ ରଖିବ। ଆଉ ଆମର ବହୁଳ ଭାବରେ ମୁଗ, ବିରି ଆଉ ଆମମାନଙ୍କର କୁଲ୍ଥି ଆଉ ଅରହରଟା ଚାଷଟା ହେଉଛି। ତ ମୁଗ ବିଷୟରେ ଯଦି ଆମମାନେ ଦେଖମା, ଗୋଟେ ନୂଆ କିସମ ଅୟୁଟିର ବାହାରିଛି, କଳିଙ୍ଗ ଗ୍ରୀନ ଗ୍ରାମ ୱାନ ବୋଲିକରି, ତାକେ ସ୍ରିଜନ ବୋଲିକରି ବି ନାଁ କହିଛନ୍। ତ ସେଇ ମୁଗଟା ବହୁତ ଆଦାୟତା ଭଲ ଆଶାନୁରୂପ ହେଉଛି। ଚାଷୀ ଭାଇମାନେ ଲଗେଇଥିବେ କି, ନହେଲେ ବି ଏଇ ବିହନ ଆମମାନଙ୍କର ଏଭେଲେବୁଲ ଅଛି। ଆପଣମାନେ ନିକଟସ୍ଥ ଲେମ୍ସ ବା ଆମମାନଙ୍କର ସିଡ୍ ସାର୍ଟିଫିକେସନ ଅଫିସରୁ ଏଇ ଜାତୀୟ କିସମ ଆଣିକି ଲଗେଇବେ। ଆଉ ତା ସଙ୍ଗେ ସଙ୍ଗେ ଆଇପି 0214 ମଧ୍ୟ ଅଛି, ଆଉ 024 ମଧ୍ୟ ଅଛି। ଏଇଗୁଡ଼ାକ ଆପଣଙ୍କର ଉନ୍ନତ କିସମ। ତାପରେ ପିଡିଏମ୍ 159, 139 ଏଇଗୁଡ଼ାକ ମଧ୍ୟ ଆମମାନଙ୍କର ମୁଗ ଜାତୀୟ ଫସଲର କିସମ ଗୁଡ଼ାକ ଅଛି। ଏଇ ଯୋଉ ସିଜନରେ ଆମମାନଙ୍କର କରାଯାଇ ପାରିବ, ବେଳେବେଳେ ବର୍ଷା ଅଧିକା ହେଇଯାଏ, ତେଣୁ ଆପଣ ନିହାତି ଭାବରେ ଜଳ ନିଷ୍କାସନର ବନ୍ଦୋବସ୍ତଟା କରିଥିବେ। ଯେକୌଣସି ଫସଲରେ ମଧ୍ୟ ଯଦି ପାଣି 2-3 ଦିନରୁ ଅଧିକା ରହିଯିବା, ବିଭିନ୍ନ ରୋଗ ବା ଝାଉଁଳା ଟାଇପ୍ର ରୋଗ ଗୁଡ଼ାକ ହେସି। ତ ବିରିର ମଧ୍ୟ ଉତ୍ତମ କିସମ ଗୁଡ଼ାକ ଅଛନ୍ତି, ପ୍ରସାଦ ବୋଲିକି PU-35 ଅଛି, PU-19 ଅଛି, ଏଇ ଗୁଡ଼ାକ ଉତ୍ତମ କିସମ ଗୁଡ଼ାକ ଆପଣମାନେ ଆଣିକି ତାକୁ ଲଗେଇବେ।
1: ତ ଏହାତେ ଆଜ୍ଞା ପନିପରିବା ସମୟ, ଯେ ଏଇ ସମୟ ଥି କେନ୍ କେନ୍ ସବୁ ପନିପରିବା ମାନେ ଆମର ଚାଷୀ ଭାଇ ବହନ ମାନେ କରିପାରିବେ?
0: ହଁ, ଯେହେତୁ ଆମମାନଙ୍କର ପନିପରିବା ମଧ୍ୟ ମୁଖ୍ୟ, ତ ଆମମାନଙ୍କର ଯେନ୍ ମଝିଆଳି ଏବଂ ଉଚ୍ଚ ମଝିଆଳି ଜମି ଗୁଡ଼ାକରେ ପ୍ରାୟ ଚାଷୀମାନେ ପନିପରିବା ଲଗଉଛନ୍ ବା ଲଗଉଥିବେ। ଉତ୍ତମ ତଳି ଏବେ ବର୍ତ୍ତମାନ ଆମମାନଙ୍କର ଟମାଟର ହେଇପାରିବ, ବାଇଗଣ ହେଇପାରିବ, ଭେଣ୍ଡି ହେଇପାରିବ, ଏଇସବୁ ଗୁଡାକ ଗୁଆଁର ଚାଷ ଗୁଡାକ ହେଇପାରିବ, ଭେଣ୍ଡି ଝୁଣୁଙ୍ଗା ଏଇଗୁଡ଼ାକ ଉତ୍ତମ ଭାବରେ ହେଇପାରିବ। ପନିପରିବା ଚାଷ କଲାବେଳକୁ ଆପଣମାନେ ନିହାତି ଭାବରେ ଜାଗ୍ରତ ନେବେ, ପାଣିର ଜଳର ନିଷ୍କାସନ ସୁବିଧା ରଖିବେ, ଆଉ ହୁଡ଼ା ଟେକିବେ, ଆଉ କଡ଼ାକୁଷାଟା କରିବେ, ଯେମିତିକି ଘାସ ମଧ୍ୟ ହେବନି। ପନିପରିବା ଚାଷରେ ପ୍ରାୟ ଚାଷୀମାନେ ଅଭ୍ୟସ୍ତ ଅଛନ୍ତି ହୁଡ଼ା ଟେକିବାଟା, ତେଣୁ ଘାସର ସମସ୍ୟା ମଧ୍ୟ ହୁଏ ନାହିଁ, ତେଣୁ ଏଇଗୁଡ଼ାକ ଆପଣମାନେ କରିପାରିବେ। ଖରିଫରେ ମଧ୍ୟ ପିଆଜ ଚାଷ କରାଯାଇପାରୁଛି, କି ପ୍ରକାର କରିପାରିବେ ତାକୁ ଆପଣ ନିକଟସ୍ଥ ଉଦ୍ୟାନ ବିଭାଗର ଅଧିକାରୀ ବା କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କଲେ ତାଙ୍କର ଯୋଜନାରେ ସାମିଲ ହେଇପାରିବେ, ଯେଉଁଥିରେ କି ଆପଣମାନେ ଖରିଫ ଋତୁରେ ମଧ୍ୟ ପିଆଜ ଚାଷରୁ ଅତ୍ୟଧିକ ଲାଭବାନ ପାଇପାରିବେ।
1: ଆଜ୍ଞା, ସବୁ ପ୍ରକାର ଚାଷ କଲେ ଯାଇକି ଆମର ଚାଷୀ ଭାଇ ବହନ ମାନଙ୍କର ଚାଷ ଥି ଲାଭ କରିପାରିବେ,
0: ତେଣୁ ବିଭିନ୍ନ ପ୍ରକାର ବର୍ତ୍ତମାନ ଫୁଲ ଫଳ ଏଇ ସବୁ ଚାଷ କଲେ ଆପଣଙ୍କର ଯୋଉ ଜମିର ଯୋଉ ଯେତିକି ପରିମିତ ଅଞ୍ଚଳ ଅଛି, ଜମି ଦେଖିକରି ଉପଯୁକ୍ତ ଫସଲ ଯଦି କରିବେ, ନିହାତି ଭାବରେ ଆପଣମାନେ ଚାଷରେ ଲାଭବାନ ହେବେ ଏବଂ ଚାଷରେ ଆମମାନଙ୍କର କୃଷି ଉଦ୍ୟୋଗୀ ମଧ୍ୟ ତିଆରି ହେଇପାରିବେ। ତେଣୁ ଆମମାନଙ୍କର ଯୋଉ ଯୁବା ଗାଁରେ ଯୁବା ଯୁବତୀ ଅଛନ୍ତି, ସେଇ ସମସ୍ତେ ମଧ୍ୟ ଏଇ ଯୋଉ ଯେତେ ପ୍ରକାର ଆଜି ଆମମାନେ କିଷାନ ବାଣୀରେ ଡିସ୍କସ୍ କଲୁ, ଆଲୋଚନା କଲୁ, ଚାଷୀ ଭାଇଙ୍କର ହିତରେ ଯଥା ବିଭିନ୍ନ ପ୍ରକାର ଆମମାନଙ୍କର ଶସ୍ୟ ଜାତୀୟ ହଉ ବା ଆମମାନଙ୍କର ମକା ଫସଲ ହଉ ବା ଆମମାନଙ୍କର ଶ୍ରୀ ଅନ୍ନ ଫସଲ ହଉ ବା ତୈଳ ଜାତୀୟ ଫସଲ ହଉ, ଡାଲି ଜାତୀୟ ଫସଲ ହଉ, ପନିପରିବା ଜାତୀୟ ଫସଲ ହଉ ବା ଆମମାନଙ୍କର ଏଇ ଯୋଉ ଫଳ ଏବଂ ଯୋଉ ଫୁଲ ଗଛ ଗୁଡ଼ାକ ଆପଣମାନେ ଲଗେଇକି ନିଶ୍ଚିତ ଭାବରେ ଲାଭବାନ ହେଇପାରିବେ ଏବଂ ନିଜେ ନିଜେ ଗୋଟେ ଗୋଟେ ଏଣ୍ଟରପ୍ରେନର ଯୋଉଟା ଆମମାନେ ଉଦ୍ୟୋଗିକ ବୋଲି ଯୋଉ କହୁଛୁ ଓଡ଼ିଆରେ, ଉଦ୍ୟୋଗିକ ହେଇପାରିବେ।
1: ବୋଇଲେ ଆଜ୍ଞା, ଆପଣ ଆସିଲେ ଆରୁ ଆମର ଚାଷୀ ଭାଇ ବହନ ମାନକେ ଇ ମାସର ବୋଲେ ଜୁଲାଇ ମାସର ପାନ୍ ପାକ କେନ୍ତା ରହିବା ଆରୁ କେନ୍ କେନ୍ ମାନେ ଫସଲ ମାନକେ ଚାଷବାସର ଲାଗି ନିଆଯାଇ ପାର୍ବା, କହିବାର୍କେ ଗଲେ ତ ସବୁ ପ୍ରକାର ଚାଷବାସ କରି ହେବା, ହେଲେ କେନ୍ ପ୍ରକାରର ଜମି ଆରୁ କେନ୍ତା ବିହନ ଚୟନଟା ରହିବାର କଥା, ସେ ବିଷୟରେ ଟିକେ ଧ୍ୟାନ ଦେଲେ ଚାଷବାସଟା ବହୁତ ବଢ଼ିଆ ହେବା। ଇ ସବୁ କଥା ମାନେ ଯେନ୍ ଆସିକରି ବୁଝେଇକରି କହିଲେ, ତ ସେଥିର୍ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର ଜୁହାର ଚାଷୀ ଭାଇମାନଙ୍କେ ମଧ୍ୟ ଜୁହାର।
2: ଶଶି ଆଜ୍ଞା, ହାରେ ତ କେତେ ବଢିଆ ଭାବେ ବୁଝେଇ ଦେଲେ ଗା।
1: ହଏ ହଏ ହଏ, ତ ଦେଖ ଗୁରୁବାରୀ, ଆମର ସମିଆ ତ କେତେ ନେ କେତେ ହେଇଗଲାନ, ହେଲେ ଗୁଟ ଗୁଟ କରି ଆମର ସୂଚନା ମାନେ ଦଉଁ। ବୋଲେ ପହିଲା ଯୋଉ ବଜାର ହାଟର ଦରଦାମର ସୂଚନା ଦେଇଦଉଁ।
2: ହଇ ଶଶି, ବେଲେ ରାଉରକେଲା ଆଖର ପାଖର ବଜାର ହାଟ ମାନକେ ପନିପରିବାର ଦରଦାମ ସବୁ ଇ ଭଳିଆ ଥିଲା। ଆଲୁଟା କିଲୋ ପିଛା 16 ଟଙ୍କା, ପିଆଜ 25-30 ଟଙ୍କା, ଟମାଟର 30-40 ଟଙ୍କା, ବାଇଗନ 40 ଟଙ୍କା, ଭେଣ୍ଡି 40 ଟଙ୍କା, ବରବଟି 50-60 ଟଙ୍କା, ଲାଉ ଗୁଟାକେ 20 ଟଙ୍କା, ମାଖନ 30 ଟଙ୍କା, କର୍ଲା 40-50 ଟଙ୍କା, ଫୁଲକୋବି 50-60 ଟଙ୍କା, ବନ୍ଧାକୋବି 20-30 ଟଙ୍କା, ଗାଜର 50 ଟଙ୍କା।

0: 40 ଟଙ୍କା, ପୋଟଲ 40ରୁ 50 ଟଙ୍କା, କୁନ୍ଦୁରୁ 40 ଟଙ୍କା, ସାରୁ 50 ଟଙ୍କା, କଞ୍ଚା କଦଳୀ 40ରୁ 50 ଟଙ୍କା, ଅଦା 160 ଟଙ୍କା, ଆଉ ସେନ୍ତା ଲେସୁନଟା ରହିଥିଲା 200ରୁ 240 ଟଙ୍କା ଲେଖା କିଲୋ।
1: ବୋଇଲେ ଇତାର ବାଦେ ବାଦେ ଇ ପାଣିପାଗର ସୂଚନା ବି କହିଦେଉଗା।
2: ହଇ ଶଶୀ।
1: ବୋଇଲେ ପାଣିପାଗ ବିଭାଗ ସୁନ୍ଦରଗଡ଼ କିରେଇ ତରଫନୁ ଯେନ୍ ସୂଚନା ମିଳିଛେ ସେତାର ହିସାବେ ଆଇବା 24 ଘଣ୍ଟା ଭିତରେ ଜିଲ୍ଲାର ପାଗ ମେଘୁଆ ରହିବାର ସାଙ୍ଗେ ସାଙ୍ଗେ 10 ମିଲିମିଟର ଯାକର ବର୍ଷା ହେଇପାରେ। ଆର୍ ଇ ଭିତରେ ପବନର ବେଗଟା ଘଣ୍ଟା ପ୍ରତି 10 କିଲୋମିଟର ହିସାବେ ବୁହିପାରେ। ତାପମାତ୍ରାକେ ଦେଖମା ବୋଇଲେ ସବୁଠାନୁ ଏତକା 31 ଡିଗ୍ରୀ ସେଲସିୟସ ଆର୍ ସବୁଠାନୁ କମ୍ 25 ଡିଗ୍ରୀ ସେଲସିୟସ ରହିପାରେ। ସେନ୍ତା ଆର୍ଦ୍ରତାଟା ସବୁଠାନୁ ଏତକା 91% ଆର୍ ସବୁଠାନୁ କମ୍ 69% ରହିବା ବୋଲି ଅନୁମାନ କରାଯାଉଛି।
2: ବେଲେ ଶଶୀ
1: ହଏ ଗୁରୁବାରୀ
2: ଗୁଡ୍ ଗୁଡ୍ କରି ସବୁ ସୂଚନା ମାନେ ଦେଇଦେଲା।
1: ହଏ ଆର୍ ଇ ଭିତରେ ବୈଠକୀ ସାରବାର ବେଲ ବି ହେଇଗଲାନ। ବୋଇଲେ ଆମର ଚାଷୀ ଭାଇ ବହେନ ମାନକେ ଅନୁରୋଧ ଯେ ଆମର କାର୍ଯ୍ୟକ୍ରମ ବିଷୟ ଥି ନିଜର ମତାମତ ରଖିକରି ଆମକେ ଚିଠି ଲେଖବାରକେ ଯେନ୍ତା ନେ ଭୁଲବେ।
2: ହଏ ଶଶୀ।
1: ଆର୍ ଆମକେ ଚିଠି ଲେଖବାର ଠିକନା ହଉଛେ
2: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042।
1: ଆର ଚାଷୀ ଭାଇ ବହେନ ମାନେ ଆମର ଏ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ପ୍ରସାରଣ କରାଯାଏସି।
2: ହଇ ଶଶୀ। ବେଲେ ଚାଷୀ ଭାଇ ବହେନ ମାନେ ଆଜିର ଲାଗି ଆପଣମାନଙ୍କର ଗୁରୁବାରୀ ବହେନ
1: ଆର ଶଶୀ ବହେନକେ ବୈଠକିନୁ ବିଦାୟ ଦଉଁ।
3: ଜୁହାର।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ପରବର୍ତ୍ତୀ ଗୀତଟି। ଦିଲ୍ ହେ କେ ମାନତା ନାହିଁ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅନୁରାଧା ପୌଡ଼ୱାଲ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ରାମ ଲକ୍ଷ୍ମଣ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ମନୋହର ଉଦାସ ଏବଂ ଅନୁରାଧା ପଡ଼ୱାଲ।

0: ଲଗାଣ ବର୍ଷାରେ ବି ବିଭୋରୁଥିଲା ବଡ଼ଦାଣ୍ଡ। ରଥଯାତ୍ରାରେ ବାହାରୁଥିଲେ ଜଗତର ନାଥ, ପଣ୍ଡା ପଡ଼ିଆରୀ, ଶ୍ରଦ୍ଧାଳୁ, ସେବକ ସବୁରି ସେବାରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ବାହାରି ଜନ୍ମବେଦୀରେ ବିଜେ କରିଛନ୍ତି ମହାପ୍ରଭୁ। ଭକ୍ତ ଭଗବାନ ଏକାକାର ହେବାର ଏ ମହାଦୃଶ୍ୟ ଦେବମାନବ ସମସ୍ତଙ୍କୁ ବଶୀଭୂତ କରିଛି। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା।
1: ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଅନାବିଳ ଆସ୍ଥା ଏବଂ ଭକ୍ତି ପରମ୍ପରାକୁ ସମ୍ମାନ ଦେଇ ଏକ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ସମର୍ପଣ ବ୍ୟବସ୍ଥାର ଏ ପୁରୀ ଶ୍ରୀମନ୍ଦିର ପରିସର ଭିତରେ ହିଁ ତାର ଶୁଭାରମ୍ଭ କରାଯାଇଛି। ଭକ୍ତମାନଙ୍କର ଦ୍ୱାରା ଶ୍ରଦ୍ଧାର ସହ ପ୍ରଦାନ କରାଯାଉଥିବା ଦାନ ଅର୍ଥକୁ ଶ୍ରୀମନ୍ଦିରର ବିକାଶ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଇଏ ବିନିଯୋଗ କରାଯାଇପାରିବ। ଏହା ସହିତ ମଧ୍ୟ ଯେଉଁ ବ୍ୟକ୍ତିବିଶେଷ ବା ବ୍ୟକ୍ତି ସମୂହ ସେମାନେ ସେମାନଙ୍କର କୌଣସି ଉପଲକ୍ଷେ, ଅକେଜନ ଉପଲକ୍ଷେ, ଜନ୍ମଦିନ ହେଉ, ବିବାହ ବାର୍ଷିକୀ ହେଉ, ବାପା ମାଙ୍କ ଶ୍ରାଦ୍ଧ ଉତ୍ସବ ହେଉ, ବ୍ରତ ଉତ୍ସବ, ଏଭଳି ବିଭିନ୍ନ କାର୍ଯ୍ୟରେ ମଧ୍ୟ ଯେଉଁମାନେ ଏଥିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ ସେମାନେ ମଧ୍ୟ ଏ କାମରେ ବିଶେଷ କରିକରି ଆଗ୍ରହ ପ୍ରକାଶ କରିଥାନ୍ତି ଏବଂ ସେମାନେ ମଧ୍ୟ ଏଭଳି କାର୍ଯ୍ୟରେ ସେମାନେ ତାଙ୍କର ଦାନ ହୁଣ୍ଡି ମାଧ୍ୟମରେ, ହ୍ୱାଟ୍ସଆପ୍ ମାଧ୍ୟମରେ କରିପାରିବେ। ଏହି ବ୍ୟବସ୍ଥା ଅଧୀନରେ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ, ମୋବାଇଲ୍ ଆପ୍ର ମଧ୍ୟ ଇଏ ବିକଶିତ କରାଯାଇପାରିଛି। ଏହି ଜରିଆରେ ମୋବାଇଲ୍ ନମ୍ବର, ଓଟିପି ମାଧ୍ୟମରେ ଲଗ୍ଇନ୍ କରି ଏହା

0: ମଧ୍ୟ ଦାନ କରାଯାଇପାରିବ।
1: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। ବର୍ଷସାରା ଖାଁ ଖାଁ ରହୁଥିବା ଆଡ଼ପ ମଣ୍ଡପ ଏବେ ଉତ୍ସବ ମୁଖର। ଭକ୍ତ ଓ ଭଗବାନଙ୍କ ଦିବ୍ୟ ମିଳନରେ ସୃଷ୍ଟି ହୋଇଛି ଏକ ନିଆରା ଭକ୍ତିମୟ ପରିବେଶ। ଆଡ଼ପ ବିଜେ ପରେ ଜନ୍ମବେଦୀରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସେବନ କରୁଛନ୍ତି ଆଡ଼ପ ଅଭଡ଼ା। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଥିବା ବେଳେ ସେମାନଙ୍କର ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ୍ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ମାନବୀୟ ଲୀଳାକ୍ରମେ ରଥଯାତ୍ରାରେ ବାହାରିବା ପୂର୍ବରୁ ଅଣସରରେ ରହିଥିଲେ ବ୍ରହ୍ମାଣ୍ଡ ନାୟକ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ପାଳନ କରାଯାଇଥିଲା ଠାକୁରଙ୍କ ଦ୍ୱାଦଶୀ ନୀତି। ଏହା ପୂର୍ବଦିନ ଦଶମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିଲେ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ଦ୍ୱାଦଶୀ ଦିନ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହିତ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ପର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଦୈତାପତି ସେବକମାନେ ଅବଗତ କରାଇଥିଲେ। ଏହି ନୀତି ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହନ୍ତି,
2: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜୟ ହେବ, ଗଜପତି ମହାରାଜାଙ୍କ ପାଖରେ ଖବର ପହଞ୍ଚିବ, ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି। ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶିଥିଲେ, ତାହା ଆଉ ନାହିଁ। ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜାଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। ଯେତେବେଳେ ଏକାଦଶୀ ଦିନ ମହାପ୍ରଭୁଙ୍କର ସର୍ବାଙ୍ଗ ହଉଥିବ, ଯାହାକୁ ଅଣସର ସର୍ବାଙ୍ଗ ବୋଲି କୁହନ୍ତି, ଯେଉଁଦିନ ମହାପ୍ରଭୁଙ୍କର ଘଟୁଆରୀ ସେବକ ମାନେ ପ୍ରାୟ 15 କିଲୋରୁ ଉର୍ଦ୍ଧ୍ୱ ଚନ୍ଦନ ଘୋରିକି ନିଜ ହସ୍ତରେ ଯୋଗେଇଥିବେ, ସେଥିରେ ଚୁଆ ଏବଂ ଶ୍ରୀ କର୍ପୂର ଯୁକ୍ତ ହେଇଥିବେ ଏବଂ ସେଥିରେ ମହାପ୍ରଭୁଙ୍କର ଦିବ୍ୟ ଖଳି ଲାଗି ଉତ୍ସବ ଅନୁଷ୍ଠିତ ହଉଥିବ। ଏକାବେଳେ ଦୁଇପଟେ ଚନ୍ଦନ ଲାଗି ହଉଥିବ, ସେପଟେ ଅଣସର ଘରେ ମହାପ୍ରଭୁଙ୍କର ଖଳି ଲାଗି ସହିତ ଚନ୍ଦନ ଲାଗି ଏବଂ ଏପଟେ ପଟିଦିଅଙ୍କ ପାଖରେ ଚନ୍ଦନ ଲାଗି ହଉଥିବ। ଦେଉଳରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। 10 ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଉନଥିବା ତୁଳସୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଉ ଥରେ ଲାଗି ହେବେ। ସାମ୍ତେ 10 ଦିନ ପର୍ଯ୍ୟନ୍ତ କେବଳ ଶୁକ୍ଳ ପୁଷ୍ପ ସାଜକୁ ଧାରଣ କରୁଥିବେ ଏବଂ ଏକାଦଶୀ ଦିନ ତୁଳସୀକୁ ମଣ୍ଡି ତୁଳସୀ ରସିଆ ଜଗନ୍ନାଥ ଆହୁରି ସୁନ୍ଦର ଦିଶିବେ। ସେବକଙ୍କ ଭିତରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। ଯେଉଁ ଦୁଃଖ ଥିଲା, ଯେଉଁ ତାପ ଥିଲା, ଯେଉଁ ଗ୍ଲାନି ଥିଲା, ତା କ୍ଷଣାର୍ଦ୍ଧ ଭିତରେ ଦୂରୀଭୂତ ହେଇଯିବ। ସମସ୍ତଙ୍କ ଭିତରେ ଗୋଟେ ଅଦ୍ଭୁତ ପ୍ରକାରର ଆନନ୍ଦ ସୃଷ୍ଟି ହେବ ଯେ ମହାପ୍ରଭୁ ସୁସ୍ଥ ହେଲେଣି। ଅଣସର ଘରେ କମ୍ପୁଚ ଜ୍ୱରରେ ଦେହେ ଖଇ ଫୁଟା ତାତି ପଥି ଫଣା ଖାଇ ଫୁଲୁରୀ ଲଗେଇ କେମିତି କଟୁଛି ରାତି ଭାବିଲେ ଥରୁଛି ଛାତି ଭଲ ହେଇ କେବେ ରଥକୁ ଆସିବ ଚାହିଁଛି ଓଡ଼ିଆ ଜାତି।
1: ପରେ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଘଣାଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯାଇ ଖଳି ଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯାଇଥାଏ। ସୁନାକୂଅରୁ ତିନିକରା ଜଳ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଥିଲା। ଘଣା ଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯାଇ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖରେ ଓତା ପଡ଼ିଥିଲା ଏବଂ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିଥିଲେ। ଏହାପରେ ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଏବଂ ବୁଧବାର ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଘଣ୍ଟ, ଛତା, ବିଜେ କାହାଳି ସହ ପଟୁଆରରେ ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପହଞ୍ଚିବା ସହିତ ସିଂହଧର ସମ୍ମୁଖକୁ ତିନି ରଥ ଅଣାଯାଇଥିଲା। ରଥଯାତ୍ରାର ଦ୍ୱିତୀୟ ଦିନରେ ବି ରଥଟଣା ହୋଇଥିଲା। ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚିବା ସହିତ ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେଇଥିଲେ ମହାପ୍ରଭୁ। ଏହା ପରଦିନ ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜୀଉମାନଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ଏବଂ ଆଡ଼ପ ଅଭଡ଼ାର ମହତ୍ୱ ସମ୍ପର୍କରେ ଜଣାଇ ବିଶିଷ୍ଟ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୌମ୍ୟ ରଞ୍ଜନ ପଣ୍ଡା କହିଛନ୍ତି,
3: ନୀଳାଦ୍ରି ଦଶ ବର୍ଷାଣି ଆଡ଼ପ ମଣ୍ଡପେ ଦିନେ ଦିବା ଦର୍ଶନାତ୍ ପୁଣ୍ୟ ରାତ୍ର ଦଶ ଗୁଣାତ୍ ଭବେତ୍। ମହାପ୍ରଭୁ।

0: ଆଡ଼ପ ମଣ୍ଡପ ବିଜେର ଦର୍ଶନ ସ୍ୱତନ୍ତ୍ରତା ନୀଳାଦ୍ରି କନ୍ଦରରେ ଶ୍ରୀମନ୍ଦିରରେ ଦର୍ଶନ କଲେ 10 ବର୍ଷ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ସେଇ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ମଣ୍ଡପର ଦର୍ଶନର ସ୍ୱତନ୍ତ୍ରତା ଅଛି। ଆଉ ଯେହେତୁ ମହାପ୍ରଭୁ ଏଠି ଦିବ୍ୟ ଲୀଳାକୁ ପରିପ୍ରକାଶ କରନ୍ତି, ମାଙ୍କର ହାତରନ୍ଧା ଖାଆନ୍ତି, ମାଙ୍କର ଦିବ୍ୟତାକୁ ସେଠାରେ ପରିପ୍ରକାଶ କରି ମାଙ୍କର କଥାକୁ ରକ୍ଷା କରିବାକୁ ପାଇଁ ଯାଇଛନ୍ତି, ସେଥିପାଇଁ ମାଙ୍କର ସେଠି ସମ୍ପୂର୍ଣ୍ଣ ଭାବରେ ଦର୍ଶନର ସ୍ୱତନ୍ତ୍ରତା ଥାଏ। ଯେପରି ଭାବରେ ଗୋପପୁର ମଧ୍ୟ ତାକୁ କୁହାଯାଇଥାଏ, ସେଥିପାଇଁ ପ୍ରତ୍ୟକ୍ଷ ଭାବରେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଉ ସୁଦର୍ଶନଙ୍କର ଏକା ସାଙ୍ଗରେ ମଧ୍ୟ ସେଠି ଦର୍ଶନ ହୋଇଥାଏ। କିନ୍ତୁ ଏପଟେ ଯେତେବେଳେ ଦର୍ଶନ କରିଥାନ୍ତି, ଏଠି ଗୋଟିଏ ପାଖ ଜଗନ୍ନାଥଙ୍କର ଦର୍ଶନ କଲେ ଆର ପାଖକୁ ବଳଭଦ୍ରଙ୍କର ଦର୍ଶନ କରିଥାନ୍ତି, ଗୋଟିଏ ଆଖି ଦର୍ଶନ କରିଥାନ୍ତି, କିନ୍ତୁ ସେଠି ସମ୍ପୂର୍ଣ୍ଣ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଦର୍ଶନ ହୋଇପାରିଥାଏ। ସେଥିପାଇଁ ଏ ଜନ୍ମବେଦୀରେ ସ୍ୱତନ୍ତ୍ରତା ଦର୍ଶନ ରହିଛି, ଯାହାକି କୁହାଯାଇଛି ଅଶ୍ୱମେଧ ସହସ୍ରାଣି। ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ, ଗୋଟିଏ କନ୍ୟାଦାନର ଫଳ ପ୍ରାପ୍ତି ହୋଇଥାଏ ମହାପ୍ରଭୁଙ୍କର ଦର୍ଶନରେ। ଆଉ ରହିଲା ଅଭଡ଼ା, ଯୋଉ କୁହାଯାଇଛି ଯେ କି ମହାପ୍ରଭୁଙ୍କର ଆଡ଼ପ ଅଭଡ଼ା ସବୁ ଭିତରେ ଏଠି ଯେତେବେଳେ ରନ୍ଧା ଯାଇଥାଏ ଯୋଉ ପଦ୍ଧତି ଅନୁସାରେ, ସେଠାରେ ମଧ୍ୟ ସେଇ ଅନୁସାରେ ପଦ୍ଧତି ଅନୁସାରେ ରନ୍ଧା ଯାଇଥାଏ, କିନ୍ତୁ ଦେଖିବେ ସ୍ୱାଦ ସମ୍ପୂର୍ଣ୍ଣ ଭାବରେ ଅଲଗା ହେଇଯାଇଥାଏ। କାହିଁକିନା ସେଠି ହଉଛନ୍ତି ମାଙ୍କର ହାତ ରନ୍ଧା ମହାପ୍ରଭୁ ଖାଇଥାନ୍ତି, ଗୁଣ୍ଡିଚା ମାଙ୍କର ହାତ ରନ୍ଧା ଭାବରେ ସେଠାରେ ଖାଇଥାନ୍ତି। ଏଠି ଲକ୍ଷ୍ମୀ ସାନ୍ତାଣୀ ବାଡ଼ି ଦିଅନ୍ତି ରୋଷେଇ କରି ମହାପ୍ରଭୁ ଖାଇଥାନ୍ତି, କିନ୍ତୁ ସେଠି ଗୁଣ୍ଡିଚା ମହାରାଣୀଙ୍କର ଦ୍ୱାରା ପ୍ରସ୍ତୁତ ହୋଇଥିବା ସେଇ ଅବଡ଼ାକୁ, ଯାହାକୁ କୁହାଯାଇଛି ଯଜ୍ଞାନ୍ନ, କାହିଁକିନା ସେ ସ୍ଥାନଟି ହଉଛି ଯଜ୍ଞ ସ୍ଥାନ, ସେଥିପାଇଁ ଯଜ୍ଞାନ୍ନ ମଧ୍ୟ କୁହାଯାଇଥାଏ। ସେଥିପାଇଁ ଆଡ଼ପ ଅବଡ଼ାର ସ୍ୱତନ୍ତ୍ରତା ଅଛି। ଆଉ ଆଡ଼ପ ଅବଡ଼ା କୋଟି ବ୍ରାହ୍ମଣଙ୍କର ମଧ୍ୟ ଗୋଟିଏ ଦାନ କଲେ ସେଠି କୋଟିଏ ବ୍ରାହ୍ମଣର ଭୋଜନର ଦାନ ପ୍ରାପ୍ତି ହୋଇଥାଏ। କୁହାଯାଇଛି ମେରୁ ସମତୁଲ୍ୟ ଦାନ, ମେରୁ ଭଳି ପର୍ବତକୁ ଦାନ କଲେ ଯୋଉ ସମାନ ଫଳ ପ୍ରାପ୍ତି ହୋଇଥାଏ, ଏଠାରେ ମଧ୍ୟ ସେଇଭଳି ଭାବରେ ଗୋଟିଏ ମହାପ୍ରଭୁ ପ୍ରସାଦ ମଧ୍ୟ ଦାନ କରିଦେଲେ ସେଭଳିଆ ମଧ୍ୟ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ଅବଡ଼ା ଆଡ଼ପ ଦର୍ଶନର ସ୍ୱତନ୍ତ୍ରତା ଅଛି, ସେଥିପାଇଁ ବେଶୀ ଭିଡ ଲାଗିଥାଏ ଏହି ସମୟରେ।
1: ଆସନ୍ତାକାଲି ହେରା ପଞ୍ଚମୀ ତିଥିରେ ଅଭିମାନିନୀ ପତ୍ନୀ ମା ମହାଲକ୍ଷ୍ମୀ ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ। ମହାପ୍ରଭୁ ସାଙ୍ଗରେ ନ ଆଣିଥିବା କାରଣରୁ କ୍ରୋଧିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଦେଇ ହେରାଗୈରୀ ସାହି ବାଟେ ବଡ଼ଦେଉଳକୁ ଫେରିଆସନ୍ତି ମା ମହାଲକ୍ଷ୍ମୀ। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଜଗନ୍ମାତା ମହାଲକ୍ଷ୍ମୀଙ୍କ ମଧ୍ୟରେ ଅନାବିଳ ଦାମ୍ପତ୍ୟ ପ୍ରେମ, ରୋଷ ଏବଂ ଅଭିମାନର ନିଆରା ରୂପ। ଏହିଦିନ ମହାପ୍ରଭୁ ପତ୍ନୀଙ୍କୁ ଦୁଇଦିନ ମଧ୍ୟରେ ବାହୁଡ଼ିବାର ପ୍ରତିଶ୍ରୁତି ଦେବା ସହିତ ରଥ ଦକ୍ଷିଣ ମୋଡ଼ କରିବାର ନିର୍ଦ୍ଦେଶ ଦେଇଥାନ୍ତି। ହେରା ପଞ୍ଚମୀର ନୀତି ଓ ମହତ୍ୱ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହନ୍ତି,
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶେଷ ଭାବରେ ଯାହାକି ହେରା ପଞ୍ଚମୀ ଦିନ ସେ ପାଖରେ ସନ୍ଧ୍ୟା ଧୂପ ଗୁଣ୍ଡିଚା ଘରେ ବସିଥିବ, ଏ ପାଖରେ ମହାଲକ୍ଷ୍ମୀ ମୋହଚୂର୍ଣ୍ଣ ଧରି ତାଙ୍କର ସମସ୍ତ ପଟୁଆର ସହିତ ଯାହାକି ଘଣ୍ଟ ଛତା କାହାଳୀ ସହିତ ବିମାନରେ ବସି ସ୍ୱତନ୍ତ୍ର ଭାବରେ ଯାଇ ପହଞ୍ଚିଥାନ୍ତି ନନ୍ଦିଘୋଷ ରଥ ପାଖରେ ଗୁଣ୍ଡିଚା ଘର ସାମ୍ନା। ତେଣୁ ସେଠି ଗୁଣ୍ଡିଚା ଘରର ସିଂହଦ୍ୱାରରେ ହେଉଛନ୍ତି ନନ୍ଦିଘୋଷ ରଥ ଥାଏ, ସେଠି ରଥ ପାଖରେ ପହଞ୍ଚିବେ, ସେଠି ଗୋଟେ ସ୍ୱତନ୍ତ୍ର ବିଧିବିଧାନ ରହିଛି, ପ୍ରତିମାପ୍ତରଙ୍କ ତରଫରୁ ଗୋଟେ ଘଷା ବିଡ଼ିଆ ଦହିପଟି ମଣୁଇ ଏସବୁ ଅନୁଷ୍ଠିତ ହବ। ତାପରେ ମହାଲକ୍ଷ୍ମୀ ହେଉଛନ୍ତି ଯିଏକି ଗୁଣ୍ଡିଚା ଘରକୁ ଯାଇଥାନ୍ତି, ଗୁଣ୍ଡିଚା ମନ୍ଦିରକୁ ଯେତେବେଳେ ଯାଇ ଗୁଣ୍ଡିଚା ଘରେ ପହଞ୍ଚନ୍ତି ପ୍ରଭୁଙ୍କର ସେତେବେଳକୁ ତେରା ପଡିନଥାଏ, ପୂଜା ବସିବାକୁ ବ୍ୟବସ୍ଥା ହେଉଛନ୍ତି ଯାହାକି ଆମର ସନ୍ଧ୍ୟା ଧୂପ ପୂଜା, ଟେରା ପଡିନଥାଏ। ତେଣୁ ଏଇ ସମୟରେ ଯେମିତି ପହଞ୍ଚାନ୍ତି ଲକ୍ଷ୍ମୀଙ୍କୁ ଦେଖି ମହାପ୍ରଭୁ ଗୋଟେ ଆଚମ୍ବିତ ହେଇଯାନ୍ତି, ଆଉ କିଛି କହିପାରିବେନି, କାରଣ ଲଜିଆ ଲାଗେ ସେଠି ମହାପ୍ରଭୁ ଅଛନ୍ତି ଯିଏକି ବଡ ଠାକୁର ବି ଅଛନ୍ତି, ବଡ ଠାକୁରଙ୍କର ପାଖରେ ଯେହେତୁ ଜଗନ୍ନାଥ ମହାପ୍ରଭୁ ସେଠି ସୁଭଦ୍ରା ଦେବୀ ଅଛନ୍ତି, ଆଉ କିଛି କହିପାରିବେନି। ତେଣୁ ଗୋଟେ ମାଳଟେ ମହାପ୍ରଭୁ ହେଉଛନ୍ତି ମହାଲକ୍ଷ୍ମୀଙ୍କୁ ଦେଇଦିଅନ୍ତି, ମାଳଟେ ଦେଇଦେଲେ ଯାହାକି ଯେମିତି ଜଣେ କ୍ରୋଧରେ କିଏ ଆସିଥିବ ବା ଅଭିମାନ ଆସିଥିବ ମାଳ ଖଣ୍ଡେ ପକେଇଦେଲେ ଶାନ୍ତି ହେଇଯିବ, ସେଇଭଳି ମହାଲକ୍ଷ୍ମୀଙ୍କୁ ଜଗନ୍ନାଥ ମହାପ୍ରଭୁ ଗୋଟିଏ ଆଜ୍ଞା ମାଳଟିଏ ଦେଇଦିଅନ୍ତି। ସେ ମାଳଟି ଯେତେବେଳେ ମହାଲକ୍ଷ୍ମୀ ପାଇଯିବେ ଆଉ କିଛି କହିବେନି, ଖାଲି ଆଖିକି ଆଖି ପଡିଯାଇଥିବ, ଏଇଥିପାଇଁ ତା ନାଁ ହେଉଛି ହେରା ଉତ୍ସବ ଦେଖିବାକୁ ନେଇକିରି ଏ ଯାତ୍ରା। ତାପରେ ମହାଲକ୍ଷ୍ମୀ ଆଉ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଆସିବେନି, ଯୋଉ ଦ୍ୱାର କି ଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାର ଦେଇ ନାକଚଣା ଦ୍ୱାର ଦେଇକିରି ବାହାରିବେ। ନାକଚଣା ଦ୍ୱାର ଦେଇ ବାହାରିବା ପରେ ସେଠି ହେଉଛନ୍ତି ତାପରେ ପୁନର୍ବାର ପୁଣି ଯାଇଥାନ୍ତି ରଥ କାଠ ଖଣ୍ଡେ ଭାଙ୍ଗିକିରି ଆସିଥାନ୍ତି, ତେଣୁ ନନ୍ଦିଘୋଷ ରଥର ଇଏ କଥାଟି ମଧ୍ୟ ଭିତର ସୀମା ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ଗୋଟେ ହେଇଥାଏ। ଏବଂ ଯେହେତୁ

0: ଭାଙ୍ଗି ଦିଅନ୍ତି ମହାଲ କେବେ ଆଉ ବଡଦାଣ୍ଡରେ ଆସିବେନି, ଗଲା ବେଳକୁ ବଡଦାଣ୍ଡରେ ଯାଇଥାନ୍ତି, ଆସିଲା ବେଳକୁ ଆମର ପୁରୀ ସହରରେ ଗୋଟେ ହେରା ଗୋହିରି ସାହି ଅଛି, କାରଣ ପୂର୍ବ କାଳରେ ଗୋଟେ ଗୋହିରି ଥିଲା, ତେଣୁ ସେଥିପାଇଁ ଏ ହେରା ଉତ୍ସବରେ ସେ ଗୋହିରି ଦେଇକି ଆସୁଥିଲେ ବୋଲି ଆଜି ପରବର୍ତ୍ତୀ କାଳରେ ସେ ସାହି ହେଇଗଲାଣି, ତେଣୁ ହେରା ଗୋହିରି ସାହି କୁହାଯାଉଛି। ସେ ହେରା ଗୋହିରି ସାହି ଦେଇ ମହାଲକ୍ଷ୍ମୀ ପ୍ରତ୍ୟାବର୍ତ୍ତନ କରିବେ ଏବଂ ସେଇଦିନ ଠାରୁ ମହାପ୍ରଭୁଙ୍କର ହଉଛନ୍ତି, ତାପର ଦିନ ହଉଛନ୍ତି ଦକ୍ଷିଣ ମୋଡ଼ ହବ ରଥ, ଆଉ ମହାପ୍ରଭୁ ରହିପାରିବେନି, ଯେହେତୁ ମହାଲକ୍ଷ୍ମୀ ଦେଖିକିରି ଆସିଲେଣି, ତେଣୁ ପ୍ରଭୁ ନିର୍ଦ୍ଦେଶ ଦେଇଦେବେ ଯେ ହଉଛନ୍ତି ଦାରୁକ କୁ ହଉଛନ୍ତି ତମେ ରଥ ବୁଲା, ତେଣୁ ରଥରେ ସାରଥି ମାନେ ଥାଇ ତା ପରଦିନ ରଥ ଦକ୍ଷିଣ ମୋଡ଼ ହବ ଏବଂ ବାହୁଡ଼ା ଦଶମୀରେ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବେ। ତେଣୁ ଏଇ ଯୋଉ ମହାନ ଉତ୍ସବଟିକି ହେରା ପଞ୍ଚମୀ ବୋଲି କୁହାଯାଏ, ଦାମ୍ପତ୍ୟ ଜୀବନର ଗୋଟିଏ ସୁଖ ଦୁଃଖ ଭରା, ତା ଭିତରେ ମାନ ଅଭିମାନ ଭିତରେ ଯେତେବେଳେ ଘରେ ଗୋଟେ କଳି କଜିଆ ଭଲ ମନ୍ଦ ଭଳି ଯୋଉ କଥା ଥାଏ ତାକୁ ନେଇ ଗୋଟେ ନିଚ୍ଛକ କଥା ମହାପ୍ରଭୁଙ୍କ ପାଖରେ ଆରୋପିତ କରାଯାଇଛି।
1: ପତି ପତ୍ନୀ ସଂସାର ରଥର ଦୁଇଟି ଚକ, ପରସ୍ପରର ପରିପୂରକ, ତେଣୁ ପତ୍ନୀଙ୍କ ପ୍ରାଧାନ୍ୟକୁ ବି ଗୁରୁତ୍ୱ ଦେଇଛନ୍ତି ମହାପ୍ରଭୁ। ଆଡ଼ପ ମଣ୍ଡପରେ ଲୀଳା ସାରି ବଡ଼ଦେଉଳକୁ ବାହୁଡ଼ିବେ ମଣିମା, ବାଟରେ ମାଉସୀମା ମନ୍ଦିରରୁ ପୋଡ଼ପିଠା ଖାଇବାର ବିଧି ମଧ୍ୟ ରକ୍ଷା କରିବେ, ଅଧରପଣା ଦେଇ ଶାନ୍ତ କରିବେ ଅଶରୀରୀମାନଙ୍କୁ, ଅଭିମାନିନୀ ପତ୍ନୀଙ୍କୁ ଶାନ୍ତ କରିବାର ପ୍ରୟାସ କରିବେ। ନୀଳାଦ୍ରି ବିଜେ ପରେ ନୀଳାଦ୍ରିଶଙ୍କ ଆଗମନରେ ପୁଣି ଉଜ୍ଜଳି ଉଠିବ ନୀଳକନ୍ଦର, ରତ୍ନ ସିଂହାସନରେ ବିଜେ କରିବେ କୋଟି ଓଡ଼ିଆର ପରିଚୟ, କୋଟି କୈବଲ୍ୟନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ପୁଣି ଚଞ୍ଚଳ ହୋଇଉଠିବ ବଡ଼ଦେଉଳ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ନୀଳ ସିନ୍ଧୁ ତୀର ନୀଳ ଶୈଳର ଅନନ୍ତ କଳ୍ପବଟ ଶାଖାରୁ ମୁଁ କହୁଛି କାକଭୂଷଣ। କାହିଁ କେତେ ଯୁଗରୁ ମୋର ପ୍ରଭୁ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ପିତାଙ୍କର ପ୍ରତିଟି ଇଙ୍ଗିତର ମୁଁ ସାକ୍ଷୀ ହେଇ ରହିଆସିଛି। ଆଗରେ ମୋର ଶ୍ରୀମନ୍ଦିର, ମୋର ପ୍ରିୟ ପରମ ପ୍ରଭୁ ଚତୁର୍ଥ ମୂର୍ତ୍ତିରେ ବିରାଜିତ ରତ୍ନ ସିଂହାସନ ଉପରେ କେତେ ମତ, କେତେ ପଥର, କାହିଁ କେତେ କାହାଣୀ ବାସ୍ତବତାର ରୂପ ନେଇ ଗଢ଼ି ଉଠିଛି। ମୋର ପରମ ସ୍ୱାମୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ସବୁର ସାକ୍ଷୀ ଏଇ ବଡ଼ ଦାଣ୍ଡ, ବାଇଶି ପାହାଚ ଆଉ ଆଉ ମୁଁ ନିଜେ କାକଭୂଷଣ। ଯୁଗ ଯୁଗର ଦିବସ ରଚନୀ ମୋ ପାଇଁ ଏକାକାର ହେଇଯାଇଛି। କେବଳ ତାଙ୍କରି କଥା ଶୁଣିବାରେ, କେବଳ ଅସୀମ ପରିତୃପ୍ତି ସେଥିରେ ଥାଏ ବୋଲି ଆସ, ମୋ ସହିତ ଆସ ବଡ଼ ଦାଣ୍ଡକୁ। ଏଇ ସେଇ ଅରୁଣ ସ୍ତମ୍ଭ ସମ୍ମୁଖରେ ମୁଖଶାଳା, ବାଇଶି ପାହାଚର ପ୍ରଥମ ପାଦରେ ଠିକ ଦକ୍ଷିଣ ଚାହା ଚାହା କିପରି ଦୁଃଖୀ ଦୁଃଖ ହରି ଆର୍ତ୍ତ ପତିତର ତ୍ରାଣକର୍ତ୍ତା ଭକ୍ତ ବତ୍ସଳ ଦୀନବନ୍ଧୁ ମୋର ପ୍ରିୟ ପରମ ଆବିର୍ଭୂତ ହେଇଛନ୍ତି। ପତିତ ପାବନ ରୂପରେ କେତେ ଇତିହାସର ପୃଷ୍ଠ।

0: ଏହି ଗଜପତି ବଂଶର ଲହୁ ଲୁହ ଯନ୍ତ୍ରଣାର କାହାଣୀରେ ଚର୍ଚ୍ଚରିତ କେବଳ ତାଙ୍କୁ ହିଁ କେନ୍ଦ୍ର କରି ହଁ ମୁଁ ଶୁଣିଛି ସେଦିନ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ କଣ୍ଠରେ ସେହି ପରମ ଆପ୍ତ ବାକ୍ୟ ମୋତେ ନିର୍ବଂଶ କରିଦିଅ ପ୍ରଭୁ, ତୁମକୁ ତୁମର ଶ୍ରୀମନ୍ଦିରକୁ ମୋର ବୋଲି କହିବାକୁ, ଯେପରି ମୋର ବଂଶରେ କେହି ନ ରହେ। ଜୀବନ ପଛେ ନରକକୁ ଯାଉ, ଧର୍ମାନ୍ତର ହୁଏ ପଛେ, ହେଲେ ମୋ ପ୍ରଭୁଙ୍କର ମାନ ରହୁ, ଯଶ ବୀର୍ଯ୍ୟ ପ୍ରତିଷ୍ଠିତ ହେଉ, ଜପ ଚନ୍ଦ୍ରାକି। ମୋର ପ୍ରିୟ ପରମଙ୍କ ପାଇଁ କେତେ ବଡ଼ ତ୍ୟାଗ, ଆତ୍ମା ମୋର ଫରିଯାଏ ସେମାନଙ୍କ ପ୍ରତି କୃତଜ୍ଞତାରେ। ସବୁର ସାକ୍ଷୀ ଏଇ ବାଇଶି ପାହାଚ।
1: ମୁକୁନ୍ଦ ଦେବ
2: କିଏ?
1: ଗଜପତି ମୁକୁନ୍ଦ ଦେବ
2: କିଏ?
1: ଗଜପତି ମୁକୁନ୍ଦ ଦେବ,
2: ମୁଁ ତ ମୁକୁନ୍ଦ ଦେବ ନୁହେଁ, ମୁଁ ଯେ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ।
1: ଏକା କଥା, ଯେ ମୁକୁନ୍ଦ ଦେବ ସେ ବି ମୋ ପାଇଁ ରାମଚନ୍ଦ୍ର ଦେବ।
2: କିଏ କିଏ ତୁମେ? ଓ ତୁମେ ତୁମେ କେମିତି ଆସିଲ ଉଆସକୁ? ଜବାବ ଦିଅ ତକି ଖାଁ।
1: ତକି ଖାଁ, ମୁଁ କଣ ବର୍ତ୍ତମାନର ନବାବ ବାରବାଟୀ ଦୁର୍ଗର ତକି ଖାଁ?
2: କିଏ ତୁମେ ତେବେ? ଜବାବ ଦିଅ।
1: ମୁଁ କଳା ପାହାଡ଼।
2: କଳା ପାହାଡ଼
1: ବୁଲି ଗଲଣି ସେ ପଦ, ଅଇଲା କଳା ପାହାଡ଼ ଭାଙ୍ଗିଲା ଲୁହାର ବାଡ଼। ମୋର ଶତ ଚେଷ୍ଟା ପରେ ବି ଜଗନ୍ନାଥ ସସେଇ ପାରିଲ ନାହିଁ, ତୁମେ ତାର ନାଭିକୁ ଆଣି ପୁଣି ଜାଇଁ ଦେଇଛ।
2: ତୁମେ ଭୁଲ କରୁଛ କଳା ପାହାଡ଼, ଯାହା କଥା ତୁମେ କହୁଛ ସେ ଥିଲେ ପ୍ରଥମ ରାମଚନ୍ଦ୍ର ଦେବ। ପାଉଁଶ ଭିତରୁ ବ୍ରହ୍ମ ଉଦ୍ଧାର କରି ସେ ପୁଣି ଥରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ, କିନ୍ତୁ ମୁଁ ଯେ ଦ୍ୱିତୀୟ ରାମଚନ୍ଦ୍ର ଦେବ।
1: ନା ନା, ତୁମର କିଛି ନାମ ନାହିଁ। ଅସହାୟ ଜଗନ୍ନାଥକୁ ରକ୍ଷା କରିବା ପାଇଁ ବିଭିନ୍ନ ନାମରେ ତୁମେ ମୋ ସାଙ୍ଗରେ ଲଢ଼ିଛ। ରାମଚନ୍ଦ୍ର ଦେବ ପରେ ପୁରୁଷୋତ୍ତମ ଦେବ, ଆଉ ତାପରେ ମୁକୁନ୍ଦ ଦେବ, ମୁକୁନ୍ଦ ଦେବ ପରେ ଦିବ୍ୟ ସିଂହ ଦେବ, ଆଉ ସେଇ ଦିବ୍ୟ ସିଂହ ଦେବ ପରେ ତୁମେ ତୁମେ ଦ୍ୱିତୀୟ ରାମଚନ୍ଦ୍ର ଦେବ।
2: କିଏ କିଏ ତୁମେ?
1: ବର୍ତ୍ତମାନ ବାରବାଟୀ କିଲ୍ଲାର ନାୟବ ନବାବ ମୁଁ, ତକି ଖାଁ।
2: ତକି ଖାଁ ତୁମେ?
1: ଯେତେବେଳେ ତୁମେ ରାମଚନ୍ଦ୍ର ସେତେବେଳେ ମୁଁ ତକି ଖାଁ। ଅନ୍ଧବିଶ୍ୱାସର ପ୍ରତୀକ ସେ ଜଗନ୍ନାଥକୁ ଧ୍ୱଂସ କରିବା ପାଇଁ ବିଭିନ୍ନ ରୂପ ମୋର, କେତେବେଳେ ମୁଁ କଳା ପାହାଡ଼ ତ କେତେବେଳେ ମକରାମ ଖାଁ। ତୁମେ ଜଗନ୍ନାଥର ରକ୍ଷକ, ଆଉ ମୁଁ ସେଇ କାଠ କଣ୍ଢେଇର ଧ୍ୱଂସକାରୀ। ପାରିବ ନାହିଁ
0: ତୁମେ,
1: ମୁଁ ନିଶ୍ଚୟ ତାର ଖୋଜ ନେବି, ମୁଁ ତାକୁ ଶେଷ କରିଦେବି।
2: ତା ପୂର୍ବରୁ ତୁମେ ଶେଷ ହେଇଯିବ ତକି ଖାଁ, କାଳର କବଳରୁ ତୁମେ ବର୍ତ୍ତି ପାରିବ ନାହିଁ।
3: ରାଣୀ,
4: ଗଜପତି ଉତ୍ତେଜିତ କାହିଁକି?
2: ତକି ଖାଁର ସ୍ୱେନ ଦୃଷ୍ଟି ଆଜି ଜଗନ୍ନାଥଙ୍କ ଉପରେ ପଡ଼ିଛି, ଚିନ୍ତାର କୂଳ କିନାରା କିଛି ମୁଁ ପାଉନି।
4: ସାରା ବିଶ୍ୱର ଚିନ୍ତାରେ ଘାରି ହେଇ ଯିଏ ମହାନିଶ୍ଚିନ୍ତ,

0: ଜଗନ୍ନାଥଙ୍କ ପାଇଁ ପୁଣି ଗଜପତିଙ୍କର ଚିନ୍ତା।
1: କୁହରାଣୀ, ତେବେ ମୋର କର୍ତ୍ତବ୍ୟ କ'ଣ? ଚକାରୋଳର ସମ୍ମାନ ପାଇଁ ମୁଁ ସଂଗ୍ରାମ କରିବି ନା ଦାରୁହୂତ ମୁରାରୀ ହୋଇ ଦାରୁ ବ୍ରହ୍ମଙ୍କ ନିର୍ଯାତନା ସ୍ୱଚକ୍ଷରେ ବସି ଦେଖୁଥିବି? ଏ ପିଣ୍ଡରେ ପ୍ରାଣ ଥାଉ ଥାଉ ଏତେ ବଡ଼ ଅପରାଧ ମୁଁ କ'ଣ କରିପାରିବି ରାଣୀ?
0: ନିଜକୁ ନିଜେ ସେ ରକ୍ଷା କରିବେ ଗଜପତି, ସାମାନ୍ୟ ମଣିଷ ବା ତାଙ୍କୁ କି ସୁରକ୍ଷା ଦେବ?
1: ବୁଝୁଛି ପ୍ରଭୁ, ମୋର ସର୍ବଶକ୍ତିମାନ ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା, କିନ୍ତୁ ସନ୍ତାନ ପାଖରେ ପିତା କେତେ ଦୁର୍ବଳ ତାହା କେବେ ଅନୁଭବ କରିଛ ରାଣୀ? ପୁତ୍ର ସ୍ନେହ କାଙ୍ଗାଳ ପିତା ଅକାତରରେ ପୁତ୍ର ପାଇଁ ସମସ୍ତ ଦୁଃଖ ଜାଣି ଜାଣି ସହ୍ୟ କରିନିଏ। କୁହରାଣୀ, ପ୍ରତ୍ୟାଶାହୀନ ଏତେ ବଡ଼ ଭଲ ପାଇବାର ପରମ ସତ୍ତାକୁ ସୁରକ୍ଷା ଦେଇ ନ ପାରିଲେ ମୁଁ କ'ଣ ନିଶ୍ୱ ହେଇଯିବିନି ରାଣୀ, କୃତଜ୍ଞ ହେଇଯିବିନି?
0: ପ୍ରବଳ ମୋଗଲ ବିରୁଦ୍ଧରେ ଠିଆ ହେଇ ଆପଣ ନିଜର ଆଉ ନିଜ ବଂଶଧରଙ୍କର ସର୍ବନାଶ କରନ୍ତୁ ନାହିଁ ମହାରାଜ।
1: ସର୍ବବ୍ୟାପୀ ପାଇଁ ଯଦି ମୋର ସର୍ବନାଶ ହୁଏ ତେବେ ତାହା ହିଁ ହେବ ମୋ ଜୀବନର ଶ୍ରେଷ୍ଠ ଜୟ ମାଲ୍ୟ।
0: ଏସବୁ ଗୋଟାଏ ଖିଆଲ।
1: କ'ଣ କହୁଛ ମହାଦେଇ?
0: ମୁଁ କିନ୍ତୁ ଆପଣଙ୍କ ଖିଆଲର ଖେଳନା ହେବି ନାହିଁ ଗଜପତି। ପୁତ୍ର ଭାଗିରଥୀ ସହ ମୁଁ ପିତ୍ରାଳୟରେ ଆଶ୍ରୟ ନେବି।
1: ପାଟରାଣୀ କଳାବତୀ ଓ ତାର ସନ୍ତାନ ଭଳି ତୁମେ ମଧ୍ୟ ମୋତେ ତ୍ୟାଗ କରିବ?
0: ହଁ, ତା ଛଡ଼ା ଆଉ ଅନ୍ୟ ଉପାୟ ନାହିଁ। ଜଗନ୍ନାଥଙ୍କ ନାମରେ ଆପଣ ଜୁଆ ଖେଳୁଛନ୍ତି।
1: ଠିକ୍ କହିଛ, ଜଗନ୍ନାଥଙ୍କ ପାଇଁ ଜୁଆ। ଯଦି ବୁଡ଼ିବି ତାଙ୍କୁ ନେଇ, ଯଦି ତରିବି ତାଙ୍କୁ ଆଶ୍ରୟ କରି।
0: ମୋତେ ତାହେଲେ ବିଦାୟ ଦିଅନ୍ତୁ।
1: ତମେ ବି ବିଦାୟ ନେଇଯିବ? ଠିକ୍ ଅଛି, ଗୃହଲକ୍ଷ୍ମୀ ରାଜଲକ୍ଷ୍ମୀ ସମସ୍ତେ ଯାଆନ୍ତୁ। ତୁମେ ମୋତେ ଆବରି ରଖ ପ୍ରଭୁ, ତୁମେ ଯେ ମୋର ସର୍ବସ୍ୱ ପ୍ରଭୁ, ତୁମେ ଯେ ମୋର ସର୍ବସ୍ୱ।
2: ଗଜପତିଙ୍କ ଜୟ ହେଉ।
1: ରାଜଗୁରୁ, ଆପଣ
2: ଗଜପତିଙ୍କ ପାଇଁ ସୁସମ୍ବାଦ ଆଉ ଦୁଃସମ୍ବାଦ ଉଭୟ ଆଣିଛି।
1: କୁହନ୍ତୁ ରାଜଗୁରୁ ମହାଶୟ।
2: ପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ପହଣ୍ଡି କରି ଗୁପ୍ତଦ୍ୱାର ବାଟେ ଅପସାରଣ କରାସରିଛି। ଚାପ ଚଢ଼ି ପ୍ରଭୁ ବର୍ତ୍ତମାନ ଚିଲିକା ଅଭିମୁଖରେ।
1: ଧନ୍ୟ ରାଜଗୁରୁ, ରାମଚନ୍ଦ୍ରର ଦୁର୍ଦ୍ଦିନରେ ଆପଣ ହିଁ ମୋର ପ୍ରଧାନ ଅବଲମ୍ବନ। ପ୍ରଭୁ ମୋର ଜବନର ଦୃଷ୍ଟିର ଅନ୍ତରାଳକୁ ଯାଇଛନ୍ତି, ଏହା ନିଶ୍ଚିତ ଭାବରେ ସୁସମ୍ବାଦ।
2: ଆଉ ଦୁଃସମ୍ବାଦ ହେଲା ନବାବ ବାହିନୀ କ୍ଷିପ୍ର ଗତିରେ ପିପିଲି ପର୍ଯ୍ୟନ୍ତ ଆଗୁସାର ହେଲେଣି। ବକ୍ସି ବିଶ୍ୱାସଘାତକତା କରିବାରୁ ମୁରାଦ ଖାଁକୁ ସେନାପତି ହେବା ପାଇଁ ମୁଁ ପ୍ରସ୍ତାବ ଦେଉଛି।
1: ଲୋଧୁ ମିଆଁକୁ ମୋର ଦେୱାନ କରିଥିଲା ତକି ଖାଁ, ପେସ୍କିସ୍ ନ ଦେବାରୁ ସେ ଲୋଧୁକୁ ଫେରେଇ ନେଇଛି। ବିଶ୍ୱାସଘାତକ ବକ୍ସି ଜାଗାରେ ମୁରାଦ ଖାଁ ହେବ ସେନାପତି।
2: ଗଜପତି, ଖୋର୍ଦ୍ଧାର ବହୁ ପୁରୁଷର ବାସିନ୍ଦା ସେ, ତା ଗାଁର ମୁସଲମାନ ଦଳ ବେହେରା ଦୁର୍ଗା ପୂଜା କରେ, ସେ ନିମକ ସଚ୍ଚା ଛାମୁ।
1: ହିନ୍ଦୁ ହେଇଛି ବେଇମାନ ଆଉ ମୁସଲମାନ ହେଲା ନିମକ ସଚ୍ଚା। ଜବନ ସାଲବେଗର ଠାକୁର ହେ ଜଗନ୍ନାଥ, ରାମଚନ୍ଦ୍ରର ଜୀବନରେ ଏ ବିରୋଧାଭାସ କାହିଁକି? କାହିଁକି ଏ ପରୀକ୍ଷା ପ୍ରଭୁ?
2: ଗଜପତି, ଆପଣଙ୍କ ନିର୍ଦ୍ଦେଶ ପାଇଲେ ମୁରାଦ ଖାଁ ସୈନ୍ୟ ପରିଚାଳନା କରିବ, ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ସମସ୍ତ ଆୟୋଜନ ମୁରାଦ ଖାଁ କରିବ।
1: ଠିକ୍ କହିଛନ୍ତି ରାଜଗୁରୁ, ପିପିଲିର ଯୁଦ୍ଧରେ ରାମଚନ୍ଦ୍ରର ଭାଗ୍ୟ ନିରୂପିତ ହେଉ, ମୁରାଦକୁ ନେଇ ଆପଣ ଆଗଭର ହୁଅନ୍ତୁ, ତାଙ୍କରି ଇଚ୍ଛା ପୂରଣ ହେଉ। ଘୋର ଜଳରେ ଥାଇ ଗଜରାଜ ତାଙ୍କୁ ଚିନ୍ତା କରିଥିଲା, ବିପତ୍ତିର ଅଥଳ ଜଳରେ ସେଇ ଜଗନ୍ନାଥଙ୍କୁ ମୁଁ ସ୍ମରଣ କରୁଛି। ନୀଳାଚଳ ନିବାସ ଆୟ ନିତ୍ୟାୟ ପରମାତ୍ମନି ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ, ଜଗନ୍ନାଥାୟତେ ନମଃ, ଜଗନ୍ନାଥାୟତେ ନମଃ।
3: ଦେୱାନ ଲୋଧୁ ମିଆଁର ସାଲାମ ଗ୍ରହଣ କରନ୍ତୁ ଗଜପତି।
4: ବର୍ତ୍ତମାନ ତ ତୁମେ ଆଉ ଖୋର୍ଦ୍ଧା ଗଜପତିର ଦେୱାନ ନୁହଁ, ତୁମେ ବର୍ତ୍ତମାନ ରାଜପ୍ରତିନିଧି। ପିପିଲି ଯୁଦ୍ଧରେ ପରାଜିତ ଗଜପତି ଆଜି ବାରବାଟୀ ଦୁର୍ଗରେ ବନ୍ଦୀ। ଯେଉଁଠି ତା ପୂର୍ବପୁରୁଷ ରାଜୁତି କରୁଥିଲେ ସେଠି ଆଜି ସେ ବନ୍ଦୀ। କି ବାର୍ତ୍ତା ନେଇ ଆସିଛ ଲୋଧୁ?
3: ନବାବ ଚାହାନ୍ତି ଆପଣ ପୁଣି ଖୋର୍ଦ୍ଧାର ସାହାନ୍ସା ବନନ୍ତୁ।
4: ଖୋର୍ଦ୍ଧାର ସାହାନ୍ସା?
3: ହଁ।
4: ପରିହାସ କରିବାକୁ ଆସିଛ ଲୋଧୁ ମିଆଁ?
3: ପରିହାସ ନୁହେଁ ଗଜପତି, ନବାବ ଆପଣଙ୍କୁ ଗାଦି ୱାପସ କରିବାକୁ ଚାହାନ୍ତି। ସେ ଚାହାନ୍ତି ମୁଁ ପୁଣି ଆପଣଙ୍କର ଦେୱାନ ବନି ଖୋର୍ଦ୍ଧା ଯାଏ।
4: ଲୋଧୁ ମିଆଁ,
3: ଆପଣ ତାଙ୍କର ଦୁଶ୍ମନ ନ ହୋଇ ଦୋସ୍ତ ବନନ୍ତୁ।
4: ଦୋସ୍ତ?
3: ହଁ,
4: ଦୋସ୍ତ କି ଖାଙ୍କର ଅତିଥି ହୋଇ ମୁଁ ତ ଏଇ ଅତିଥିଶାଳାରେ ଅଛି ଲୋଧୁ ମିଆଁ।
3: ସେ ଆପଣଙ୍କର ଦୋସ୍ତି ଚାହାନ୍ତି, ଆପଣ ମାନି ଯାଆନ୍ତୁ, ସେଥିରେ ଆପଣଙ୍କର ଫାଇଦା ଅଛି। ପିତଳା ପୂଜା ଛାଣନ୍ତୁ, ନିକାଲି ଦିଅନ୍ତୁ

0: ଗୋଟାଏ କାଠର ପ୍ରତିମା ପ୍ରତି ଆପଣଙ୍କର ଖେଳି ମହବତକୁ
1: ଲୋଧୁମିଆ
0: ଦିନ ଦୁନିଆର ମାଲିକ ଖୋଦା ଭଗବାନଙ୍କୁ ଗୋଟାଏ କାଠ ପ୍ରତିମା ଭିତରେ କ'ଣ ବନ୍ଦୀ କରିପାରିବେ ଗଜପତି? ଯାହାର ରୂପ ନାହିଁ ତାକୁ ରୂପ ଦେବାର କି ଫାଇଦା?
1: ମୋତେ ଉତ୍ତ୍ୟକ୍ତ କର ନା ଲୋଧୁମିଆ, ଠାକୁର ରାଜା ରାମଚନ୍ଦ୍ର ତୁମଠୁ ଧର୍ମ ଶିଖିବ ନାହିଁ।
0: ବିଚାରକୁ ଆସନ୍ତୁ ଜାମ୍ପନା, ଆପଣଙ୍କ ବେଦରେ ମୂର୍ତ୍ତି କାହିଁ, ଉପନିଷଦରେ ଆକାର କାହିଁ, ପିତୁଳା କାହିଁ, ପୂଜା କାହିଁ?
1: ତୁମେ କ'ଣ ବେଦ ପଢ଼ିଛ, ଉପନିଷଦ ଜାଣିଛ?
0: ବେଦ ଆଉ ଉପନିଷଦ କ'ଣ ହିନ୍ଦୁର? ସାରା ଦୁନିଆ ପାଇଁ ଏ ଶାସ୍ତ୍ର ଖୋଦା ତାଲାଙ୍କ ମେହରବାନୀର ଝଲକ। ତାର ଆରବୀ ଅନୁବାଦକୁ ମୁଁ ପଢ଼ିଛି। ସେଠି ଆପଣଙ୍କର ଜଗନ୍ନାଥ କାହାନ୍ତି, କାହାନ୍ତି ଆପଣଙ୍କ ରାମ ଆଉ କୃଷ୍ଣ?
1: ମୋତେ ବିଭ୍ରାନ୍ତ କର ନା ଲୋଧୁ, ମୁଁ କୋରାନ ପଢ଼ି ନାହିଁ, କେବଳ ଏତିକି ଜାଣେ ତାହା ବିଧର୍ମୀର ଶାସ୍ତ୍ର, ତାକୁ ପଢ଼ିଲେ ମୁଁ ଜାତିଭ୍ରଷ୍ଟ ହେବି।
0: ଅଦ୍ଭୁତ ଆପଣଙ୍କର ଯୁକ୍ତି ଗଜପତି, ଗୋଟାଏ ଧର୍ମଶାସ୍ତ୍ର ପଢ଼ିଲେ ଆପଣ ଜାତିଭ୍ରଷ୍ଟ ହେବେ? ଦେଖୁଛି ଆପଣ ଦୁଇ ଜଣ ମୋ ପାଇଁ ସମାନ, କେହି ଧର୍ମକୁ ବୁଝି ନାହାନ୍ତି।
1: ଲୋଧୁମିଆ, ଅସହାୟ ଅବହେଳିତ ଦେଖି ମୋତେ ତୁମେ ପରିହାସ କରିବାକୁ ଆସିଛ?
0: ପରିହାସ ନୁହେଁ ଜାମ୍ପନା, ପରାମର୍ଶ। କୂଟନୀତିର ଆଶ୍ରୟ ନେଇ ପ୍ରଥମେ ଖଲାସ ହେଇଯାଆନ୍ତୁ, ସେ ଆପଣଙ୍କ ପ୍ରତି ବେଇମାନି କରୁଛି, ଆପଣ ମଧ୍ୟ ତା ପ୍ରତି ବେଇମାନି କରନ୍ତୁ।
1: ବେଇମାନି?
0: ହଁ, ଆପଣ କହନ୍ତୁ ଯେ ଆପଣ ଆଉ ପିତଳା ପୂଜିବେ ନାହିଁ, ଆପଣ ମୁସଲମାନ ବନିଯିବେ।
1: ତୁମର ଏତେ ଆସ୍ପର୍ଦ୍ଧା, ଏତେ ଦୁଃସାହସ,
0: ଆପଣ ତାକୁ ବେକୁବ ବନାନ୍ତୁ। କହନ୍ତୁ ଦେୱାନ ଆପଣଙ୍କର ଲୋଧୁମିଆ, ଆଉ ସେନାପତି ଆପଣଙ୍କର ମୁରାଦ ଖାଁ, ହିନ୍ଦୁ ବି ଆପଣଙ୍କ ସହିତ ବେଇମାନି କରିଛି। ହିନ୍ଦୁ ହେଇ ଆପଣଙ୍କର ଫାଇଦା କ'ଣ? ମୁସଲମାନ ବନିବା ଛଡ଼ା ଆପଣଙ୍କର ଆଉ ଦୁସରା ରାସ୍ତା ନାହିଁ। ତାକୁ ୟାଦ ଦେଲାନ୍ତୁ, ଆପଣଙ୍କ କଥାରେ ୟକିନ୍ ମଧ୍ୟ କରନ୍ତୁ।
1: କିନ୍ତୁ କିନ୍ତୁ ମୋତେ କୁହ, ଯେତେ ଅଭିନୟ କଲେ ବି ଥରେ ଧର୍ମ ଗଲେ କ'ଣ ଫେରିଆସିବ?
0: ଧର୍ମ କ'ଣ ରହିଛି ଏଇ ଗତାନୁଗତିକ କିଛି ମନ୍ତ୍ର ଆଉ ପୂଜାରେ? ଧର୍ମ କ'ଣ ବାହାରର ଗୋଟେ ଆଡ଼ମ୍ବର, ଗୋଟେ ତାଂସା? ଏଇ ଆପଣଙ୍କର ଖୋର୍ଦ୍ଧା ପାଖ ଗାଁର ମୁସଲମାନ ଦଳବେହେରା ଗୁଆ ଟେକିଲା ପରେ ଯାଇ ଦୁର୍ଗା ପୂଜା ହୁଏ। ଦୁର୍ଗା କ'ଣ ଛୁଆଁ ହେଇଯାଆନ୍ତି? ମୁସଲମାନ ଦଳବେହେରା କ'ଣ ହିନ୍ଦୁ ହେଇଯାଏ?
1: ମୁଁ କିଛି ଚିନ୍ତା କରିପାରୁନି ଲୋଧୁମିଆ, ଖାଲି ଏତିକି ବୁଝୁଛି ଜଗନ୍ନାଥଙ୍କ ପାଇଁ ମୁଁ ସବୁକିଛି କରିପାରିବି।
0: ତାହେଲେ ସୁବେଦାରଙ୍କୁ ମୁଁ କ'ଣ କହିବି?
1: ମୁଁ ରାଜି, ତାର ଦୋସ୍ତି ମୁଁ ଚାହେଁ, ଦୁଶ୍ମନୀ ନୁହେଁ। ତେବେ ଲୋଧୁମିଆ, ଧର୍ମାନ୍ତର ବିନା କ'ଣ ଦୋସ୍ତି ସମ୍ଭବ ନୁହେଁ?
0: ନା, ସେ ଧର୍ମାନ୍ଧ, ଛଳନା କରି ତାକୁ ଜିଣିବାକୁ ହେବ।
1: ହଁ, ମୁଁ ଛଳନା କରିବି, ମୁଁ କପଟ କରିବି, କୁଟ କପଟିଆ ମୟୂର ଚୁଳିଆ ପାଇଁ ମୁଁ କୂଟନୀତିର ଆଶ୍ରୟ ନେବି। ପ୍ରଭୁ ମୋର ବନବାସରୁ ଫେରିବେ, ଗଜପତି ହେବ ମୋଗଲର ଦୋସ୍ତ, ଧର୍ମାନ୍ତରିତ ଯବନ। କହେ ସାଲବେଗହୀନ ଜାତିରେ ମୁଁ ଯବନ, କଳା କାନ୍ଧରେ ଏକ ନିଷ୍ଠ ପୂଜାରୀ ହୋଇବି। ସାଲବେଗ ନିଜକୁ ହୀନ ବୋଲି କହିଲା, ସାରା ଜୀବନ ଏକ ଗୌଣ ମନୋବୃତ୍ତିରେ ତିଳ ତିଳ କରି ଜଳୁଥିଲା ସେ। ମନ୍ଦିରକୁ ପ୍ରବେଶ ନାହିଁ, ପ୍ରଭୁର ପୂଜାରେ ଅଧିକାର ନାହିଁ, ଏଇ କ'ଣ ହେବ ମୋର ପରିଣତି, ଏଇ କ'ଣ ମୋର ପ୍ରାପ୍ତି? ନା ନା, ମୁଁ ପାରିବିନି, କ୍ଷମା କର ଲୋଧୁମିଆ, ଛଳନାର ଅଭିନୟ ମୁଁ କରିପାରିବିନି। ମିଥ୍ୟା ହେଲେ ବି ନମାଜ ପଢ଼ି କାୟକୁ ଅପବିତ୍ର କରିପାରିବିନି, ମୁଲ୍ଲାଠାରୁ ମନ୍ତ୍ର ନେଇ ମୁଁ ଯବନ ହେଇପାରିବିନି, ମୋର ଏତେ ବଡ଼ ସଂସ୍କାରକୁ ମୁଁ ଜଳାଞ୍ଜଳି ଦେଇପାରିବିନି। ନା,
2: କେବଳ କ'ଣ ହିନ୍ଦୁର ସଂସ୍କାର ଅଛି, ଯବନର ସଂସ୍କାର ନାହିଁ ଜାହାପନା? ଯବନ ବି ତ ମଣିଷ, ଖୋଦାଙ୍କ ଦରବାରରେ ହିନ୍ଦୁଙ୍କ ଭଳି ସେ ବି ତ ଜଣେ ବନ୍ଦା।
1: ମୁଁ ତ ସେ କଥା କହୁନାହିଁ, କିନ୍ତୁ କିଏ କିଏ ଆପଣ?
0: ମୋ ସାଙ୍ଗରେ ଆସିଛନ୍ତି ମୋର ବହେନ ଶାହଜାଦି ସୁରେୟା, ସୁବାଦାରଙ୍କ ବହେନଙ୍କ ବେଟି, ମୁଁ ସହିତ କୁଲି ଖାଁ ତାଙ୍କର ଆବାଜନ।
1: ଏ ବନ୍ଦୀଶାଳାରେ?
0: ହଁ, ଖୋର୍ଦ୍ଧାର ସାହସକୁ ଦେଖିବା ପାଇଁ ପ୍ରବଳ ଆଗ୍ରହ ହେତୁ ମୋ ସାଙ୍ଗରେ ସେ ଆସିଛନ୍ତି, ଖୁବ୍ ଗୋପନରେ ତାଙ୍କୁ ଏଠିକି ଅଣାଯାଇଛି।
1: କିନ୍ତୁ କାହିଁକି?
2: ଶୁଣିଛି ଖୋର୍ଦ୍ଧାର ବାଦଶାହ ଖୋଦାତାଲାଙ୍କର ଜଣେ ସଚ୍ଚା ନୂର।
1: ଖୋଦାତାଲାଙ୍କର ସଚ୍ଚା ନୂର? ଦେୱାନ ମୋର ଲୋଧୁମିଆ, ମୁରାଦ ଖାଁ ମୋର ବକ୍ସି, ଖୋର୍ଦ୍ଧାର ମୁଁ ଗଜପତି ନୁହେଁ, ମୁଁ ବାଦଶାହ। ଦୋସ୍ତ ମୋର ନାଏବ ନାଜିମ ଜନାବ ତକି ଖାଁ, ସାବାସ ସାବାସ ରାମଚନ୍ଦ୍ର। ଏଥର ତୋର ବିଦାୟର ବେଳା, କୋରାନର ମନ୍ତ୍ର, ମସଜିଦର ନମାଜ ଆଉ ନୌକରମାନଙ୍କର କୁନ୍ନିସ ଭିତରେ ଲୁଚିଯିବୁ ତୁ। ନୂତନ ଶିକ୍ଷା, ନୂତନ ଦୀକ୍ଷା, ନୂତନ ନାମ।

0: ଦୀକ୍ଷା ପରେ ମୋର ନାମ କ'ଣ ହବ ଲୋଧୁମିଆ?
1: ନାମରେ କ'ଣ ମଣିଷର ସତ୍ତା ବଦଳି ଯାଏ ଯାହାଙ୍କ ନା? ନାମଟା ଗୋଟିଏ ଖୋଳ, ନାମଟା ଗୋଟିଏ ବାହାରର ପୋଷାକ। ନାମ ବଦଳିଲେ କ'ଣ ଆପଣ ବଦଳିଯିବେ? ବଦଳିଯିବ ଆପଣଙ୍କର ବୁନିଆଦୀ ଆଦବ କାଇଦା, ଆଦତ ଆଉ ବିଶ୍ୱାସ। ଧରନ୍ତୁ ଆପଣଙ୍କ ନାମ ହାଫିଜ କାଦର।
0: ହାଫିଜ କାଦର? ହଁ, ହାଫିଜ କାଦର ମୋର ନାମ। ଏଇ ହାଫିଜ କାଦରର ସଂଜ୍ଞା ଭିତରେ ଆତ୍ମଗୋପନ କରିବ ଗଜପତି ରାମଚନ୍ଦ୍ର। ଖୋଦା ହାଫିଜ ରାମଚନ୍ଦ୍ର, ଖୋଦା ହାଫିଜ, ଖୋଦା ହାଫିଜ।
2: ଏତେ ଅଫସୋସ କାହିଁକି ଯାହାଙ୍କ ନା? କବୀର ମୁସଲମାନ ଥିଲେ ନା ହିନ୍ଦୁ? ହିନ୍ଦୁର ରାମ ଆଉ ମୁସଲମାନ ରହିମ ତ ତାଙ୍କ ପାଇଁ ସମାନ ଥିଲେ। ଧର୍ମ ତ ଗୋଟିଏ। ଆପଣ ଦିଲ୍ଲ ଦରଦ ଦେଇ ଦିନ ଦୁନିଆର ମାଲିକଙ୍କୁ ଆପଣାର କରିବା ତ କବୀରଙ୍କ ମତରେ ଧର୍ମ। ଆପଣଙ୍କ ଜଗନ୍ନାଥକୁ ସେ କବୀର ଯିଏ ଚିହ୍ନିଛନ୍ତି ଆଉ ଚିହ୍ନେଇଛନ୍ତି, ସେଇ ଖୋଦାତଲା ଜଗନ୍ନାଥଙ୍କ ଇଜ୍ଜତ ରଖିବା ଆପଣଙ୍କର ତ ଧର୍ମ। ମସଜିଦ ଭିତରେ ଯାହାଙ୍କୁ ଦେଖି ହୁଏ ନାହିଁ ସେଇ ତ ମନ୍ଦିରର ଜଗନ୍ନାଥ, ସେ ହିଁ ଆପଣଙ୍କର ଧର୍ମ। ଖୋଦାଙ୍କ ଉପରେ ଭରସା ରଖନ୍ତୁ, ସବୁ ଠିକ୍ ହେଇଯିବ।
0: ମୋ ପାଇଁ ଖୋଦାଙ୍କୁ ପ୍ରାର୍ଥନା କର ଶାହଜାଦି।
2: ଆଲ୍ଲାଙ୍କ ମେହରବାନୀରେ ଆପଣଙ୍କୁ ଶାନ୍ତି ମିଳୁ। ଆପଣ ଜଗନ୍ନାଥଙ୍କ ସେବକ, ଆପଣଙ୍କଠି ଅଛି ଖୋଦାତାଲାଙ୍କ ଖୁସ୍ବୁ।
0: ଶାହଜାଦି, ମୋଠି ଖୋଦାତାଲାଙ୍କର ଖୁସ୍ବୁ ଅଛି କି ନା ମୁଁ ଜାଣେ ନା, କିନ୍ତୁ ମୋ ପାଇଁ ତୁମେ ଖୋଦାଙ୍କର ଜୀବନ୍ତ ମେହରବାନୀ।
2: ମୋର ସମୟ ହେଇଗଲାଣି, ଲୋଧୁମିଆଙ୍କ ପାଇଁ ଆପଣଙ୍କୁ ଦର୍ଶନ କରିପାରିଲି।
1: ବୟନ, କ'ଣ ଗୋଟିଏ ମାଗିବ ବୋଲି କହୁଥିଲ ପା, ଖୋଲି କରି କହ ନା।
2: କବୀର ସାହେବ ଯେଉଁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ, ମୋତେ ଆପଣ ତାଙ୍କୁ ଥରେ ଦର୍ଶନ କରାଇ ଦେଇପାରିବେ?
0: ନିଜେ ତ ମୁଁ ସେଥିରୁ ବଞ୍ଚିତ ଶାହଜାଦି, ଯଦି ସୁଯୋଗ ଆସେ ମୁଁ ଆପଣଙ୍କ ଇଚ୍ଛା ପୂରଣ କରିବି।
2: ଆପଣଙ୍କ ସାଙ୍ଗରେ କରିବି ତାଙ୍କର ଦର୍ଶନ।
0: ଶାହଜାଦି,
2: ଯବନ ବୋଲି ଘୃଣା କରିବେ ନାହିଁ ତ, ହିନା ବୋଲି ଠେଲିଦେବେ ନାହିଁ ତ?
0: ଏ କ'ଣ କହୁଛ ଶାହଜାଦି?
2: ଶାହଜାଦି ନୁହେଁ, ଆପଣଙ୍କର ଜଣେ ବାନ୍ଦି ପିତାଏ ଚାହାପନା। ଖୋଦାଙ୍କ ଇଚ୍ଛା ଥିଲେ ପୁଣି ଆପଣଙ୍କ ସାକ୍ଷାତ ପାଇବି। ଖୋଦା ହାଫିଜ, ଖୋଦା ହାଫିଜ,
0: ଖୋଦା ହାଫିଜ।
2: ଆସନ୍ତୁ ମିଆଁ ସାହେବ,
1: ଚାଲନ୍ତୁ ଆପଣଙ୍କୁ ରଖି ଓ ଖୋଜାଙ୍କ ନିକଟରେ ପହଞ୍ଚାଇ ଦିଏ।
0: ଏ ପୁଣି କି ପରୀକ୍ଷା ପ୍ରଭୁ, ଭାଗ୍ୟରେ ଏ କି ବିଡ଼ମ୍ବନା। ଅଭିନୟ ବୋଲି ଯାହା ଭାବିଥିଲି ତାହା ଯେ ସତ୍ୟ ହେବାକୁ ଯାଉଛି।
1: ହଁ, କ'ଣ ସ୍ଥିର କଲେ ଜନା?
0: ତୁମେ ଏଇ କ'ଣ କଲ ଲୋଧୁମିଆ?
1: କାହିଁ, କ'ଣ ହେଲା ହଜୁର?
0: କାହିଁକି ତୁମେ ତାଙ୍କୁ ଆଣିଲ? ପରିତ୍ୟକ୍ତ ଅବହେଳିତ ରାମଚନ୍ଦ୍ର ଜୀବନକୁ ପଲ୍ଲବିତ କଲ କାହିଁକି? ତାର ଭିତରର ଶୂନ୍ୟତାକୁ ଭରିଦେବାର ଏପରି ବ୍ୟବସ୍ଥା କଲ କାହିଁକି? ଏ ତୁମର ଯୋଜନା ନା ଷଡ଼ଯନ୍ତ୍ର, ଦୋସ୍ତି ନା ବେଇମାନୀ?
1: ହଜୁର ଉତ୍ତେଜିତ।
0: ଉତ୍ତେଜିତ, ଉତ୍ତପ୍ତ ନା ଉନ୍ମାଦିତ ମୁଁ ନିଜେ ବୁଝିପାରୁନି। କହିଥିଲି ମୁଁ ଛଳନା କରିବି, ମୁଁ ଅଭିନୟ କରିବି, କିନ୍ତୁ ଏ କ'ଣ ହେଲା? ଏଇ ନାରୀର ଆବିର୍ଭାବରେ ସବୁ ଯେପରି ବଦଳି ଯାଇଛି। ହାଫିଜ କାଦର ମୋ ପାଇଁ ଗୋଟେ ଆବରଣ ନୁହେଁ, ଏହା ଯେପରି ମୋର ସତ୍ତା। ଏଇ ମହିଅଶୀ ସ୍ନେହମୟୀର ସ୍ପର୍ଶ ପାଇବା ପାଇଁ ମୁଁ ଯେମିତି ଜହନ୍ନମୁଖ ଯିବା ପାଇଁ ପ୍ରସ୍ତୁତ ହୋଇଯାଉଛି, ମିଛି ମିଛିକା ନକଲି ମୁସଲମାନରୁ ମୁଁ ଯେପରି ସଚ୍ଚା ମୁସଲମାନ ବନିଯାଉଛି। ହେ ତୁମେ କ'ଣ କଲ ଦୋସ୍ତ, ହେ ତୁମେ କ'ଣ କଲ, ହେ ତୁମେ କ'ଣ କଲ, କ'ଣ କଲ?

0: ଗଜପତିଙ୍କର ଜୟ ହେଉ।
1: କିଏ ରାଜଗୁରୁ? ଆପଣେ ହତଭାଗ୍ୟ ରାମଚନ୍ଦ୍ରର ପ୍ରଣାମ ଗ୍ରହଣ କରନ୍ତୁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ଆସିଛି ଛାମୁ। ଆପଣଙ୍କ ଯିବାର ସବୁ ବନ୍ଦୋବସ୍ତ କରିବା ପାଇଁ ତାଙ୍କ ନିର୍ଦ୍ଦେଶ ଶୁଣିଲି ଛାମୁ।

0: ତାଙ୍କୁ ଖୋର୍ଦ୍ଧାର ଦେୱାନ ପଦରେ ନିଯୁକ୍ତ କରିଛନ୍ତି।
1: ଛାମୁ ବୋଲି ଡାକି ଆଉ ଲଜ୍ଜା ଦିଅନ୍ତୁ ନାହିଁ ରାଜଗୁରୁ, ଆପଣେ ଏ ମ୍ଲେଚ୍ଛ ଧମକା ଓ ଅପରାଧୀ କରାନ୍ତୁ ନାହିଁ।
0: ଲୋଧୁମିଆଙ୍କ ଖବର ପାଇ ମୁଁ ବିଶ୍ୱାସ କରିପାରିଲିନି, ଯେଉଁଠି ଗଜପତି ହେଲେ ଶାହେନ୍ଶା, ଦେୱାନ ହେଲେ ଲୋଧୁମିଆଁ, ଆଉ ବନ୍ଧୁ ହେଲେ ସ୍ୱୟଂ ନବାବ, ତା ଭିତରେ ଇଏ ଦରିଦ୍ର ବ୍ରାହ୍ମଣ ରାଜଗୁରୁ ରୂପେ ଆଉ ଆବଶ୍ୟକତା ଅଛି ବୋଲି ମୁଁ ବିଶ୍ୱାସ କରିପାରୁନି।
1: ରାଜଗୁରୁ ଆପଣ
0: ଗଜପତି ସିନା ସବୁ ଭୁଲିଗଲେ, ଯବନ ହାତରେ ଧରାଦେଲେ, ମୁଁ କିନ୍ତୁ ଭୁଲିପାରିନାହିଁ ଛାମୁ, ମୁଁ ଭୁଲିପାରିନାହିଁ ଗଜପତିଙ୍କୁ। ରାତ୍ରିର ଅନ୍ଧକାର ଭିତରେ ସବୁ ବାଧା ବିଘ୍ନକୁ ବେଖାତିର କରି ସାଙ୍ଗରେ ଓଡ଼ିଆ ଜାତିର ପ୍ରାଣ ସେଇ ତିନି ମୂର୍ତ୍ତିକୁ ଧରି ଭୁଲିଥିଲେ କ୍ଷୁଧା ତୃଷା ନିଦ୍ରା ଆଉ ଅବସାଦ।
2: ଓ ବନ୍ଦ କରନ୍ତୁ, ବନ୍ଦ କରନ୍ତୁ ରାଜଗୁରୁ, ସେ ଗଜପତି ଆଜି ମରିଯାଇଛି।
0: ଆପଣ କ'ଣ କଲେ, କ'ଣ କଲେ ଗଜପତି ଛାର ଜୀବନ ପାଇଁ?
2: ଜୀବନ ପାଇଁ ନୁହେଁ ରାଜଗୁରୁ, ଜୀବନନାଥଙ୍କ ପାଇଁ, ଓଡ଼ିଆ ଜାତିର ଆତ୍ମା ପାଇଁ। ନିଜର ଆତ୍ମାକୁ ମୋତେ ବିକ୍ରୟ କରିବାକୁ ପଡ଼ିଲା, କିନ୍ତୁ ସେଥିରେ ବି ମୁଁ ପ୍ରତାରିତ ହେଲି।
0: ଗଜପତି
1: ଜଗନ୍ନାଥଙ୍କର ମାନ ବଦଳରେ ତକି ଖାଁ ଚାହିଁଥିଲା ମୋର ଧର୍ମ, ମାତ୍ର ଆଖି ତାର ଜଗନ୍ନାଥଙ୍କ ଉପରେ, ସେ ମନ୍ଦିର ଭାଙ୍ଗି ମସଜିଦ ତିଆରି କରିବ।
0: ସବୁ ଖବର ମୁଁ ଶ୍ରୀଧର ଠାରୁ ପାଇଛି ଗଜପତି।
1: ଶ୍ରୀଧର?
0: ହଁ, ଶ୍ରୀଧର ମୋର ଗୁପ୍ତଚର। ନବାବ ଆଜି ଜଗନ୍ନାଥଙ୍କୁ ଖୋଜି ବୁଲୁଛି ଆଠଗଡ଼ର ଜଙ୍ଗଲ ଭିତରେ। କୁହନ୍ତୁ କୁହନ୍ତୁ ଗଜପତି, ଆପଣ କ'ଣ ତାର ପ୍ରତିରୋଧ କରିପାରିବେ?
1: ହଁ ହଁ, ମୁଁ ପାରିବି। ହାଫିଜ କାଦର ଭାବରେ ମୁଁ ଖୋର୍ଦ୍ଧା ଯିବି।
0: ଖୋର୍ଦ୍ଧା ଯିବେ, ସେଠି କାହାର ସାହାଯ୍ୟ ଆଉ ପାଇବେ ଆପଣ? ସେବାୟତମାନେ ଆଜି ସମସ୍ତେ ବିଦ୍ରୋହ ଘୋଷଣା କରିଛନ୍ତି।
1: ରାଜଗୁରୁ ଆପଣ
0: ଯବନ ହୋଇ ବଦ୍ଧ ଆପଣ ଜଗନ୍ନାଥଙ୍କୁ ଛାଡ଼ି ପାରିନାହାନ୍ତି। ଉତ୍କଳ ଜୀବନର ପ୍ରତୀକ ଆପଣ, ଆପଣଙ୍କର ଏଇ ଜଗନ୍ନାଥ ମମତା ଓଡ଼ିଆ ଜାତିର ବିଜୟ ତୁର୍ଯ୍ୟନାଦ। କିନ୍ତୁ କିଏ ବୁଝିବ ଆପଣଙ୍କର ଅନ୍ତର? ଏ ଜାତି କ'ଣ, ଏ ଜାତି କ'ଣ ବୁଝିବ ଆପଣଙ୍କ ହୃଦୟ?
1: ଆଉ କିଏ ନ ଜାଣୁ, ମୋ ଜଗନ୍ନାଥ ତ ଜାଣିବେ, ତାଙ୍କରି ପାଇଁ ପତ୍ନୀ ପୁତ୍ର ମୋଠାରୁ ସମସ୍ତେ ଦୂରରେ। ତଥାପି ଆପଣ ମୋତେ ପରିତ୍ୟାଗ କରନ୍ତୁ ନାହିଁ ରାଜଗୁରୁ। ଆପଣ ଆଜିର ଦୁର୍ଦ୍ଦିନରେ ଆପଣ ହିଁ ମୋର ଭରସା, ଆପଣ ମୋ ସାଙ୍ଗରେ ଖୋର୍ଦ୍ଧା ଯିବା ପାଇଁ କଥା ଦିଅନ୍ତୁ।
0: ସବୁ ପଥ ଯେ ରୁଦ୍ଧ ଗଜପତି, ଆଉ ଯିବା କୁଆଡ଼େ, ଆଉ ସ୍ଥାନ କାହିଁ?
1: ସ୍ଥାନ ସେହି ମହାସମୁଦ୍ର, ସ୍ଥଳ ନାହିଁ, ଜଳ ନାହିଁ, ଜୀବନ ନାହିଁ। ପ୍ରଳୟ ପୟୋଧି ଜଳେ ଏକ ବଟପତ୍ର ଉପରେ ସେ ଭାସୁଥିଲେ, ସେହି ମହାବିଷ୍ଣୁ ଜଗନ୍ନାଥ, ଅନନ୍ତ ବଡ଼ ଠାକୁର ଆଉ ଜଗନ୍ନିଦ୍ରା ସୁଭଦ୍ରା ତ୍ରିମୂର୍ତ୍ତିଙ୍କୁ ଲୁଚାଇ ରଖିବି ମଝି ଦରିଆର ଅତଳ ଗର୍ଭରେ।

0: ଭଞ୍ଜଙ୍କ ଠାରୁ ଶୁଣିଲି ଅଭିମାନରେ ସେ ଆଉ ଘୁମୁସର ଫେରୁନାହାନ୍ତି। ଫେରି ଆସି ଘନ ଭଞ୍ଜଙ୍କ ଠାରୁ ଘୁମୁସର ରାଜଗାଦି ନେବାକୁ ମଧ୍ୟ ସେ ନାରାଜ।
1: ଓ ତମେ କ'ଣ ଚାହଁ ସେଇ ଉପେନ୍ଦ୍ର ଭଞ୍ଜଙ୍କ ଭଳି ଗାଦୀ ତ୍ୟାଗ କରିବା ପାଇଁ? ତୁମକୁ ସିଂହାସନ ଦେବାର ସମସ୍ତ ଆୟୋଜନ ଲାଗି ଘୁମୁସର ଛାଡ଼ି ପୁରୀର ବାଲିସାହି ଉଆସକୁ ଆସିଲି। ତୁମେ କିନ୍ତୁ ଭୁଲି ନାହଁ ଭଞ୍ଜଭୂମିକୁ ଆଉ ଉପେନ୍ଦ୍ର ଭଞ୍ଜଙ୍କୁ। ଜାତି ହେରା ହେଇ ତୁମର ବାବା ଗଜପତି ବଂଶର ସମସ୍ତ ଅଧିକାର ହରେଇ ବସିଛନ୍ତି। ଏଇ ତ ତୁମ ପାଇଁ ସୁବର୍ଣ୍ଣ ସୁଯୋଗ କୁମାର।
0: ମା, ଗଜପତିଙ୍କ ପ୍ରତି କ'ଣ ତମ ମନ ବଦଳିବନି?
1: ନା, ସେ ବିଧର୍ମୀ।
0: ନା,
1: ପତିତ।
0: ନା, ସେ ତ ନୁହନ୍ତି। ଚବନର ସୁନଦୃଷ୍ଟିରୁ ଜଗନ୍ନାଥଙ୍କୁ ବଞ୍ଚାଇବା ପାଇଁ ମହାରାଜା ଯାହା କରିଛନ୍ତି ସେଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି।
1: ଚୁପ୍ କର।
0: ବାବାଙ୍କର ତ୍ୟାଗ ପାଇଁ ମୋର ଯଦି କିଛି କ୍ଷତି ହୁଏ ତାହେଲେ ମୁଁ ଦୁଃଖ କରିବିନି ମା।
1: କିନ୍ତୁ କୁମାର, ତୁମର ସବୁ ସମର୍ଥନ ସତ୍ତ୍ୱେ ବି ଗଜପତି ପୁରୀ ମନ୍ଦିରରେ ପ୍ରବେଶ କରିପାରୁନାହାନ୍ତି।
0: ମା,
1: ତେଣୁ ବର୍ତ୍ତମାନ ତୁମର କର୍ତ୍ତବ୍ୟ ଜଗନ୍ନାଥଙ୍କୁ ଗଜପତିଙ୍କ କବଳରୁ ମୁକୁଳେଇ ଆଣିବା। ଶ୍ରୀମନ୍ଦିରର ସେବାୟତମାନେ ତୁମରି ହାତରେ ଜଗନ୍ନାଥଙ୍କର ସେବା କାର୍ଯ୍ୟ ହେଉ ବୋଲି ଇଚ୍ଛା କରନ୍ତି। ତାଙ୍କର ଏହି ସଦିଚ୍ଛା ହିଁ ହେବ ତୁମର ଗଜପତି ହେବାର ପ୍ରଧାନ ସହାୟକ।
0: ତାହେଲେ ଆମ ସ୍ୱାର୍ଥ ସାଧନ ପାଇଁ ଜଗନ୍ନାଥ ହେବେ ପ୍ରଧାନ ଅସ୍ତ୍ର, ଆମ ସ୍ୱାର୍ଥ ଯଜ୍ଞରେ ଗଜପତି ହେବେ ପ୍ରଥମ ଆହୁତି।
1: ତମେ ଚୁପ୍ କର କୁମାର। ତମେ ଯଦି ମୋର ଅବାଧ୍ୟ ହୁଅ ତେବେ ଖୋର୍ଦ୍ଧା ସିଂହାସନ ପାଇବେ ପଟିଆ ରାଜା ପଦ୍ମନାଭ ଦେବ।
0: ପଦ୍ମନାଭ ଦେବ?
1: ହଁ, ବକ୍ସି ମୋ ପାଖକୁ ଖବର ପଠେଇଛନ୍ତି। ତମେ ରାଜି ନହେଲେ ପଦ୍ମନାଭ ଦେବ ଗାଦି ପାଇବେ। ସେ ମୁକୁନ୍ଦଦେବଙ୍କ ବଂଶଧର। ସେମାନଙ୍କ ଦାବିକୁ ଉପେକ୍ଷା କରି ମାନସିଂ ତୁମର ବଂଶଧର ରାଜାଙ୍କୁ ଗଜପତି ବୋଲି ସ୍ୱୀକାର କରିଥିଲେ। ପଟିଆ ରାଜା ଯବନର ଭକ୍ତ। ଯବନ ଚାହେଁ ପଦ୍ମନାଭ ଦେବ ସିଂହାସନ ପାଆନ୍ତୁ, କିନ୍ତୁ ତମେ ସିଂହାସନ ପାଅ ବୋଲି ବକ୍ସି ଇଚ୍ଛା କରନ୍ତି।
0: ବକ୍ସିର କଥା କ'ଣ ଭୁଲିଗଲେଣି ମା? ଏଇ ଏଇ ବେଣୁଧର ବକ୍ସି ପିତୃବ୍ୟ ଗୋପୀନାଥ ଦେବଙ୍କୁ ହତ୍ୟା କରିଥିଲେ, ବାବାଙ୍କ ସହିତ ବିଶ୍ୱାସଘାତକତା କରିଥିଲେ ଏଇ ବକ୍ସି। ଆଜି ସେଇ ବକ୍ସି ନିଜର କାର୍ଯ୍ୟ ହାସଲ ପାଇଁ ମୋତେ ବ୍ୟବହାର କରି ଯଦି ଶେଷ କରିଦିଅନ୍ତି ତାହେଲେ ସେଦିନ ବୋଧ ହିଁ ତମ ବ୍ରତ ଉଚ୍ଚାପିତ ହେବ।
2: ସେ ସୁଯୋଗ ମୁଁ ବକ୍ସିକୁ ଦେବି ନାହିଁ କୁମାର।
0: ବାପା,
1: ଆପଣ?
2: ମୁଁ ବକ୍ସିକୁ ହତ୍ୟା କରିଛି।
1: ଆପଣ ଆପଣ ବକ୍ସିଙ୍କୁ ହତ୍ୟା କରିଛନ୍ତି?
2: ହତ୍ୟା ନୁହେଁ ରାଣୀ, ବଳି। ବଳି ବିନା ଭୈରବୀ ଜାଗ୍ରତ ହେବେ କିପରି?
1: ଭୈରବୀଙ୍କୁ ବଳି ଦେବା ପାଇଁ ସାହସ କରିପାରୁଛନ୍ତି ଆପଣ? ଆପଣଙ୍କ ଦ୍ୱାରା ପୂଜିତ ହେବେ ଜନନୀ ବିମଳା।
0: ମା, ତମେ କ'ଣ କହୁଛ?
1: ଚୁପ୍ କର।
0: ବାବାଙ୍କର ଅଧିକାର ରହିଛି, ସବୁ ଦୁଃଖ ଦୁର୍ଦ୍ଦିନ ଭିତରେ ମଧ୍ୟ ଦୀନବନ୍ଧୁଙ୍କର ସମ୍ମାନ ମହତ୍ତ୍ୱ ପାଇଁ ସେ ଅବିରାମ ସଂଗ୍ରାମ କରିପାରିବେ। ଜାତି ଧର୍ମ ନୀତି ପ୍ରତି ଯେ ବିଶ୍ୱାସଘାତକତା କରିବ ତାକୁ ନିଶ୍ଚିହ୍ନ କରିବାର ଅଧିକାର ଗଜପତିରେ ରହିଛି।
1: ନା, ନାହିଁ, ଗଜପତି ବିଧର୍ମୀ, ପତିତ।
2: ରାଣୀ।
0: ମା,
1: ରାଣୀ ରାଣୀ କୋଉ ଅଧିକାରରେ ଆପଣ ମୋତେ ରାଣୀ ବୋଲି ସମ୍ବୋଧନ କରୁଛନ୍ତି?
0: ମା,
1: ମୁଁ ଜଣେ ଧର୍ମାନ୍ତରିତ ମୋଗଲର ରାଣୀ ହେଇପାରେ ନା।
2: ଧର୍ମାନ୍ତରିତ ମୋଗଲ?
1: ହଁ ହଁ, ଧର୍ମାନ୍ତରିତ ମୋଗଲ, ମୋଗଲ ବାଦଶାହର ଉଚ୍ଚିଷ୍ଟ ଅନ୍ନଭୋଗୀ ଅମୀର।
2: ଚୁପ୍ କର ରାଣୀ।
1: ଆପଣ ଧର୍ମତ୍ୟାଗୀ, ଜଗନ୍ନାଥଙ୍କ ପାଖକୁ ଯିବାର ଅଧିକାର ଆପଣଙ୍କର ନାହିଁ। ଶେଷରେ ପୁତ୍ର ଭାଗିରଥିକୁ ଯବନ ବୋଲି ପ୍ରମାଣ କରାଇବାକୁ ଚାହାନ୍ତି ଆପଣ?
2: ରାଣୀ,
1: ଜଗନ୍ନାଥଙ୍କ ଠାରୁ ଦୂରେଇ ଦେବା ପାଇଁ ତାର ଗଜପତି ହେବା ପଥରେ କଣ୍ଟକ ହେବାକୁ ଚାହାନ୍ତି ଆପଣ?
2: ଲଳିତା, ରାତ୍ରିର ଘନ ଅନ୍ଧକାର ଭେଦ କରି ଚୋର ପରି ଛପି ଛପି ପୁରୀର ବାଲିସାହି ଉଆସକୁ ଆସିଥିଲି କ'ଣ ପତ୍ନୀ ଓ ପୁତ୍ରର ସର୍ବନାଶ କରିବା ପାଇଁ?
1: ଆସିବା ଅନାବଶ୍ୟକ। ଆପଣଙ୍କ ଉପସ୍ଥିତି, ଆପଣଙ୍କ ଆତ୍ମପ୍ରକାଶ ହିଁ ଆମର ସର୍ବନାଶର କାରଣ। ଆପଣ ଫେରିଯାଆନ୍ତୁ, ନହେଲେ ଆପଣଙ୍କ ଛଦ୍ମବେଶକୁ ମୁଁ ବାହାରେ ପ୍ରକାଶ କରିଦେବି।
0: ମା, ତମେ ଚୁପ୍ କର। ମା, ଚୁପ୍ କର। ବାବା, ମାଙ୍କର ଯୁକ୍ତିରେ ମୋର ଆଦୌ ସମର୍ଥନ ନାହିଁ। ମୋ ପାଇଁ ଆପଣ ଜଗନ୍ନାଥଙ୍କର ଜାଗ୍ରତ ପ୍ରହରୀ, ଆପଣ ଏ ଜାତିର ଅକୃତୁତ। ମୋତେ ଆପଣଙ୍କର ସହଯାତ୍ରୀ ହେବାର ସୁଯୋଗ ଦିଅନ୍ତୁ ବାବା।
2: ମୋର ସହଯାତ୍ରୀ ତୁମେ ହେଇପାରିବ ନାହିଁ ବାବା, ମୁଁ ପତିତ ବିଧର୍ମୀ। ମୋହ ମାୟାରେ ନିଜର କୃତକର୍ମ ପାଶରେ ଦେଇ ଏତେ ପଥ ଅତିକ୍ରମ କରି ଆଗେଇ ଆସିଥିଲି। ମୋ ଭୁଲ ମୁଁ ବୁଝିପାରିଛି କୁମାର, ସର୍ବସ୍ୱ ଦେଇ ମୁଁ ଆଜି ସର୍ପହରା। ମୋତେ ଆଉ ଗ୍ରହଣ କରିବ କିଏ? ସ୍ନେହ ସହାନୁଭୂତି ମମତା ଦରଦ ମୋତେ ଦବ ଆଉ କିଏ?
0: ବାପା,
2: ମୋର ନିଶ୍ୱାସ ଯେ ସର୍ପଗ୍ରାସୀ, ମୋର ଉପସ୍ଥିତି ଯେ ସର୍ବନାଶର ବାର୍ତ୍ତାବହ। ମୁଁ ଆସୁଛି କୁମାର।
0: ବାପା,
2: ମୁଁ ଆସୁଛି।
0: ବାବା, ବାପା, ଏ କ'ଣ କଲ ମା? ତମେ ଏ କ'ଣ କଲ?
1: ସବୁ ତୋର ମଙ୍ଗଳ ପାଇଁ ପୁତ୍ର।
0: ନା,
1: ତୋରି ସୁଖ ପାଇଁ।
0: ନା, ଏ ସୁଖ ମୁଁ ଚାହେଁ ନା, ଏ ମଙ୍ଗଳ ମୋର କାମ ନୁହେଁ।

0: ମୁଁ ତମ ସହିତ ଏକମତ ନୁହେଁ।
1: କୁମାର
0: ଗଜପତିଙ୍କ ନୀତି ଆଦର୍ଶ ତ୍ୟାଗ ମୋର କାମ୍ୟ,
1: କୁମାର
0: ତମ ସ୍ୱାର୍ଥପରତା ନୁହେଁ।
1: କୁମାର
0: ବାବା ବାବା ବାବା
1: କୁମାର କୁମାର କୁମାର।

0: ସେଦିନ କଂସର ଡରରେ ପ୍ରଭୁ ଥିଲେ ଯମୁନା ଆରପାରିରେ, ଯବନର ଡରରେ ପ୍ରଭୁ ଆଜି ଚିଲିକା ଭିତରେ। କେତେଦିନ ଏପରି ଚାଲିବ, ଏହାର କ'ଣ ଶେଷ ନାହିଁ ରାଜଗୁରୁ? ଆପଣେ
1: ଇଚ୍ଛାମୟଙ୍କର ଯାହା ଇଚ୍ଛା।
0: ମନରେ ଦ୍ୱନ୍ଦ୍ୱ ଆସୁଛି ରାଜଗୁରୁ, ଆପଣେ ଭାବେ ଛାର ଯବନଧାର କ'ଣ କରିପାରିଥାନ୍ତା? ତାକୁ ସ୍ଥାନାନ୍ତରିତ କରି ମୁଁ କ'ଣ ଅପରାଧ କରିନାହିଁ?
1: ଏକଥା କାହିଁକି ମନରେ ଆଣୁଛନ୍ତି ଛାମୁ?
0: ଶ୍ରୀମନ୍ଦିରର ରତ୍ନବେଦୀ ମୋତେ ମନା ହେଲା ବୋଲି ମୁଁ ତାକୁ ସାଙ୍ଗରେ ନେଇ ବୁଲିଲି ଚିଲିକାର ଏଇ ଟାପୁରେ। ତାକୁ ରଖି ମୁଁ କ'ଣ ଠିକ୍ କରିଛି? ସେ ଯେ ଓଡ଼ିଆ ଜାତିର ପ୍ରାଣ, ସେ ଯେ ବିଶ୍ୱ ବ୍ରହ୍ମାଣ୍ଡର ଜୀବନ, ମୁଁ ଯେ ତାକୁ ଲୁଚେଇ ରଖିଛି।
1: ନିଜ ଇଚ୍ଛାରେ ସେ ଲୁଚିଛି ଛାମୁ।
0: ଆଉ କେତେ କାଳ ରାଜଗୁରୁ? ରତ୍ନବେଦୀ ଛାଡ଼ି ବହୁତ ଅଣହେଳା ହେଲାଣି ସେ।
1: ବିପୁଳ ଭୋଜରେ ସେ ଆପଣଙ୍କୁ ଆହ୍ୱାନ କରୁଛି ଗଜପତି।

0: ବିସ୍ତାରିତ ଦୁଇ ହୃଦର ଅପୂର୍ବ ଆହ୍ୱାନ ଧରିପାରିଲେ ସେ ନିଶ୍ଚୟ ଧରାଦେବ।
1: ଜୟ ଜଗନ୍ନାଥଙ୍କର।
2: ଜଗନ୍ନାଥ ଏଥର ମନ୍ଦିର ଫେରିବେ ଛାମୁ, ପଥ ଏବେ ପରିଷ୍କାର, ତକି ଖାଁର ମୃତ୍ୟୁ ହୋଇଛି।
0: ମହାପାତ୍ରେ, ତା ସହିତ ଦ୍ୱେଷ କରି ସେ କ'ଣ ରହିପାରନ୍ତା? ପରିହାସରେ ଜଗନ୍ନାଥଙ୍କୁ ସେ କହିଥିଲା ପାଷାଣ ହସ୍ତପଦହୀନ। ଅଚଳ ଆଜି ସଚଳ ହୋଇଛି।
2: ସୁଜା ଖାଁଙ୍କ ଜାମାତା ମୁର୍ଶିଦ କୁଲି ଖାଁ ହେଉଛନ୍ତି ନବାବ।
0: ମୁର୍ଶିଦ କୁଲି ଖାଁ ସୁରେୟାର ବାବା? ହେ ଲୀଳାମୟ, ରାମଚନ୍ଦ୍ର ସହ କି ଖେଳାଏ ତୁମର? ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।

0: ତୁମର ଡାକରା ମୁଁ ଏଡ଼େଇ ପାରିଲି ନାହିଁ ସୁରେୟା।
1: ବାବା ଆପଣଙ୍କୁ ଖବର ପଠେଇଥିଲେ, ହିନ୍ଦୁ ମୁସଲମାନ ବିଭେଦ ଦୂର ହଉ, ଜଗନ୍ନାଥ ଭଲ ଭାବରେ ପୂଜା ପାଆନ୍ତୁ, ଆଉ ଆପଣ ଫେରିଯାଆନ୍ତୁ ଖୋର୍ଦ୍ଧାକୁ।
0: କାହା ପାଇଁ ଫେରିବି? ପୁତ୍ର ପତ୍ନୀ ପ୍ରଜା ସମସ୍ତେ ମୋତେ ତ୍ୟାଗ କରିଛନ୍ତି, ମୁଁ ଏକାନ୍ତ ନିଃସଙ୍ଗ ସର୍ପହରା।
1: ଏଇ ନିଃସଙ୍ଗ ଜୀବନରେ ସେବା କରିବାର ସୁଯୋଗ ମୋତେ ଆପଣ ଦେବେ ନାହିଁ ପ୍ରଭୁ।
0: ତୁମକୁ କେମିତି ବୁଝେଇବି ସୁରେୟା, ମୁଁ ଯେ ମୁସଲମାନ ନୁହେଁ, ମୁଁ ହିନ୍ଦୁ। ସୁରେୟା, ତମେ ହିନ୍ଦୁ ହେଇପାରିବ?
1: ଆପଣ ଯେ ମୁସଲମାନ ହେଇସାରିଛନ୍ତି।
0: ମୋର ମୁସଲମାନ ହେବାର କିଛି ପ୍ରମାଣ ନାହିଁ। ତମେ ଯଦି ହିନ୍ଦୁ ହେଇଯିବ ତେବେ ତୁମର ନାମ ହେବ ସୂର୍ଯ୍ୟମଣି, ମୋ ସାଙ୍ଗରେ ଜଗନ୍ନାଥ ଦର୍ଶନ କରିପାରିବ ତୁମେ। ତୁମେ ତୁମେ କଣ ଚାହ ନା ହିନ୍ଦୁ ହେବାକୁ?
1: ମାନବିକତାର ଡୋରେରେ ବନ୍ଧା ଆମେ ଦୁଇ ଜଣ, ଏ ବନ୍ଧନ ଧର୍ମର ନୁହେଁ, ମନର ପ୍ରାଣର। ନା ନା, ମୁଁ ହିନ୍ଦୁ ନୁହେଁ କି ମୁସଲମାନ ନୁହେଁ, ମୁଁ ଇନ୍ସାନ। ଜଗନ୍ନାଥ ସେ ଇନ୍ସାନର ଦେବତା।
0: ସୁରେୟା,
1: ଧର୍ମାନ୍ତରରେ ମୋର ବିଶ୍ୱାସ ନାହିଁ, ଇନ୍ସାନିୟତ ହିଁ ଧର୍ମ। ମୁଁ ହିନ୍ଦୁ ହେବି, ମୁଁ ହିନ୍ଦୁ ହେବି କେବଳ ଆପଣଙ୍କୁ ଖୁସ୍ କରିବା ପାଇଁ।
0: ତମେ ହିନ୍ଦୁ ହୁଅ କି ମୁସଲମାନ ହୁଅ, ମୋର କିଛି ଯାଇ ଆସେ ନା। ମୋ ପାଇଁ ତୁମେ ସେଇ ନାରୀ, ମମତାର ସ୍ପର୍ଶରେ ଯିଏ ପୁରୁଷକୁ ନର୍କରୁ ଟାଣି ଆଣେ। ତୁମେ ମୋର ପ୍ରକୃତ ସହଧର୍ମିଣୀ।
1: ପ୍ରଭୁ, ୟା ଖୁଦା, ଜଗନ୍ନାଥ।

0: ମୁଁ ଆପଣଙ୍କୁ କଥା ଦେଉଛି ମହାରାଣୀ, ଗଜପତି ମନ୍ଦିର ଭିତରକୁ ଯିବେ ନାହିଁ। ପ୍ରଭୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଛନ୍ତି, ସେ ପତିତ ପାବନ ହେବେ। 22 ପାବତ୍ସର ଆରମ୍ଭରେ ସେ ବସି ରହିବେ ପତିତ ପାବନ ବେଶରେ, ଭକ୍ତ ଗଜପତିଙ୍କୁ ଦର୍ଶନ ଦେବା ପାଇଁ।
1: ସାମାନ୍ୟ ଜବନୀର ମୋହରେ ଯିଏ ଧର୍ମ ଛାଡ଼ିପାରନ୍ତି, ସେ ପୁଣି ଭକ୍ତ ଶିରୋମଣି।
2: ପ୍ରଜା ତ ସେଇଆ କହୁଛନ୍ତି ରାଣୀମା, ଜବନ ରାଣୀ ସୁରେୟା ଏବେ ହିନ୍ଦୁ ହୋଇ ସୂର୍ଯ୍ୟମଣି ହୋଇଛନ୍ତି ରତ୍ନବେଦୀରେ ସେ ପ୍ରଭୁଙ୍କୁ ଦେଖିବା ପାଇଁ।
1: ଜବନ ରାଣୀ ଆଉ ଗଜପତି ଯଦି

0: ମନ୍ଦିର ପ୍ରବେଶ କରିବେ ତେବେ ମୋ ଶବ ଉପରେ ହିଁ ସେ ଯାତ୍ରା ଆରମ୍ଭ ହେବ।
1: ଆପଣ ନଅରକୁ ବିଜେ ହୁଅନ୍ତୁ ମହାରାଣୀ, ଗଜପତି ଆଉ ନୂଆରାଣୀଙ୍କୁ ନେଇ ମୁଁ କୌଣସି ଅସୁନ୍ଦର ପରିବେଶ କରାଇ ଦେବି ନାହିଁ।

0: ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର।
1: ଆସନ୍ତୁ ଆସନ୍ତୁ ଗଜପତି, ଆସନ୍ତୁ ନୂଆ ରାଣୀ ମା ସୂର୍ଯ୍ୟମଣି ଦେଇ, ଦେଖନ୍ତୁ ଥରେ ଚାହିଁ ଦେଖନ୍ତୁ ପତିତ ପାବନର ମୋହନ ମୂର୍ତ୍ତିକୁ, ପତିତକୁ ଉଦ୍ଧାର ପାଇଁ ଅଭିନବ ନବଘନ ବେଶ। ଆହା କି ଅପୂର୍ବ,
2: କି ଅପୂର୍ବ, କି ଅଦ୍ଭୁତ, କି ଦିବ୍ୟ ତୁଲାପ ଦର୍ଶନ। ମୋର ମନେ ହେଉଛି ସତେ ଯେପରି ବହୁ ଜନ୍ମର ସଞ୍ଚିତ ପୁଣ୍ୟ ଆଜି ମୋର ରୂପ ପାଇଛି। ଆଉ ମୋର କିଛି ଅଫସୋସ୍ ନାହିଁ ସ୍ୱାମୀ, ଆପଣଙ୍କରି ପୂଜା ଅର୍ଚ୍ଚନା ପାଇଁ ମୁଁ ହିନ୍ଦୁ ହେଇଛି, ସୁରେୟାରୁ ହେଲି ସୂର୍ଯ୍ୟମଣି, କିନ୍ତୁ କିନ୍ତୁ ଏ ଯେ ଖାଲି ହିନ୍ଦୁର ଦେବତା ନୁହନ୍ତି, ଏ ଯେ ଅବୟବ ଆଉ ଆକାରହୀନ ସେ ଶୂନ୍ୟ ପୁରୁଷ, ମୁଁ ପାଗଳ ହେଇଯାଉଛି ଆଙ୍କର ଏ ରୂପ ଦର୍ଶନରେ। ଏ ଯେ ମହାମୁକ୍ତି, ଏ ଯେ ନିର୍ମାଣ, ମୁଁ ସୁରେୟା ନୁହେଁ, ମୁଁ ସୂର୍ଯ୍ୟମଣି ନୁହେଁ, ମୋର ନାମ ମୋର ନାମ ଜାତି କିଛି ନାହିଁ, ମୁଁ ତାଙ୍କର
3: ରତ୍ନ ସିଂହାସନ ପାଖକୁ ନେବା ପାଇଁ ତୁମକୁ ସୁରେୟାରୁ ସୂର୍ଯ୍ୟମଣି କରେଇଥିଲି, ତୁମେ ଯିବ ନାହିଁ ମୁଁ ବି ଯାଇପାରିବି ନାହିଁ, ବାଟ ଜଗି ସେ ବସିଛି, ବାଇଶି ପାବତ ସୁମା ଉଡ଼େଇ ପାରିବି ନାହିଁ, ଏଇ ତାର ନିର୍ଦ୍ଦେଶ।
1: ଗଜପତି,
3: ହଁ ରାଜଗୁରୁ, ପ୍ରଜା ଚାହାନ୍ତି ନାହିଁ, ବ୍ରାହ୍ମଣ ଚାହାନ୍ତି ନାହିଁ, ମୋ ପାଇଁ ପତିତ ପାବନ ପ୍ରତିଷ୍ଠା ହେଇଛି, ବାଇଶି ପାବତ ଛୋଉଠିବା ମୋତେ ମନା।
1: ଅଧୀର ହୁଅନ୍ତୁ ନାହିଁ ଗଜପତି, ପୂଜାର୍ଚ୍ଚନା ଆପଣଙ୍କର ବନ୍ଦ ହେବ ନାହିଁ, ଏଇଠି ଏଇ ବାଇଶି ପାବତ ପ୍ରାନ୍ତରେ ଆପଣ ଅର୍ଚ୍ଚନା କରିବେ ପ୍ରଭୁଙ୍କୁ, ରଥରେ ଯେତେବେଳେ ସେ ବିଜେ ହେବେ ଆପଣ ହିଁ କରିବେ ଛେରା ପହରା।
3: ଭକ୍ତ ପତିତ ପାଇଁ ତମେ ସ୍ୱପ୍ନରେ ଦେଖାଦେଲ ପ୍ରଭୁ, ସତରେ ଯଦି ତମେ ପତିତ ପାବନ ହେଇଛ, ତୁମ ଶ୍ରୀଚରଣରେ ଆଜି ସମସ୍ତ କ୍ଷମତା ସମସ୍ତ ପଦବୀ ମୁଁ ଅର୍ପଣ କରୁଛି, ଆଜି ମୋର ଶେଷ ପୂଜା ରାଜଗୁରୁ, ଚକାଡଳକୁ ବିଦାୟ ମାଗରାଣୀ, ଆମ କାମ ସରିଛି, ଏଇ ଜନ୍ମରେ ଆଉ ତାର ସାନ୍ନିଧ୍ୟ ମିଳିବ ନାହିଁ, ଏଇ ଆମର ଶେଷ ଦର୍ଶନ।
4: ବାପା
3: ଭାଗିରଥୀ, କାଲିଠାରୁ କାଲିଠାରୁ ତୁମେ ହେବ ଖୋର୍ଦ୍ଧାର ଗଜପତି, ଆଜି ଭିତରେ ପୁରୀ ସୀମା ଅତିକ୍ରମ କରି ଆମେ ଦୁହେଁ ବନ୍ଧୁ ରାଜ୍ୟ ନରସିଂହପୁର ଚାଲିଯିବୁ, ସେଇ ହେବ ଶେଷ ଆଶ୍ରୟସ୍ଥଳ, ଭାଗିରଥୀ କୁମାର ହେବେ ବୀରକିଶୋର ଦେବ ଗଜପତି, ରାମଚନ୍ଦ୍ର ଦେବର ନାମ ଆଜିଠାରୁ ଲିଭିଯିବ।
1: ଅଭିମାନ କାହିଁକି ଗଜପତି, ପତିତ ପାବନଙ୍କର ଅର୍ଚ୍ଚନା କରିବ କିଏ, କାହା ପାଇଁ ପତିତ ପାବନ ହୋଇ ବସିଲେ ପ୍ରଭୁ?
3: ପତିତ ପାବନଙ୍କୁ ଦର୍ଶନ କରି ମୁଁ ଦେଶାନ୍ତରୀ ହେବି, ମୋ ଲାଗି ପ୍ରାର୍ଥନା କରନ୍ତୁ ରାଜଗୁରୁ ଆପଣ, ଆର ଜନ୍ମରେ ଯେପରି ତା ସେବାରୁ ମୁଁ ବଞ୍ଚିତ ନ ହୁଏ।
2: ହେ ପ୍ରଭୁ ପତିତ ପାବନ, ହେ ମୋର ମହାନ ଖୋଦା, ଆନନ୍ଦ କ୍ଷୁଦା ମୋର ନିବାରଣ କର ପ୍ରଭୁ, ତକ୍ତ ପ୍ରାଣକୁ ମୋର ଶୀତଳ କର, ଏ ଜନ୍ମରେ ନହେଲେ ବି ଆର ଜନ୍ମରେ ମୋ ସ୍ୱାମୀଙ୍କ ସହ ତୁମ ସେବାରେ ସୁଯୋଗ ପାଏ ପ୍ରଭୁ।
3: ବିଦାୟ ନେଉଛି କୁମାର, ଗଜପତି ଭାବେ ଯଶସ୍ୱୀ ହୁଅ, ଚକାଡଳର ମାନ ମହତର ପ୍ରକୃତ ରକ୍ଷକ ହୁଅ। ବିଦାୟ।

ଶୁଣିଲେ ନାଟକ ବାଇଶି ପାଞ୍ଚ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରାମଚନ୍ଦ୍ର ଦେବ, ବିନାୟକ ମିଶ୍ର, ତକି ଖାଁ, ଅମରେନ୍ଦ୍ର ଚୌଧୁରୀ, ରାଜଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଲୋଧୁ ମିଆଁ, ବିଜୟ କୁମାର ମହାନ୍ତି, ଭାଗୀରଥୀ କୁମାର, ସଂଗ୍ରାମ କୁମାର ମିଶ୍ର, ଫକୀର ସା, ଭୋଳେଶ୍ୱର ପଣ୍ଡା, ବିନୋଦ ବିହାରୀ, ରଞ୍ଜନ କୁମାର ଧଳ, ମହାପାତ୍ର ବୈଦ୍ୟନାଥ ବେହେରା, ଲଳିତା ମହାଦେଇ, ସନ୍ଧ୍ୟା ମିତ୍ର, ସୁରେୟା ଓ ସୂର୍ଯ୍ୟମଣି ଦେଇ, ତିଳୋତ୍ତମା ଖୁଣ୍ଟିଆ। ରଚନା ରଜତ କୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ।

ଶ୍ରୋତାବନ୍ଧୁ ଭକ୍ତିଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଭଜନଟି। ଉଦୟନାଥ ଦର୍ଜୀଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଦୁଃଖୀଶ୍ୟାମ ତ୍ରିପାଠୀ।

ଶ୍ରୋତାବନ୍ଧୁ, ଏହି ଭଜନଟି ସହିତ ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।